ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 5:56:24। ଆଜି ସୋମବାର 1948 ଖ୍ରୀଷ୍ଟାବ୍ଦ ଆଷାଢ଼ 15 2026 ମସିହା ଜୁଲାଇ ମାସର 6 ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍‌ରେ 317.5 ତଥା 945 କିଲୋ ହର୍ଜ ଓ ଏଫ୍ଏମ୍ 101 ମେଗା ହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ବିଜ୍ଞାନ କୌଣସି ଦେଶକୁ ଜାଣେ ନାହିଁ, କାରଣ ଜ୍ଞାନ ମାନବତାର ଏବଂ ଏହା ହେଉଛି ସେହି ମଶାଲ ଯାହା ବିଶ୍ୱକୁ ଆଲୋକିତ କରେ, କହିଛନ୍ତି ଲୁଇସ୍ ପାଶ୍ଚର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମରେ ଏଥର ପ୍ରଭାକର ପାଣିଗ୍ରାହୀଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି। କଣ୍ଠଶିଳ୍ପୀ ଶୁଭଶ୍ରୀ ଶୁଭ୍ରାଞ୍ଜଳି ଦେବ।

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ପୁରାତନ ରଚନାରୁ ସୁବୀର କୁମାର ଦାସଙ୍କ କଣ୍ଠରେ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି।

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ ଜୟଦେବ ତନ୍ତୀ, ଶୁଭଶ୍ରୀ ଶୁଭ୍ରାଞ୍ଜଳି ଦେବ, ସୁବୀର କୁମାର ଦାସ, ବିମଳ କୁମାର ଦାସ ଏବଂ ନମିତା ରାଣୀ ପଟ୍ଟନାୟକ। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ପାଣ୍ଡବଚନ୍ଦ୍ର ନାୟକ, ପ୍ରଭାକର ପାଣିଗ୍ରାହୀ, ଦିବାକର ନାୟକ, ମୁରଲୀଧର ବେହେରା ଏବଂ ପୁରାତନ ରଚନା। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନ କରୁଛନ୍ତି ଶିବାନୀ ଲାଲ।
1: ସେ ଦିନଟି ଥିଲା କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ। କୁରୁକ୍ଷେତ୍ରର ପବିତ୍ର ଭୂମି ପାନିପଥ ନିକଟରେ ଥିଲା। ଏହି ପବିତ୍ର କୁରୁକ୍ଷେତ୍ରରେ କୌରବମାନଙ୍କର ସେନା ଯୁଦ୍ଧ ପାଇଁ ଧାଡ଼ି ବାନ୍ଧି ରହିଥିଲେ। ସେନା ଆଗରେ ରହିଥିବା ଏବଂ ଏହାର ନେତୃତ୍ୱ ନେଉଥିବା ବ୍ୟକ୍ତି ଜଣକ ଶ୍ୱେତ ଅଶ୍ୱ ଦ୍ୱାରା ଟଣାଯାଇଥିବା ଶ୍ୱେତରଥରେ ଏକ ଶ୍ୱେତ ମୁକୁଟଧାରୀ ସିଂହ ସଦୃଶ ବ୍ୟକ୍ତି। ଏହି ବୟୋଜ୍ୟେଷ୍ଠ ସିଂହପୋମ ବ୍ୟକ୍ତି ଜଣକ ଥିଲେ ଭୀଷ୍ମ। ବିପରୀତ ପାର୍ଶ୍ୱରେ ପାଣ୍ଡବମାନଙ୍କ ସେନା ମଧ୍ୟ ଯୁଦ୍ଧ ପାଇଁ ପଂକ୍ତିବଦ୍ଧ ହୋଇଥିଲେ ଏବଂ ଭୀମ ସେହି ସେନାର ନେତୃତ୍ୱ ନେଉଥିଲେ। ଏହି ବୟୋଜ୍ୟେଷ୍ଠ ଭୀଷ୍ମ 300 ଅଶ୍ୱମେଧ ଯାଗ କରିଥିଲେ। ଏପରି ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ସେନାର ନେତୃତ୍ୱ ନେଉଥିବାର ଦେଖି ପାଣ୍ଡବମାନେ ଭୟଭୀତ ହୋଇଗଲେ ଏବଂ ସେମାନେ କୌଣସି ବିପଦରେ ପଡ଼ିବେ ବୋଲି ଆଶଙ୍କା କଲେ। ଏକ ପକ୍ଷରେ ଯୁଦ୍ଧର ଶଙ୍ଖଧ୍ୱନି ଶୁଭିଲା, ଘୋଡ଼ାମାନେ ଉଚ୍ଚସ୍ୱରରେ ହ୍ରେଷାରବ ଏବଂ ହାତୀମାନେ ତୁର୍ଯ୍ୟନାଦ କରି ଉଠିଲେ। ପ୍ରତ୍ୟେକ ସେନାର ରଥମାନଙ୍କରେ ପ୍ରତୀକ ଭାବରେ ପତାକାଗୁଡ଼ିକ ଉଡ଼ାଗଲା। ପ୍ରତ୍ୟେକ ସେନାର ଅସ୍ତ୍ରଶସ୍ତ୍ର ଚକ୍ଚକ୍ କରୁଥିଲା। ଏହି ପରିସ୍ଥିତିରେ ଶୂନ୍ୟରୁ ଆସିବା ପରି ଏକ ରଥ ଆସି ଯୁଦ୍ଧର କେନ୍ଦ୍ରସ୍ଥଳରେ ଠିଆ ହେଲା। ଦେଖାଗଲା ଯେ ସେହି ରଥରେ ଏପରି ଜଣେ ବ୍ୟକ୍ତି ଥିଲା ଯେ କି ଅତିଶୟ ବିଷାଦଗ୍ରସ୍ତ ଏବଂ ନିରୁତ୍ସାହିତ ଥିଲା। ଆଉ ଜଣେ ବ୍ୟକ୍ତି ଥିଲା ଯିଏ ତାହାକୁ ସାହସ ଦେଉଥିଲା, ତା ପିଠିକୁ ଥାପୁଡ଼ାଉଥିଲା। ଏହି ଦୁଇଜଣ ଥିଲେ ଅର୍ଜୁନ ଏବଂ କୃଷ୍ଣ, ଯଥାକ୍ରମେ ନରୋତ୍ତମ ଏବଂ ପୁରୁଷୋତ୍ତମ। ଆମେ ଏଠାରେ ଲକ୍ଷ୍ୟ କରିବା ଉଚିତ ଯେ ପୁରୁଷୋତ୍ତମ ତାଙ୍କର ଉଚ୍ଚସ୍ତରରୁ ଶିକ୍ଷା ପାଇଁ ଯୋଗ୍ୟ ନରୋତ୍ତମ ସ୍ତରକୁ ଅବତରଣ କରିଛନ୍ତି ଏବଂ ଅବତାର ମନୁଷ୍ୟକୁ ଶିକ୍ଷା ଏବଂ ଯଥାର୍ଥ ଉତ୍ସାହ ଦେଉଛନ୍ତି। କିଛି କ୍ଷଣ ପରେ କୃଷ୍ଣ ତାଙ୍କ ରଥରୁ ଓହ୍ଲାଇଲେ ଏବଂ ଧର୍ମରାଜଙ୍କ ରଥ ଆଡ଼କୁ ଚାଲିଲେ। ସେ ସମୟରେ କୃଷ୍ଣ ଧର୍ମରାଜଙ୍କୁ କ'ଣ କହିଲେ ସେ କଥା ବିଦିତ ନୁହେଁ, କିନ୍ତୁ ଦେଖାଗଲା ଯେ ଧର୍ମରାଜ ତାଙ୍କର ସାଞ୍ଜୁ ଏବଂ ଅସ୍ତ୍ରଶସ୍ତ୍ର ଓହ୍ଲାଇଦେଲେ ଏବଂ ଯୋଡ଼ହସ୍ତରେ କୌରବମାନଙ୍କ ଆଡ଼କୁ ଚାଲିଲେ। କୌରବମାନେ ଏହି ଦୃଶ୍ୟ ଦେଖିବା ବେଳେ ସେମାନେ ଉଚ୍ଚସ୍ୱରରେ ପାଟି କରିବାକୁ ଲାଗିଲେ। ସେମାନେ ଭାବିଲେ ଧର୍ମରାଜ ପାଣ୍ଡବମାନଙ୍କ ପକ୍ଷରୁ ଶରଣ ପଶିବାକୁ ସନ୍ଧି କରିବାକୁ ଆସିଛନ୍ତି। ଏହି କାର୍ଯ୍ୟ କରିବା ପଛରେ ଧର୍ମରାଜଙ୍କର ଯେଉଁ ଚିନ୍ତା ଏବଂ ମହତ୍ ଭାବନା ଥିଲା ତାହା ଅର୍ଜୁନ ଏବଂ ଭୀମ

0: ବୁଝିପାରି ନଥିଲେ। କିଛି କ୍ଷଣ ପରେ କୃଷ୍ଣ ଆସିଲେ ଏବଂ ଅର୍ଜୁନ ଓ ଭୀମଙ୍କୁ ସେମାନଙ୍କର ଭାଇଙ୍କର ଅନୁସରଣ କରିବାକୁ ସଙ୍କେତ କଲେ। ମନ ଭିତରେ ଦ୍ୱନ୍ଦ୍ୱ ଏବଂ ଉତ୍ତେଜନା ସତ୍ତ୍ୱେ ଅର୍ଜୁନ ଏବଂ ଭୀମ ପ୍ରଭୁଙ୍କ ନିର୍ଦ୍ଦେଶ ପାଳନ କଲେ ଏବଂ ସେମାନଙ୍କର ଭାଇଙ୍କର ଅନୁଗମନ କଲେ। ଭାଇମାନଙ୍କ ସହିତ ଧର୍ମରାଜ ଭୀଷ୍ମଙ୍କ ପାଖକୁ ଗଲେ। ଭୀଷ୍ମ ଭାଇମାନଙ୍କୁ ଦେଖିବା ବେଳେ ସେମାନଙ୍କ ମନରେ କ'ଣ ଅଛି ତାହା ବୁଝିପାରିଲେ ଏବଂ ଜ୍ୟେଷ୍ଠ ଭ୍ରାତା ଧର୍ମରାଜଙ୍କ ମନରେ କି ମହତ୍ ଭାବନା ରହିଛି ତାହା ଜାଣିପାରିଲେ। ଅନ୍ତର ଭିତରେ ସେମାନଙ୍କୁ ପ୍ରଶଂସା କଲେ। ସେମାନେ ଭୀଷ୍ମଙ୍କର ନିକଟବର୍ତ୍ତୀ ହେଲେ, ତାଙ୍କର ପାଦସ୍ପର୍ଶ କଲେ ଏବଂ ପିତାମହ ଭାବରେ ସମ୍ବୋଧନ କରି କହିଲେ, ଆମେ ଆମର ପିତାଙ୍କୁ ହରାଇବା ପରଠାରୁ ଆପଣ ଆମର ଯତ୍ନ ନେଇଛନ୍ତି ଏବଂ ଲାଳନ ପାଳନ କରିଛନ୍ତି, କିନ୍ତୁ ଆଜି ଦୁର୍ଭାଗ୍ୟକୁ ଆମକୁ ଆପଣଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ୁଛି। ଦୟାକରି ଏହି ଯୁଦ୍ଧ ପାଇଁ ଆମକୁ ଅନୁମତି ଦିଅନ୍ତୁ। ଯୁଦ୍ଧର ଭୟଙ୍କର ପରିସ୍ଥିତିରେ ମଧ୍ୟ ଧର୍ମରାଜ ତାଙ୍କର ଧର୍ମ ଅନୁମୋଦିତ କର୍ତ୍ତବ୍ୟ କରିବାକୁ ଇଚ୍ଛୁକ ଥିଲେ ଏବଂ ତାଙ୍କର ଅନୁମତି ପାଇଁ ଏତେ ବାଟ ଚାଲି ଆସିଲେ। ଏହା ଦେଖି ଭୀଷ୍ମଙ୍କ ହୃଦୟ ଅତିଶହ ବିଗଳିତ ହୋଇଥିଲା। ଭୀଷ୍ମ ଧର୍ମରାଜଙ୍କୁ କୁଣ୍ଡେଇ ପକାଇଥିଲେ ଏବଂ କହିଥିଲେ, ଯୁଦ୍ଧ କ୍ଷେତ୍ରରେ ମଧ୍ୟ ତୁମେ ଧର୍ମ ପାଳନ କରୁଛ, ଏହା ମୋତେ ପରମ ଆନନ୍ଦ ଦେଉଛି। ଯେଉଁମାନେ ଧର୍ମର ରକ୍ଷା କରନ୍ତି, ଧର୍ମ ସେମାନଙ୍କର ରକ୍ଷା କରେ। ତେଣୁ ଆମେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର କର୍ତ୍ତବ୍ୟ ପାଳନ କରିବାକୁ କୁଣ୍ଠିତ ହେବା ନାହିଁ। ଆମେ ସବୁବେଳେ ଯେକୌଣସି ପରିସ୍ଥିତିରେ ଯେକୌଣସି ସମୟରେ ଆମର ଯାହା ଉଚିତ କର୍ତ୍ତବ୍ୟ ସେହି କର୍ତ୍ତବ୍ୟ ନିଶ୍ଚିତ ଭାବରେ ପାଳନ କରିବା।
1: ଶୁଣିଲେ ଆଜିର ଭାବନା। ଉପସ୍ଥାପନା କଲେ ଶିବାନୀ ଲାଲ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 433ତମ ଭାଗ।

ବଳରାମ ବ୍ରହ୍ମହତ୍ୟା ଦୋଷ କ୍ଷାଳନ କରିବା ନିମନ୍ତେ ବର୍ଷେ କାଳ ତୀର୍ଥାଟନ କରିଛନ୍ତି ଏବଂ ଶେଷକୁ ଆସି ପ୍ରଭାସ ତୀର୍ଥରେ ପହଞ୍ଚିଛନ୍ତି। ଏତେବେଳକୁ କୁରୁପାଣ୍ଡବ ଯୁଦ୍ଧ ଶେଷ ପ୍ରାୟ। ଏବେ ଲଢ଼ୁଛନ୍ତି ଭୀମ ଏବଂ ଦୁର୍ଯ୍ୟୋଧନ ଗଦା ଯୁଦ୍ଧ। ବଳରାମ ରଣକ୍ଷେତ୍ରରେ ପହଞ୍ଚି ସେମାନଙ୍କୁ ଯୁଦ୍ଧରୁ ନିବୃତ୍ତ ହେବାକୁ ପ୍ରବର୍ତ୍ତାଇଛନ୍ତି। ତାଙ୍କ ଉପଦେଶ ପ୍ରତ୍ୟାଖ୍ୟାତ ହେବାରୁ ସେ ପୁଣି ନୈମିଷାରଣ୍ୟକୁ ଯାଇ ଯଜ୍ଞ କରିଛନ୍ତି। ଅନନ୍ତ ବଳରାମଙ୍କ ଲୀଳା ଶୁଣିଲା ପରେ ପରୀକ୍ଷିତ ପୁଣି ମନୋହର କୃଷ୍ଣ ଲୀଳା ଶୁଣିବାକୁ ଚାହିଁଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 433ତମ ଭାଗ। ଆକାଶବାଣୀ ସମ୍ବଲପୁର ଏହି କାର୍ଯ୍ୟକ୍ରମ FM 101 ମେଗାହର୍ଟ ଯୋଗେ ତଥା ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରିବା ଲାଗି ଆଜ୍ ଶେଷ ସମନ୍ୱୟ କମିଟି ବୈଠକ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାରକେ ଥିବା ବୈଠକଟି ପ୍ରଶାସନିକ ସ୍ତରନ ହୋଇଥିବା ସବୁ ପ୍ରକାର ପ୍ରସ୍ତୁତିର ସମୀକ୍ଷା କରାଯିବା। ଆଜିର ବୈଠକଟି ରଥ ତିଆରିନୁ ମୂଲ କରିକି

ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଫେଟି ଲିଭର୍ର ଲକ୍ଷଣ ଓ ଚିକିତ୍ସା ବିଷୟରେ କହିବେ ଡାକ୍ତର ଦିବ୍ୟାଜ୍ୟୋତି ରାଉତ। ସକାଳ 7:30ରେ ପରିବେଶ ସୂଚନାରେ ଶୁଣିବେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ, ଏ ବିଷୟରେ କହିବେ ଡକ୍ଟର ସମାପିକା ଦାସ। 7:35ରେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ, କଣ୍ଠଶିଳ୍ପୀ ସୁଶାନ୍ତ କୁମାର ପାଣି ଏବଂ ମନସ୍ୱିନୀ ପଟ୍ଟନାୟକ, ଗୀତ ରଚନା ଦୁର୍ଗାମାଧବ ପଣ୍ଡା, ସଙ୍ଗୀତ ପରିଚାଳନା ଶଙ୍କର ପ୍ରସାଦ ପ୍ରଧାନ। 7:50ରେ ଥବିର ସାହୁଙ୍କ କଣ୍ଠରେ ସମ୍ବଲପୁରୀ ଗୀତ ଶୁଣିବେ। ସକାଳ 8:30ରେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ନମିତା ଆଚାର୍ଯ୍ୟ ଏବଂ ମିତା ପ୍ରଧାନ। ଦିନ 11:05ରେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ପ୍ରତ୍ୟୁଷ କୁମାର ଶତପଥୀ, ଯଦୁମଣି ପାଢ଼ୀ, ରାମପ୍ରସାଦ ପୁରୋହିତ ଏବଂ ନରୋତ୍ତମ ସାହୁ। 11:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। 12:00ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30ରେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05ରେ ସୁଗମ ସଙ୍ଗୀତ। ଦିନ 1:20ରେ ଘର ସଂସାରର ମନୋରମା କାର୍ଯ୍ୟକ୍ରମରେ ଶୁଣିବେ ନଳିନୀ ପ୍ରଭା ଦାସଙ୍କ କବିତା ଏବଂ ସାକ୍ଷାତକାର। ଅପରାହ୍ନ 3:00ରେ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ୪:02ରେ ସୁରତରଙ୍ଗ କାର୍ଯ୍ୟକ୍ରମ। 4:30ରେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ସୂର୍ଯ୍ୟମଣି ସାହୁ, ବିଳମ୍ବ କୁମ୍ଭାର, ବୀରେନ୍ଦ୍ରନାଥ ନାଗ, ସନ୍ତୋଷ କୁମାର ତ୍ରିପାଠୀ। 5:02ରେ ଲୋକଗୀତ କ୍ରମରେ ପାଲା ଶୁଣିବେ ପରିବେଷଣ ଗୋକୁଳାନନ୍ଦ ଭୋଇ ଏବଂ ସାଥୀ। 5:30ରେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଏଫ୍ ଅର୍ଜୁନଙ୍କ ସହ ସାକ୍ଷାତକାର। 6:10ରେ ଓଡ଼ିଆ ଲଘୁ ସଙ୍ଗୀତ, 6:30ରେ ଯୁବଶକ୍ତି ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:00

ଆଜି 25 ମିନିଟ୍ରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ ନମ୍ବର କୃଷି ସଂସାର। ରାତି 8:02 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୋହା ଏବଂ ମନସ୍ୱିନୀ ନାୟକ 8:15 ଭକ୍ତି ସଙ୍ଗୀତ ଶୁଣିବେ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବୈଠକରେ ଆଲୋଚନା କରାଯିବ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନି ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାଠାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 603.33 ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 35,137 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ ପାୱାର ଚ୍ୟାନେଲ ଦେଇ 17,632 ଘନଫୁଟ ଜଳ ନିଷ୍କାସିତ ହେଉଛି।

0: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର ଏବଂ ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ବନ୍ଦ ରଖାଯାଇଛି। ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମହାବିଦ୍ୟାଳୟଗୁଡ଼ିକୁ ଆଜି ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ଏବଂ ଘରୋଇ ନିର୍ମାଣ କାର୍ଯ୍ୟକୁ ମଧ୍ୟ କଟକରେ ଆଜି ଦିନକ ପାଇଁ ବନ୍ଦ ରଖିବାକୁ କୁହାଯାଇଛି। ସହରର ନଦୀ ବାଲିଘାଟଗୁଡ଼ିକ ବନ୍ଦ ରଖାଯିବା ସହ ପୁଲିସ୍ ପେଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ଏଥିସହ ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବେ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାନାୟକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଡକ୍ଟର ମୁଖାର୍ଜୀଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସ୍ୱର୍ଗତ ମୁଖାର୍ଜୀଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି।
1: ଡକ୍ଟର ମୁଖାର୍ଜୀଙ୍କର ଜୀବନ ଏ ଦେଶ ପାଇଁ ଏଭଳି ଏକ ଅମୂଲ୍ୟ ଉପହାର ଯାହା ପ୍ରତିଟି ଭାରତୀୟଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇ ଆସିଥାଏ। ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍ଥାନ ପାଇଁ ସେ ଯେଭଳି ଭାବରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ଏ କଥାକୁ ତାଙ୍କର ଇତିହାସରୁ ଆମେ ସମସ୍ତେ ଜାଣିଥାଉ। ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ମହାନ ଚିନ୍ତକ ଥିଲେ।
0: କଟକର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ଉଚ୍ଚାରଣ ଆଧାରରେ ଏଣିକି ଇଂରାଜୀରେ KATAKA ଲେଖାଯିବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଗେଜେଟ୍ ବିଜ୍ଞପ୍ତି ଆଧାରରେ କଟକ ମହାନଗର ନିଗମ ପକ୍ଷରୁ ନାମ ସଂଶୋଧନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଫଳରେ ଏଣିକି କଟକ ମହାନଗର ନିଗମ CMC ପରିବର୍ତ୍ତେ KMC ଲେଖାଯିବ। କେନ୍ଦ୍ରୀୟ ଅଷ୍ଟମ ବେତନ କମିଶନର ସଦସ୍ୟ ସଚିବ ପଙ୍କଜ ଜୈନ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ। ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀ, ପେନ୍ସନଧାରୀ ଏବଂ ସରକାରୀ କର୍ମଚାରୀଙ୍କ ବେତନ ବ୍ୟବସ୍ଥା ଉପରେ ସେ ମୂଲ୍ୟାଙ୍କନ କରିବେ। ଭଦ୍ରକ ଜିଲ୍ଲା ତିହିଡ଼ି, ଆଗରପଡ଼ା ସମେତ ବିଭିନ୍ନ ଥାନା ପରିସରରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ବରିଷ୍ଠ ପୁଲିସ୍ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଶା ସେବନର କୁପରିଣାମ ଉପରେ ଆଲୋକପାତ କରିବା ସହ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ ଫ୍ୟାଟି ଲିଭରର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆଲୋଚନା କରୁଛନ୍ତି ଡାକ୍ତର ଦିବ୍ୟାଜ୍ୟୋତି ରାଉତ।
3: ଶ୍ରୋତା ବନ୍ଧୁକୁ ଜଣାଇବା ପାଇଁ ଚାହେଁ ଯେ ଯକୃତ ବା ମେଡିକାଲ ଟର୍ମରେ ଯେଉଁଟା ଆମେ ଲିଭର କହୁଛେ, ସେ ତାର ଲୋକେସନ ଆମ ଶରୀରରେ ପେଟର ଡାହାଣ ପଟେ ଯେଉଁ ପଞ୍ଜରା ହାଡ଼ ଅଛି ତା ତଳେ ଲିଭରଟା ଲୋକେସନ ରହୁଛି ତାର। ଆଉ ତାର ଅନେକ ଅନେକ କାମ, ଯେହେତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏଇଟା ଆମ ଶରୀରର, ଯେଉଁ ପ୍ରକାର ପାଣିକୁ ସଫା କରିବା ଲାଗି ଆମର ଫିଲ୍ଟର ବ୍ୟବହାର କରାଯାଏ, ସେହି ପ୍ରକାର ଆମ ଲିଭର ପାଇଁ ବା ଆମ ଯେଉଁ ବ୍ଲଡ୍ ପାଇଁ, ବ୍ଲଡ୍ ପ୍ୟୁରିଫାଇ କରିବା ପାଇଁ ବା ବ୍ଲଡ୍ ସଫା ପାଇଁ ଆମର ଲିଭର ସେହି ପ୍ରକାରର ଫିଲ୍ଟରର କାମଟା କରେ। ଆଜିକାଲି ସମୟରେ ମୁଁ କହିବା ପାଇଁ ଚାହିଁବି, ଲିଭର ଉପରେ ଯେତିକି ଦରକାର ତାଠୁ ଅଧିକ ଯେତେବେଳେ ଫ୍ୟାଟ୍ ଜମା ହୁଏ ବା ଯେଉଁ ମେଡ଼ିକାଲ ଟର୍ମରେ ଡିପୋଜିସନ୍ କୁହାଯାଏ, ଯେ ଫ୍ୟାଟ୍ ଡିପୋଜିସନ୍ ହେଇଗଲାଣି ଲିଭର ସେଲ୍ସରେ, ତ ସେଇଟା ହିଁ ଆମେ କହୁଛେ ଯେ ଫ୍ୟାଟି ଲିଭର। ସେଇ ଫ୍ୟାଟି ଲିଭର ଯୋଗୁଁ ଲିଭରରେ ଇନଫ୍ଲାମେସନ୍ଟା ହୁଏ। ଇନଫ୍ଲାମେସନ୍ ମାନେ ଲିଭରଟା ରୋଗଗ୍ରସିତ ହେଉଛି ଯେଉଁ ଆମର ଖାଇବା ପିଇବା, ଖାଇବାରେ ଯେମିତି ଆମେ ଜଙ୍କ୍ ଫୁଡ଼୍ ଖାଉଛେ, ଯେଉଁ ଆଜିକାଲି ଯେଉଁମାନେ ଫାଷ୍ଟ ଫୁଡ଼୍ ଖାଉଛନ୍ତି ବା ଆଲକୋହଲ ନେଉଛନ୍ତି ବା ଯେଉଁମାନେ ସ୍ମୋକିଂ କରୁଛନ୍ତି, ଆଉ ଦିନଚର୍ଯ୍ୟା ହିସାବରେ ଯେମିତି ରାତିରେ ଲେଟ୍ ଶୋଇବା, ଦିନରେ ଲେଟ୍ ଉଠିବା ବା ଖାଇବା ପିଇବାରେ ଯେଉଁ ଅନହେଲ୍ଦି ଫୁଡ଼୍ ଆମେ ଖାଉଛେ, ପ୍ରୋସେସ୍ଡ ଫୁଡ଼୍ ଖାଉଛେ, ରିଫାଇନ୍ ଫୁଡ଼୍ ଖାଉଛେ, ମଇଦା ହେଲା ଆଉ ଚିପ୍ସ ହେଲା, ଏଇ ପ୍ରକାରର ଯେଉଁ ଖାଇବା ଆମର ଅଛି, ବର୍ଗର, ପିଜ୍ଜା, ଏସବୁ ଜିନିଷ ରିଫାଇନ୍ ଯେତେ ପ୍ରୋସେସ୍ଡ ଖାଇବା ଅଛି ସେଇଟା ହିଁ ଆମ ଲିଭରକୁ ଆଜିକାଲିଆ ସମୟରେ ରୋଗଗ୍ରସ୍ତ କରୁଛେ, ସେଇଟାକୁ ହିଁ ଆମେ କହୁଛେ ଯେ ଫ୍ୟାଟି ଲିଭର ହେଇଛେ। ସେଇଟା ଆମ

ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ଦୁଇଦିନିଆ ଗସ୍ତରେ ଯାଇ ସନ୍ଧ୍ୟାରେ ଇଣ୍ଡୋନେସିଆରେ ପହଞ୍ଚିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଚତୁର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମସିହା ମଇ ମାସରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ଓ ସୁବିଆଣ୍ଟୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଯୋଗକାର୍ତ୍ତା ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ବୁଧବାର ଦିନ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ତାରିଖରେ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀ

ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର 2-ଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦାନ ଅର୍ଥ ହେରଫେର ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ବୈଠକ ମଣିରାମ ଛାବେନିଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଏହା ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଆଜିଠାରୁ ଆରମ୍ଭ ହେଉଥିବା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ନୀତି ଉପରେ ଆନ୍ତଃସରକାରୀ ବିଶେଷଜ୍ଞ ଗୋଷ୍ଠୀର 9ମ ଅଧିବେଶନରେ ଭାରତ ଅଧ୍ୟକ୍ଷତା କରିବ। ଜାତିସଂଘ ବାଣିଜ୍ୟ ଓ ବିକାଶ ବିଭାଗ ପକ୍ଷରୁ ଏହି 3-ଦିନିଆ ଅଧିବେଶନ ବୁଧବାର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ସଦସ୍ୟ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ଉପଭୋକ୍ତା ସୁରକ୍ଷା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଓ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖାରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରିବେ। ଆସାମର ଗୁଆହାଟୀଠାରେ ଆଜିଠାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ 2-ଦିନିଆ ସମ୍ମିଳନୀ ଆରମ୍ଭ ହେବ। ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ସମୂହର ନିଶା ନିରୋଧୀ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ସେଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ପରିଚାଳନାଗତ ସମନ୍ୱୟ ସୁଦୃଢ଼ କରିବା, ସୂଚନା ଆଦାନ ପ୍ରଦାନ ଏବଂ କ୍ଷମତା ନିର୍ମାଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। 2-ଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ଯୁଗ୍ମ ଘୋଷଣାନାମା ଗ୍ରହଣ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକରେ ନିଶା ନିବାରଣ ନେଇ ସାମୂହିକ ପଦକ୍ଷେପକୁ ଦୃଢ଼ କରାଯାଇପାରିବ। ୟୁରୋପରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ପର୍ତ୍ତୁଗାଲ, ଗ୍ରୀସ୍ ଏବଂ ସ୍ପେନ୍ରେ ଶହ ଶହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ 3 ଦିନ ହେବ ଜଙ୍ଗଲ ନିଆଁ ସେହିସବୁ ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ସେଠାକାର ସରକାରଙ୍କ ପକ୍ଷରୁ ଗ୍ରୀସ୍ର କେତେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇ ଜନସାଧାରଣଙ୍କୁ କବାଟ ଝରକା ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରୀସ୍ ରାଜଧାନୀ ଏଥେନ୍ସରେ ଅନ୍ୟ ଏକ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି। ସ୍ପେନ୍ରେ 5,400 ହେକ୍ଟର ଅଞ୍ଚଳ ଜଙ୍ଗଲ ନିଆଁରେ ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ରେଞ୍ଜରଙ୍କ ଦ୍ୱାରା ପ୍ରତିବାଦକାରୀଙ୍କ ଉପରେ ଗୁଳିବର୍ଷଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ଅଞ୍ଚଳରେ ମୌଳିକ ଅଧିକାର, ଅର୍ଥନୈତିକ ସୁବିଧା ଏବଂ ରାଜନୈତିକ ସ୍ୱାଧୀନତା ନେଇ ପ୍ରତିବାଦକାରୀମାନେ ପ୍ରଦର୍ଶନ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଅଞ୍ଚଳରେ ଇସ୍ଲାମାବାଦ ବିରୋଧୀ ପ୍ରଦର୍ଶନ ଯୋଗୁଁ 600ରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ନେଇ ଲଣ୍ଡନରେ ବସବାସ କରୁଥିବା କାଶ୍ମୀରୀ ଅଧିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ୍ ଇଣ୍ଡିଆ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାୟ ଆଲୋଚନାରେ ଅଂଶଗ୍ରହଣ କରିବେ।

0: କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117-2331-4444-2331-1048-1 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289904044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ଛତିଶଗଡ଼ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶାରେ 7 ଜିଲ୍ଲା ପାଇଁ ଆଜି ରେଡ୍ ଆଲର୍ଟ ଜାରି କରାଯିବା ସହ କେତେକ ସ୍ଥାନରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 4 ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆ ଆଇସିସି ମହିଳା T20 ବିଶ୍ୱକପ୍ ବିଜୟୀ ହୋଇଛି। ଗତକାଲି ଲଣ୍ଡନର ଲର୍ଡ୍ସଠାରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 7 ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ବିନିମୟରେ 150 ରନ୍ ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ 17 ଓଭର ଗୋଟିଏ ବଲ୍ରେ 3 ବିନିମୟରେ 153 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀର କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ।
2: ବର୍ଷା ଦିନିଆ ସୂର୍ଯ୍ୟମୁଖୀ ଚାଷ ଲାଗି ଉଚ୍ଚା ଆର୍ ମଧ୍ୟମ ନିଗ୍ରା ଜମି ଦରକାର ହେସି। ଏଟା ବହୁତ ବଢ଼ିଆ ହେ। ଆର୍ ଯେନ୍ ମାଟିର ଅମ୍ଳତା 6.5-8.5 ଭିତରେ ଥିବା ସେ ମାଟିଥି ସୂର୍ଯ୍ୟମୁଖୀ ଚାଷ ବଢ଼ିଆ ହେସି। ସୂର୍ଯ୍ୟମୁଖୀ ଚାଷ କରବାର୍ ଲାଗି ଇତାର ଉନ୍ନତ କିସମ ହଉଛେ ମୋର୍ଡେନ୍, ଆର୍ ଶଙ୍କର କିସମ ହେଲା MSFH17, MSFH8, KBSH1, PAC36, ଜଳାମୁଖୀ KBSH44। ସୂର୍ଯ୍ୟମୁଖୀଟା ବରଷକୁ 3 କରାଯାଇପାରବା, ଯେନ୍ତାକି ବର୍ଷା ଦିନେ, ଶୀତ ଦିନେ ଆର୍ ଗୋଟେ ଖରାଦିନେ। ତ ବର୍ଷା ଦିନର ଚାଷ ଲାଗି ଆମେ ଜୁନ୍ରୁ ଜୁଲାଇ ମାସ ତକ୍ ଇଟା ବୁନି ପାର୍ମା। ଉନ୍ନତ କିସମ ଯଦି ଆମେ ଚାଷ କରୁଛୁ ବେଲେ ଫି ଏକର୍କ 4 ବିହନ ଦରକାର ହେସି। ଆର୍ ଶଙ୍କର କିସମ ଯଦି ଆମେ ଚାଷ କରୁଛୁ ବେଲେ ଫି ଏକର୍କ 2 ସୂର୍ଯ୍ୟମୁଖୀର ବିହନ ଦରକାର ହେସି। ଲଗାବାର ଆଗରୁ ମଞ୍ଜିକେ 5-6 ପାଣିଥି ବୁତରେଇକିରି ଛାଇଁଥି ଶୁଖେଇକିରି ଫି କେଜି ମଞ୍ଜିଥି 3 ଥିରାମ ନହେଲେ 2 କାର୍ବେନଡାଇଜିମ୍ ମିଶେଇକିରି ବିହନ ବିଶୋଧନ କରବାର କଥା। ତାହେରୁ ଜମି ତିଆର ଆର୍ ବିହନ ବୁନା। ଜମିକେ ଭଲ କରି ଗୁଣ କରିକିରି ଚାଷ କରିକିରି ଉନ୍ନତ କିସମ ଯଦି ଆମେ ଚାଷ କରୁଛୁ ବୋଇଲେ ଧାଡ଼ିକେ ଧାଡ଼ି 45 ଆର୍ ମଞ୍ଜିକେ ମଞ୍ଜି 30 ଦୂରିଆଥି ଲଗାମା। ଆର୍ ଶଙ୍କର ଜାତୀୟ ଧାଡ଼ିକେ ଧାଡ଼ି 60 ଆର୍ ମଞ୍ଜିକେ ମଞ୍ଜି 30 ଦୂରିଆଥି ଲଗାବାର କଥା। ସେନ୍ତା ଖତ ସାର ଫି ଏକର୍କି 2 ସଢା ଗୋବର ଖତ ଆର୍ 4 ବୋରନ ସହିତ ଉନ୍ନତ କିସମ ଲାଗି 6 ଯବକ୍ଷାରଜାନ, 16 ଫସ୍ଫରସ ଆର୍ 12 ପଟାସ, ଆର୍ ଶଙ୍କର ଜାତୀୟ ଲାଗି 12 ଯବକ୍ଷାରଜାନ, 32 ଫସ୍ଫରସ ଆର୍ 24 ପଟାସ ମୂଳ ଖାଦ୍ୟ ସାର ହିସାବେ ବ୍ୟବହାର କରବାର କଥା। ସେନ୍ତା ଲଗାବାର 21-45 ବାକି ଯବକ୍ଷାରଜାନ 2 ବ୍ୟବହାର କରବାର କଥା। ଉନ୍ନତ କିସମ ଲାଗି ଫି ଏକର୍କ 3 ଆର୍ ଶଙ୍କର ଜାତୀୟ ଲାଗି 6 ଯବକ୍ଷାରଜାନ ଫି ଥର୍ଥି ବ୍ୟବହାର କରବାର କଥା। ତାହେରୁ ଅନ୍ତଃ ଚାଷ ସୂର୍ଯ୍ୟମୁଖୀ ବୁନବାର 3 ଉତରୁ କୁଡ଼ା ଖୋସା କରିକିରି ଘାସ ବାଛିକିରି ମାଟ ଟେକେଇ ଦଉନ୍। ଆର୍ ଦରକାର ପଡ଼ିଲେ 6 ଉତରୁ ଆର୍ ଥରେ କୁଡ଼ା ଖୋସା କରୁନ୍। ଆର୍ ରସାୟନିକ ତୃଣନାଶକ ହିସାବେ ପ୍ରୋକ୍ ଗଜା ତୃଣନାଶକ, ଆଲାକ୍ଲୋର କି ପେଣ୍ଡିମେଥାଲିନ୍ ଫି ହେକ୍ଟର କି 1 କ୍ରିୟାଶୀଲ ଉପାଦାନ, ମଞ୍ଜି

0: ଅଳଙ୍କାର ସଦୃଶ। ଯେଉଁ ପକ୍ଷୀମାନେ ଆମ ରାଜ୍ୟର ଅତିଥି ଭାବେ କିଛି କାଳ ପାଇଁ ଆସି ଆମ ରାଜ୍ୟର ପର୍ଯ୍ୟଟନର ବିକାଶ ଧାରାକୁ ଆଗକୁ ବଢ଼େଇଛନ୍ତି, ସେମାନଙ୍କ ସୁଖ ସୁବିଧା ସମ୍ପର୍କରେ ଜାଣିବା ଆମର କର୍ତ୍ତବ୍ୟ। ଚିଲିକାକୁ ବିଶ୍ୱର ଏକ ଆକର୍ଷଣ କ୍ଷେତ୍ରର ମାନ୍ୟତା ଦେବା ପାଇଁ ହେଲେ ଆମକୁ ଅନନ୍ୟ ପ୍ରାଣୀ ବା ପକ୍ଷୀମାନଙ୍କର ଆଗମନ ଓ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। 2024ର ଏକ ରିପୋର୍ଟରୁ ଜଣାଯାଇଛି ଯେ ଚିଲିକାକୁ ଆସୁଥିବା ଅତିଥି ପକ୍ଷୀମାନଙ୍କ ସଂଖ୍ୟା 187 ପ୍ରଜାତି ତଥା 11,37,759 ହୋଇଥିବା ବେଳେ 2025 ମସିହାର ରିପୋର୍ଟରୁ ଜଣାଯାଇଛି ଯେ ପକ୍ଷୀମାନଙ୍କର ସଂଖ୍ୟା 10,87,226 ତଥା 109 ପ୍ରଜାତି ଥିଲା। ମାନେ ସମୀକ୍ଷାରୁ ଜାଣିହେଉଛି ଯେ ସଂଖ୍ୟା ବଢ଼ିବା ପରିବର୍ତ୍ତେ କମୁଛି। ପକ୍ଷୀ ଗବେଷକମାନେ ଅତିରିକ୍ତ ଉଷ୍ଣ, ହିମ ଜଳବାୟୁ ଓ ବାତ୍ୟା ଇତ୍ୟାଦି ସହିତ ପ୍ଲାଷ୍ଟିକ୍ ଓ ରାସାୟନିକ ସାର ଓ ବାଷ୍ପର ପ୍ରଭାବରୁ ମୁକ୍ତ କରି ପକ୍ଷୀମାନଙ୍କୁ ସୁରକ୍ଷା ଓ ସେମାନଙ୍କର ବଂଶବୃଦ୍ଧି ପାଇଁ ସେଟ୍ କଫି ଏଗ୍ରୋକୋଲୋଜି ଦ୍ୱାରା ସଫଳ ହୋଇପାରିଛନ୍ତି। ପକ୍ଷୀମାନଙ୍କର ବଂଶ ହ୍ରାସ ପରି ଗମ୍ଭୀର ସଙ୍କଟକୁ ଘନ କଫି ଗଛର ଛାଇ ତଳେ ପକ୍ଷୀମାନଙ୍କର ଖାଦ୍ୟ ଓ ଜଳଭାଗ ଥିବା ସନ୍ତସନ୍ତିଆ ଭୂମି ପ୍ରସ୍ତୁତି ଦ୍ୱାରା ପକ୍ଷୀ ଖାଦ୍ୟ ଓ ବାସଗୃହ ସୃଷ୍ଟି କରି ପ୍ରତିହତ କରାଯାଇପାରେ। ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି ମଧ୍ୟ ବାର୍ଡ ପପୁଲେସନ୍ ବୃଦ୍ଧି ପାଇଁ ପ୍ରଚୁର ଆହାର, ବିଚରଣ ଭୂମି, ଘଞ୍ଚ ଉଦ୍ୟାନ ଓ ଗବେଷଣା ପ୍ରୋତ୍ସାହନ ବ୍ୟବସ୍ଥା କରୁଛନ୍ତି। ଇଥାକା ନ୍ୟୁୟର୍କର କର୍ନେଲ ୟୁନିଭର୍ସିଟିର ପକ୍ଷୀ ପରିସଂଖ୍ୟାନ କେନ୍ଦ୍ରର ବିଶିଷ୍ଟ ଇକୋଲୋଜିଷ୍ଟ ଆମାଣ୍ଡା ରୋଡୱାର୍ଡ ଦୈନିକ ଇଂରାଜୀ ସମ୍ବାଦପତ୍ର ଲେଖା ମାଧ୍ୟମରେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ପକ୍ଷୀମାନଙ୍କର ଦ୍ରୁତ ହ୍ରାସ ସହିତ ଦୂରାଗତ ପକ୍ଷୀମାନଙ୍କର ବିବିଧ ସମସ୍ୟା ତଥା ବଂଶବୃଦ୍ଧିରେ ବ୍ୟାଘାତ, ମରୁଡ଼ି, ମହାବାତ୍ୟା, ବନାଗ୍ନି, ଜଙ୍ଗଲ ଧ୍ୱଂସ, ରାସାୟନିକ ବିଷ ଫସଲ ପାଇଁ ପ୍ରୟୋଗ, ବାୟୁମଣ୍ଡଳୀୟ ବିଷାକ୍ତ ଗ୍ୟାସ୍, ବିସ୍ଫୋରଣ ପ୍ରଭୃତି କାରଣରୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପକ୍ଷୀ ମୃତ୍ୟୁବରଣ କରୁଛନ୍ତି। ବେଳ ଥାଉ ଥାଉ ସତର୍କ ନହେଲେ ପକ୍ଷୀ ସମ୍ପଦ ପୃଥିବୀରୁ ବିଲୁପ୍ତ ପ୍ରାୟ ହୋଇଯିବ।
1: ଶୁଣିଲେ ପରିବେଶ ସୂଚନାରେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ ବିଷୟରେ ଆଲୋଚନା କଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। କଣ୍ଠଶିଳ୍ପୀ ସୁଶାନ୍ତ କୁମାର ପାଣି ଏବଂ ମନୁଶ୍ୱିନୀ ପଟ୍ଟନାୟକ। ଗୀତରଚନା ଦୁର୍ଗାମାଧବ ପଣ୍ଡା। ସଙ୍ଗୀତ ପରିଚାଳନା ଶଙ୍କର ପ୍ରସାଦ ପ୍ରଧାନ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠ ଦେଇଛନ୍ତି ସୁଶାନ୍ତ କୁମାର ପାଣି।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ଏଠି ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜ ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525757, ପୁଣି ଥରେ କହି ରଖୁଛି 1086170525757, IFSC କୋଡ୍ SBIN 0000059, ପୁଣି ଥରେ କହି ରଖୁଛି SBIN 0000059ରେ ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ପୁଣି ଥରେ କହି ରଖୁଛି ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ

କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ପୁଣିଥରେ କହି ରଖୁଛି, ଟେଲିଫୋନ୍ ନମ୍ବରଟି 06632410961। ସୂଚନାଟି ଏତିକିରେ ଶେଷ ହେଲା। ଏଥର ଶୁଣନ୍ତୁ ମନସ୍ୱିନୀ ପଟ୍ଟନାୟକଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ଦୁର୍ଗାମାଧବ ପଣ୍ଡା, ସଙ୍ଗୀତ ପରିଚାଳନା ଶଙ୍କର ପ୍ରସାଦ ପ୍ରଧାନ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ଆଜି ଏଥିରେ ଶୁଣିଲେ ସୁଶାନ୍ତ କୁମାର ପାଣି ଏବଂ ମନସ୍ୱିନୀ ପଟ୍ଟନାୟକଙ୍କ କଣ୍ଠରେ ଗୀତ। ଗୀତ ରଚନା ଦୁର୍ଗା ମାଧବ ପଣ୍ଡା, ସଙ୍ଗୀତ ପରିଚାଳନା ଶଙ୍କର ପ୍ରସାଦ ପ୍ରଧାନ, ବାଦ୍ୟଯନ୍ତ୍ରରେ ସହଯୋଗିତା ଗୌରାଙ୍ଗ ଗୋଚ୍ଛାୟ, ଦୀପକ କୁମାର ମିଶ୍ର, ନରେନ୍ଦ୍ର କୁମାର ନାୟକ, ପ୍ରଶାନ୍ତ ବେସନ, ଆନନ୍ଦ ଜାଲ ଏବଂ ପ୍ରକାଶ ଚନ୍ଦ୍ର ମହାପାତ୍ର। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଥବିର ସାହୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଦୁର୍ଗାନାରାୟଣ ପ୍ରସାଦ ମିଶ୍ରଙ୍କ ରଚନାରୁ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏହି ଗୀତଟି, ଗୀତ ରଚନା ଓ କଣ୍ଠସ୍ୱର ଥବିର ସାହୁ।

ଶୁଣିଲେ ଥବିର ସାହୁଙ୍କ କଣ୍ଠରେ ସମ୍ବଲପୁରୀ ଗୀତ, ଗୀତ ରଚନା ଦୁର୍ଗା ନାରାୟଣ ପ୍ରସାଦ ମିଶ୍ର ଏବଂ ଥବିର ସାହୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 8:00 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଓ ତାପରେ ଇଂରାଜୀରେ ସମ୍ବାଦ। ରେଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସକାଳ 8:30ରେ ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। ରେଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ହିନ୍ଦୀରେ ସମ୍ବାଦ।

0: ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କର ପ୍ରତିଦିନର ନୀତି ମଧ୍ୟରେ ବସନଭୂଷଣରେ ସଜ୍ଜିତ ହୋଇ ଭିନ୍ନ ଭିନ୍ନ ବେଶ ହେବା ହେଉଛି ଅନ୍ୟତମ ପ୍ରମୁଖ ନୀତି। ତିନି ଠାକୁର ଦୈନିକ ତିନି ଥର ଓ ବର୍ଷ ସାରା ଭଳିକି ଭଳି ବେଶ ହୁଅନ୍ତି। ଏହି ବେଶ ପାଇଁ ଆବଶ୍ୟକ ଆଭୂଷଣ ମଧ୍ୟରେ ବସ୍ତ୍ର ଓ ପୁଷ୍ପର ଗୁରୁତ୍ୱ ସବୁଠାରୁ ଅଧିକ। ପ୍ରଭୁଙ୍କର ସମସ୍ତ ବେଶରେ ଫୁଲକୁ ମାଳ କିମ୍ବା ଭିନ୍ନ ଭିନ୍ନ ପ୍ରକାରର ଅଳଙ୍କାର ରୂପରେ ସଜ୍ଜିତ କରି ଲାଗି କରାଯାଇଥାଏ। ସକାଳର ମଙ୍ଗଳ ଆଳତୀ ପରେ ଶ୍ରୀଜୀଉମାନଙ୍କର ଅବୟବରୁ ପୂର୍ବରାତ୍ରିର ବଡ଼ସିଂହାର ବେଶ ମୈଲମ ହୁଏ ବା ଖୋଲି ଦିଆଯାଏ। ସ୍ନାନ ପରେ ହୁଏ ତିନି ଦିଅଙ୍କର ପ୍ରଥମ ବେଶ, ଆଉ ସେହି ବେଶ ଗୋପାଳବଲ୍ଲଭ ଭୋଗ ଓ ସକାଳ ଧୂପ ସରିବା ଯାଏଁ ଲାଗିଥାଏ। ତାପରେ ଠାକୁରଙ୍କ ବେଶ ଓହ୍ଲାଇ ପୁଣି ଥରେ ବେଶ କରାଯାଇଥାଏ। ଏହି ଦ୍ୱିତୀୟ ବେଶ ଛତ୍ରଭୋଗ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ସରିବା ଯାଏଁ ରହିଥାଏ। ପରବର୍ତ୍ତୀ ବେଶର ନାମ ବଡ଼ସିଂହାର ବେଶ। ଏହି ବେଶ ପରେ ସମ୍ପନ୍ନ ହୁଏ ବଡ଼ସିଂହାର ଧୂପ ଆଉ ପହୁଡ଼ ରୀତି। ସାରା ରାତି ବଡ଼ସିଂହାର ବେଶ ହିଁ ଠାକୁରମାନଙ୍କର ଶରୀରରେ ଶୋଭିତ ହୋଇ ରହିଥାଏ। ଶ୍ରୀଜଗନ୍ନାଥ ଯେହେତୁ ପୁଷ୍ପପ୍ରିୟ, ତାଙ୍କୁ ବିଭୂଷିତ କରିବା ପାଇଁ ରହିଛନ୍ତି ପୁଷ୍ପାଳକ, ଏବଂ ସେମାନଙ୍କ ସେବାକୁ କୁହାଯାଏ ପୁଷ୍ପାଳକ ସେବା। ଏହି ସେବକ ସମ୍ପ୍ରଦାୟମାନେ ସିଂହାରୀ ନାମରେ ମଧ୍ୟ ପରିଚିତ। ପୁଷ୍ପାଳକ ସେବା ସମ୍ପର୍କରେ ଆଲୋକପାତ ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ବଳଦେବ ସିଂହାରୀ।
1: ଆଜ୍ଞା, ଆମର ଜଗନ୍ନାଥ ମନ୍ଦିରର ଗତକାଲି ରାତ୍ରିରୁ ଯେଉଁ ପହୁଡ଼ ହୋଇଯାଇଥାଏ ଠାକୁରଙ୍କର, ତାପରେ ସକାଳ ହେଲେ ସକାଳେ ପ୍ରଥମେ ଆଗ ସିଂହଦ୍ୱାର ଖୋଲାଯାଏ। ସିଂହଦ୍ୱାର ଖୋଲିବାକୁ ଆମର ଭିତର୍ଚ୍ଛ ମହାପ୍ରଭୁ ଯେଉଁ ଆସନ୍ତି, ସେ ସିଂହାରୀ ଗୋଷ୍ଠୀର ଲୋକ, ସେ ଆସିଲେ ନିର୍ଦ୍ଦେଶ ଦେଲେ ସିଂହଦ୍ୱାର ଖୋଲି। ସିଂହଦ୍ୱାର ଖୋଲି ସାରିଲା ପରେ ସେ ଯାଇ ଜୟଦ୍ୱାର ପାଖରେ ଉପସ୍ଥିତ ହୁଅନ୍ତି। ଜୟଦ୍ୱାର ପାଖରେ ଆପଣଙ୍କର ଭିତର୍ଚ୍ଛ, ଅଖଣ୍ଡ, ପ୍ରତିହାରି, ମେକଅପ୍, ମୁଜୁଲି ଏହିପରି ପାଞ୍ଚ ଜଣ ରହି ସେଠାରେ ଜୟଦ୍ୱାର ଖୋଲେ। ଜୟଦ୍ୱାର ଖୋଲିଲା ପରେ ସେ ଭିତରେ ଯାଇ ଅଖଣ୍ଡ ଭିତରକୁ ଯାଏ। ତା'ପରେ ସେ ଭିତରେ ଶୋଧ ହୁଏ, ଶୋଧ ହେଇ ସେମାନେ କଳାହାଟ ଦ୍ୱାର ପାଖକୁ ଯାଆନ୍ତି। କଳାହାଟ ଦ୍ୱାର ପାଖରେ ମଣିମା ଡାକ ପଡ଼େ, ଜଗନ୍ନାଥ ମହାପ୍ରଭୁ ଶୋଇଥିବେ, ତାଙ୍କୁ ଉଠିକିରି ସିଂହାସନ ଉପରେ ବିରାଜମାନ କରନ୍ତି ବୋଲି ପ୍ରତିହାରୀମାନେ ମଣିମାନେ କରିଦିଅନ୍ତି। ତା'ପରେ କଳାହାଟ ଦ୍ୱାର ଖୋଲେ, କଳାହାଟ ଦ୍ୱାର ଖୋଲିଲା ପରେ ସେମାନେ ଭିତରକୁ ଯାଇ ଶୋଧ କରି ସିଂହାସନ ଉପରେ ଗଲା। ରାତିରେ ଠାକୁରଙ୍କର ଯଦି ଫୁଲ ମାଳ ଲୁଗାପଟା କିଛି ଅତ୍ୟବ୍ୟସ୍ତ ହୋଇଯାଇଥିବ, ତାକୁ ଭିତର ଚମାପୁର ସଜାଡ଼ କରନ୍ତି। କଲାପରେ ଜୟବିଜ ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତି। ଜୟବିଜ ଦ୍ୱାର ଖୋଲା ସାରିଲା ପରେ ତିନି ଜଣ ପୁଷ୍ପାଳକ ସେଠାରେ ଉପସ୍ଥିତ ରହନ୍ତି। ଘୋଡ଼ାଗୋଡ଼ୁ ମେକଅପ୍ ଏପରି ରହି ଜଗନ୍ନାଥଙ୍କର ପ୍ରତ୍ୟେକ ଦିନ ମଙ୍ଗଳ ଆଳତୀ କରନ୍ତି।

ମଙ୍ଗଳ ଆଳତୀ କରିସାରିଲା ପରେ ପୁଷ୍ପାଳକ ତିନି ଜଣ ସିଂହାସନ ଉପରେ ଚଢ଼ନ୍ତି, ଚଢ଼ିକରି ଗତ ରାତ୍ରିର ଯେଉଁ ମାଳ ଫୁଲ ସବୁ ସେ ବଡ଼ସିଂହାର ବିଷ ହେଇଥିବ ସେ ବଡ଼ସିଂହାର ବିଷକୁ ମହିଳମ କରନ୍ତି। ସେହି ସମୟରେ ଆପଣଙ୍କର ଟିକେଟ୍ କରିକି ଯେଉଁମାନେ ସାଧାରଣ ଦର୍ଶନ ଯାଇଥାନ୍ତି ସେମାନେ ଦର୍ଶନ କରନ୍ତି। ମାଳ ଫୁଲ ମହିଷମୟ ହେଇସାରିଲା ପରେ ଜଗନ୍ନାଥଙ୍କ ରାତି ଖଣ୍ଡୁଆ ବାଟ ଯେଉଁ ପିନ୍ଧିଥାନ୍ତି ତାକୁ ମହିଳମ କରି ତଳପୁତରି କରନ୍ତି ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ଆଦି କାର୍ଯ୍ୟ କରିବା ପାଇଁ। ତଳପୁତରି ହେଲା ବେଳେ ତଳେ ସ୍ନାନ କରିବା ପାଇଁ ସମସ୍ତ ସାମଗ୍ରୀ ଉପସ୍ଥିତ ଜାଗାରେ ରହେ। ରହିଲା ପରେ ସିଂହାସନୀମାନେ ସିଂହାରୀମାନେ ସିଂହାସନ ଉପରେ ଓହ୍ଲାଇ ତାଙ୍କୁ ସ୍ନାନ କରନ୍ତି। ଜଗନ୍ନାଥଙ୍କର ମୁଖ ପକାଳ କରି ତାପରେ ମୁଖକୁ ଧୋଇ ତାପରେ ଦାନ୍ତ ଘେସରେ ଦାନ୍ତ ଘର୍ଷଣ କରି ସ୍ନାନ କାର୍ଯ୍ୟ କରନ୍ତି। ପଞ୍ଚାମୃତ ସ୍ନାନ କରନ୍ତି, ଜଳରେ ସ୍ନାନ କରନ୍ତି। ସ୍ନାନ କାର୍ଯ୍ୟ ସରିଲା ପରେ ସିଂହାସନ ଉପରକୁ ଉଠନ୍ତି, ସେଥିରେ ସାଧାରଣ ଦର୍ଶନ ହୁଏ। ସାଧାରଣ ଲୋକମାନେ ତାଙ୍କର ସେହି ସମୟରେ ଦର୍ଶନ କରନ୍ତି। ସାଧାରଣ ଲୋକ ଦର୍ଶନ କରି ଗଲା ପରେ ଜଗନ୍ନାଥଙ୍କର ବେଶ ହୁଏ।

ଏ ବିଷୟରେ ଜଗନ୍ନାଥଙ୍କର ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର ପାଠ ପିନ୍ଧନ୍ତି। ସୋମବାର ଦିନ ଧଳା ଛିଟ, ମଙ୍ଗଳବାର ଦିନ ପାଞ୍ଚ ବାର ପାଟି, ବୁଧବାର ଦିନ ନୀଳ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ଧଳା, ଶନିବାର ଦିନ କଳା, ରବିବାର ନାଲି। ସାଧାରଣତଃ ଦିନବାର ଅନୁସାରେ ଏସବୁ ପାଠ କରି ଜଗନ୍ନାଥଙ୍କର ବେଶ କରନ୍ତି, ଯାହାଫଳରେ କି ଜଗନ୍ନାଥ ଭୋଗ ହେବ। ତାପରେ ସିଂହାରୀମାନେ ଓହ୍ଲେଇ ଆସନ୍ତି। ତାପରେ ଜଗନ୍ନାଥଙ୍କର ଆପଣଙ୍କର ସୂର୍ଯ୍ୟ ପୂଜା, ଦ୍ୱାରପଳା ପୂଜା ହୋଇ ପୂଜାମଣ୍ଡମାନେ ତାକୁ କରନ୍ତି। ଦ୍ୱାରପଳା ପରେ ଧୂପ ବଲ୍ଲଭ, ବଲ୍ଲଭ ଉପରେ ଧୂପ ଭୋଗ ହୁଏ। ଧୂପ ଭୋଗ ସରିଲା ପରେ ସିଂହାରୀମାନେ ସିଂହାସନ ଉପରେ ଯାଇ ମୈଲମ କରନ୍ତି। ମୈଲମ ମାନେ ଜଗନ୍ନାଥଙ୍କୁ ଯେଉଁ ପିନ୍ଧିଛନ୍ତି ତାର ମାଳ ଫୁଲ ଲୁଗା ସବୁ ଓହ୍ଲାନ୍ତି। ଓହ୍ଲେଇକରି ପୁନର୍ବାର ନୂତନ ପାଟ ହରିକା ପିନ୍ଧାନ୍ତି। ସେ ପିନ୍ଧି ସାରିଲା ପରେ ଭୋଗମଣ୍ଡପ ଏବଂ ଦୀପଦୀପ ହୁଏ। ତାପରେ ପୁନର୍ବାର ପୁଷ୍ପାଳକମାନେ ସିଂହାସନ ଉପରେ ଯାଇକରି ସେ ଲୁଗା ଏବଂ ପୂର୍ବର ପିନ୍ଧିଥିବା ଯେଉଁ ନାକୁଆ ସେ ଗୁଣା ଧର ଏ ପୁଷ୍ପାଳ ଅଳଙ୍କୃତ ପିନ୍ଧିଥିବେ ତାକୁ ବାହାର କରନ୍ତି। ଏ ସାଧାରଣତଃ ଦୈନନ୍ଦିନ ନୀତି ଭିତରେ ଏ ଯାଉଛି। ଦୀପଦୀପ ସରିଲା ପରେ ପୁନର୍ବାର ସେହିପରି ସନ୍ଧ୍ୟା ଆଳତି ପାଇଁ ସନ୍ଧ୍ୟା ଦୀପ ବେଶ ହୁଏ। ସନ୍ଧ୍ୟା ଦୀପ ବେଶରେ ସେମିତି ପାଟ ପିନ୍ଧନ୍ତି। ପାଠ ପିନ୍ଧିଲା ପରେ ଫୁଲମାଳରେ ବେଶ ହୁଅନ୍ତି। ହୋଇକରି ସିଂହାରୀମାନେ ଓହ୍ଲେଇକରି ତିନି ବାଡ଼ରେ ଆଳତି କରନ୍ତି। ତିନି ଜଣ ପୁଷ୍ପାଳକ ତିନି ବାଡ଼ରେ ଆଳତି କରନ୍ତି। ତାଙ୍କୁ ଆପଣଙ୍କର ମେକଅପ୍ ଅଖଣ୍ଡ ଆଉ ଆପଣଙ୍କର ଗରାବଡ଼ୁ ଏମାନେ ସାହାଯ୍ୟ କରନ୍ତି। କଲାବେଳେ ଆଳତି ସରିଲା ପରେ ସେମାନେ ଚାଲି ଆସନ୍ତି। ତାପରେ ସନ୍ଧ୍ୟା ଦୀପ ହୁଏ।

0: ଠାକୁରମାନଙ୍କ ନୀତିଦିନିଆ ବେଶ ମଧ୍ୟରେ ସବୁଠୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶରେ। କାରଣ ଏଇଥିପାଇଁ ଶ୍ରୀପୟର ମାଳା ନାମରେ ତିନୋଟି ଖୁବ୍ ବଡ଼ ବଡ଼ ପୁଷ୍ପମାଳ ଶ୍ରୀଅଙ୍ଗ ଭୂଷଣରେ ଲାଗି ହୁଏ। କେତେକ ନିର୍ଦ୍ଦିଷ୍ଟ ମାଳ ବା ପୁଷ୍ପଳଙ୍କାର ପ୍ରତି ବେଶ ପାଇଁ ଅପରିହାର୍ଯ୍ୟ, ଯେମିତି ଅଧର ମାଳା, ଚିତା ଓ ଗୁଣା। ଯେଉଁ ଫୁଲମାଳଟି ଠାକୁରମାନଙ୍କ କଣ୍ଠବେଷ୍ଟନ କରେ ତାର ନାମ ଅଧର ମାଳା। ଚିତା ନାମକ ପୁଷ୍ପଳଙ୍କାର ବେଷ୍ଟନ କରେ କପାଳ ବା ମଥାରେ ପିନ୍ଧିଥିବା ରତ୍ନଗୁଡ଼ିକୁ। ଚିତାର ନିମ୍ନ ଭାଗ ଲମ୍ବି ଆସିଥାଏ ପ୍ରଭୁଙ୍କର ନାସିକା ଯାଏ, ଆଉ ଗୁଣା ସହଜରେ ବାରି ହୋଇପଡ଼େ ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ। କଳା ବଦନରେ ଫୁଲର ଗୁଣା ଠାକୁରଙ୍କ ମୁହଁରେ ଖୁବ୍ ସ୍ପଷ୍ଟ ଓ ସ୍ୱଭାବନ୍ତ ଦିଶୁଥାଏ।
1: ସନ୍ଧ୍ୟା ଧୂପ ସରିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କର ପୁଷ୍ପାଳକମାନେ ପୁଣି ସିଂହାସନ ଉପରକୁ ଯାଇ ତାଙ୍କର ଯେଉଁ ସନ୍ଧ୍ୟା ଧୂପ ଆଳତିରେ ବେଶ ହୋଇଥିବ ତାକୁ ମୈଲମ କରିକି ରାତିରେ ଶୋଇବା ପୂର୍ବରୁ ଯେଉଁ ଜୟଦେବ ଖଣ୍ଡୁଆ ପିନ୍ଧିବା ଜୟଦେବ ଖଣ୍ଡୁଆ ପିନ୍ଧେଇ ଚନ୍ଦନନାଗି କରନ୍ତି। ପ୍ରତ୍ୟେକ ଜଗନ୍ନାଥଙ୍କର ଚନ୍ଦନନାଗି ହୁଏ। ଚନ୍ଦନନାଗିରେ ମେପାକ ମେକଅପ୍ ଚନ୍ଦନ ଆଣନ୍ତି, ପ୍ରତିହାରୀମାନେ ଡାକ ଦିଅନ୍ତି, ଇଙ୍ଗାରି ତିନି ଜଣ ଯାକ ଜଗନ୍ନାଥଙ୍କର ଚନ୍ଦନନାଗି କଲା ପରେ ଜଗନ୍ନାଥଙ୍କର ବଡ଼ସିଂହାର ବେଶ ହୁଏ। ବଡ଼ସିଂହାର ବେଶ ଗୋଟେ ବିଶେଷତ୍ୱ ବେଶ, ସେଥିରେ ଜଗନ୍ନାଥଙ୍କର ମହାପ୍ରଭୁଙ୍କର ଅଧର, କରପଲ୍ଲବ, ହୃଦପଦକ, ଚନ୍ଦ୍ରିକା, ଅଳକା ଏପରି ଫୁଲ ଲାଗେ ବଡ଼ସିଂହାର।

ବିଷ ହେଲା ପରେ ସିଙ୍ଗାରୀମାନେ ଓହ୍ଲେଇ ଆସନ୍ତି, ଓହ୍ଲେଇ ଆସି ସାରିଲା ପରେ ବରସିଂହାର ଭୋଗ ହୁଏ, ବରସିଂହାର ଭୋଗ ପରେ ଆପଣଙ୍କର ପଲଙ୍କ ଠାକୁର ଶୋଇବାକୁ ଯିବା ପୂର୍ବରୁ ପଲଙ୍କ ବିଜୟ ହୁଏ, ପଲଙ୍କ ବିଜୟ ହୋଇସାରିଲା ପରେ ପୁଷ୍ପାଳକମାନେ ଯାଇ ପୁଣି ପହୁଡ଼ ଆଳତୀ କରନ୍ତି, ପହୁଡ଼ ଆଳତୀ କରିବା ପୂର୍ବରୁ ଆପଣଙ୍କର ପଇଡ଼ ଏବଂ ବିଡ଼ିଆ ମୁଣି କରାଯାଏ, ତା'ପରେ ପହୁଡ଼ ଆଳତୀ କରାଯାଏ, କଲା ପରେ ପୁଷ୍ପାଳକମାନେ ଆପଣଙ୍କ ଶୟନ ଠାକୁରକୁ ବିଜେ କରି ଆଣି ଆପଣଙ୍କ ଜୟ ଜୁଆର ପାଖରେ ଶୟନ ଠାକୁରଙ୍କୁ ଆଳତୀ କରାଯାଏ, ଆଳତୀ କରାଯାଏ, ଶୟନ ଠାକୁରଙ୍କ ଭିତରକୁ ନିଆଯାଏ, ଭିତରକୁ ନିଆ ହେଇକରି ଜଗନ୍ନାଥଙ୍କର ପହୁଡ଼ ନୀତି ସମ୍ପନ୍ନ ହୁଏ।

ସ୍ନାନ ଯାତ୍ରାରେ ଆପଣଙ୍କର ଜଗନ୍ନାଥ ପହଁଡ଼ିକିରି ସ୍ନାନ ବିଧିକି ଗଲା ପରେ ଜଗନ୍ନାଥଙ୍କର ସେ ମୈଲମ ପିନ୍ଧିବା ଲୁଗା ପିନ୍ଧିବା ସ୍ନାନ ପୂର୍ବରୁ ଲୁଗା ପିନ୍ଧିବା ବିଷୟ ସେ ପୁଷ୍ପଳଙ୍କର କାର୍ଯ୍ୟ, ତାପରେ ସ୍ନାନ ହେଇସାରିଲା ପରେ ଆପଣଙ୍କର ବେଶ ପୁଷ୍ପଳଙ୍କର କାର୍ଯ୍ୟ ଏବଂ ସ୍ନାନ ବିଧି ଉପରେ ଯେଉଁ ଗଜଗୋଧାନ ବେଶ ହୁଏ ସେଥିରେ ପୁଷ୍ପାଳକ ଏବଂ ପୁଷ୍ପାଳକ ଗୋଷ୍ଠୀର ଭିତରଛ ଏବଂ ତଳୁଛ ସେମାନେ ପୁଷ୍ପାଳକ ଗୋଷ୍ଠୀର ସେମାନେ ମିଶି ଜଗନ୍ନାଥଙ୍କର ଗଜଗୋଧାନ ବେଶ କରନ୍ତି। ସେହିପରି ଭାବରେ ରଥଯାତ୍ରାରେ ଯେତେବେଳେ ଠାକୁରମାନେ ପହଣ୍ଡି ରଥ ଉପରେ ଆସି ବିରାଜମାନ କରନ୍ତି, ରଥ ଉପରେ ବିରାଜ କରିସାରିଲା ପରେ ସେମାନଙ୍କୁ ରୁନ୍ଧାଯାଏ, ରୁନ୍ଧାଯାଇ ସାରିଲା ପରେ ସେମାନଙ୍କର ବେଶ ହୁଏ। ବାର ଅନୁସାରେ ସେମିତି ପାଟ ପିନ୍ଧାଯାଏ ଏବଂ ତୁଳସୀ ଚୁଳ ସବୁ ମଠରୁ ଆସିଥାଏ, ସେ ଚୁଳ ଲାଗି ହୁଏ, ଚିତା ଲାଗି ହୁଏ, ଯେଉଁ ସୁନା ଚିତା ବାହାର କରିଯାଇଥାଏ ସ୍ନାନ ପୂର୍ଣ୍ଣିମାରେ ରଥ ଉପରେ ଯାଇକି ସୋଲ ଚିତା ଆସିଥାଏ, ସେ ସୋଲ ଚିତା ଲାଗା ହୁଏ ଏବଂ ସେଥିରେ ସେମିତି ଅଧର ଆମର ଗୁଣା ଝୁମ୍ପା ମାଳ ଏସବୁ ଲାଗି ହେଇକିରି ବେଶ କରାଯାଏ। ବେଶ ହେଇକି ରଥ ଚାଲେ, ରଥ ଯାଇକି ଗୁଣ୍ଡିଚାଗରେ ଲାଗିଲା ପରେ ଏବଂ ରଥ ଚାଲିଲା ଭିତରେ ଯଦି ବାଟରେ ରଥ ରହିଲା ବା ଗୁଣ୍ଡିଚାଗରେ ଠାକୁର ବିଜୟ ହେଲେ ଯାହା ହେଲେ ମଧ୍ୟ ଯେତେବେଳେ ଆପଣଙ୍କର ଜଗନ୍ନାଥଙ୍କର ସେ ସ୍ନାନ କାର୍ଯ୍ୟ ବେଶ କାର୍ଯ୍ୟ ଧୂପ ପରେ ବେଶ, ଦୀପ ଧୂପ ପରେ ବେଶ, ସନ୍ଧ୍ୟା ଆଳତୀ ସନ୍ଧ୍ୟା ଆଳତୀ ବେଶ, ଯେମିତି ରତ୍ନ ସିଂହାସନ ଉପରେ ପୁଷ୍ପାଳକମାନେ କରନ୍ତି ସେମିତି ରଥ ଉପରେ ପୁଷ୍ପାଳକମାନେ କରନ୍ତି।

ଅଧର ମାଳ, ପୁଷ୍ପାଳଙ୍କାର ମଧ୍ୟରେ ଚିତା ଓ ଗୁଣା ଠାକୁରମାନଙ୍କର ସମସ୍ତ ବେଶରେ ଲାଗି କରାଯାଇଥାଏ। ତେବେ ବଡ଼ସିଂହାର ବେଶରେ ଶ୍ରୀପୟର ମାଳା, କରପଲ୍ଲବ ଓ ହୃଦପଦକ ନାମକ ତିନୋଟି ଅଧିକା ପୁଷ୍ପାଭୂଷଣ ବ୍ୟବହୃତ ହୁଏ। ଶ୍ରୀପୟର ମାଳା ଏପରି ନାମରେ ଅଭିହିତ ହେବାର କାରଣ ହେଉଛି, ଏହି ମାଳାଗୁଡ଼ିକ ବାହୁଦ୍ୱୟରୁ ଦେବତାଙ୍କର ପଦ ଯାଏଁ ଲମ୍ବି ଥାଏ। ଏଣୁ ବେଶ ପାଇଁ ବ୍ୟବହୃତ ତିନୋଟି ପୟରମାଳାରୁ ଦୁଇଟିର ଦୈର୍ଘ୍ୟ ହେଉଛି ଅଠର ହାତ ଏବଂ ଗୋଟିଏ ଦେବୀ ସୁଭଦ୍ରାଙ୍କର ମାଳାଟି ଆଠ ହାତ ଲମ୍ବ। ପ୍ରଚୁର ତୁଳସୀ ପତ୍ର ଓ ଫୁଲରେ ପ୍ରସ୍ତୁତ ହୋଇଥାଏ ଏହି ଶ୍ରୀପୟର ମାଳା ତିନୋଟି। ଗୋଲାକୃତିର ହୃଦପଦକଗୁଡ଼ିକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୁଏ। କଦଳୀପତ୍ର, ପଣସପତ୍ର ଓ ଖଡ଼ିକା ଦ୍ୱାରା ପ୍ରଥମେ ଗୋଲାକାର ପୃଷ୍ଠପଟ ତିଆରି ହୁଏ। ଏଥିପାଇଁ ଛୋଟ ଖଣ୍ଡେ କଦଳୀପତ୍ରର ଚାରିପଟେ ବୃତ୍ତାକାରରେ ଯୋଡ଼ି ଦିଆଯାଏ ପ୍ରାୟ ଡଜନଟିଏ ପଣସପତ୍ର। ତା ଉପରେ ବସେ ଗୁମ୍ଫା ଗୁମ୍ଫା ହୋଇ ସଜ୍ଜିତ ତୁଳସୀ ପତ୍ର ଓ ଫୁଲ। ହୃଦପଦକଗୁଡ଼ିକ ଅଧର ମାଳା ସହ ସଂଯୁକ୍ତ ହୋଇ ଠାକୁରମାନଙ୍କର ହୃଦୟ ଦେଶରେ ଝୁଲେ। ଏତଦ୍ବ୍ୟତୀତ ଜଗନ୍ନାଥ ଓ ବଳଭଦ୍ରଙ୍କର ବାହୁ ଶୀର୍ଷରେ ଶୋଭା ପାଏ କରପଲ୍ଲବ। ପ୍ରତି କରପଲ୍ଲବରେ ପାଞ୍ଚଗୋଟି ଲେଖାଏଁ ଆଙ୍ଗୁଳି ଆକୃତିରେ ପୁଷ୍ପଗୁନ୍ଥା ଲମ୍ବି ଥାଏ। ସବୁଠାରୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶ ପାଇଁ। ଅନ୍ୟ ତିନୋଟି ବେଶ ପାଇଁ ମନ୍ଦିରର ବଗିଚାମାନଙ୍କ ମଧ୍ୟରେ ଦୁଇଟି ଫୁଲଘର ରହିଛି। ଶ୍ରୀମନ୍ଦିର ପରିସରର ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ କୋଣରେ ଦୁଇଟି ବଗିଚା ରହିଛି, ଯାହାକି ଉପବନ ଓ କୋଇଲି ବୈକୁଣ୍ଠ ନାମରେ ପରିଚିତ। ଏଠାରେ ଥିବା ଦୁଇଟି ଫୁଲଘରେ ପାଞ୍ଚ ଜଣ ଲେଖାଏଁ ଫୁଲଦାସୀ ନିଯୁକ୍ତ ଅଛନ୍ତି। ପୁଷ୍ପାଳଙ୍କାର ଓ ମାଳା ପ୍ରସ୍ତୁତ ହୁଏ ଭିତର ବେଢ଼ା ଉତ୍ତର ଦ୍ୱାର ନିକଟସ୍ଥ ସତ୍ୟନାରାୟଣ ମନ୍ଦିରରେ। ଚାରି ପାଞ୍ଚ ଜଣ ଫୁଲଗୁନ୍ଥାଳି ସ୍ୱେଚ୍ଛାରେ ସେଠାରେ

ଦିଅନ୍ତି, ଆଉ ଏତେ ପରିମାଣର ଫୁଲ ସେଇ ବେଶ ପାଇଁ ଆସେ କେଉଁଠୁ? ପ୍ରତିଦିନ 100 ଜଣ ଭକ୍ତ ନିଜ ଖୁସିରେ ଏଠି ଫୁଲ ଦେଇଯାଆନ୍ତି। କେବଳ ସେତିକି ନୁହେଁ, କୋରାପୁଟରୁ, କଲିକତାରୁ, ଏମିତିକି ସିମ୍ଲାରୁ ଭକ୍ତମାନେ ବଡ଼ସିଂହାର ବେଶ ପାଇଁ ଫୁଲ ପଠାଇଥାନ୍ତି। ଠାକୁରମାନଙ୍କର ମାଳ ପାଇଁ ସୁଗନ୍ଧ ପୁଷ୍ପ ହିଁ ଅଗ୍ରାଧିକାର ପାଏ। ଗଙ୍ଗଶିଉଳି, ମଲ୍ଲି, ରଜନୀଗନ୍ଧା, ଗୋଲାପ, କୁନ୍ଦ, ଜୁଇ ଇତ୍ୟାଦି ଫୁଲ ଏଥିପାଇଁ ଆଦରରେ ଗ୍ରହିତ ହୁଏ। ତେବେ ଟଗର, ରଙ୍ଗଣୀ, ଇଟିମାଳା, ବାଣଫୁଲ ପ୍ରଭୃତି ମଧ୍ୟ ଦେବତାମାନଙ୍କର ପୁଷ୍ପ।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ପୁଷ୍ପାଳକ ସେବା, ଆଲୋଚନା କରିଥିଲେ ବଳଦେବ ସିଂହାରୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଏତେବେଳ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କଲୁ, ପ୍ରଥମେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଓ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ। ପ୍ରଥମେ ନମିତା ଆଚାର୍ଯ୍ୟଙ୍କ କଣ୍ଠରେ ଓଡ଼ିଶୀ ଶୁଣନ୍ତୁ, ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ରଚନାରୁ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମରେ ଏଥର ନମିତା ଆଚାର୍ଯ୍ୟଙ୍କ କଣ୍ଠରେ ଶୁଣନ୍ତୁ ଏହି ଜଣାଣ। ଗୀତରଚନା ଇନ୍ଦ୍ରମଣି ସାହୁ।

କାର୍ଯ୍ୟକ୍ରମ ଶେଷରେ କୁମାରୀ ମିତା ପ୍ରଧାନଙ୍କ କଣ୍ଠରେ ଆଧୁନିକ ଗୀତଟିଏ ଶୁଣନ୍ତୁ। ଗୀତ ରଚନା ସୌରାଂଶୁ ପଟ୍ଟନାୟକ।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ ନମିତା ଆଚାର୍ଯ୍ୟ ଏବଂ ମିତା ପ୍ରଧାନ। ଗୀତ ରଚନା ଗୋପାଳକୃଷ୍ଣ ପଟ୍ଟନାୟକ, ଇନ୍ଦ୍ରମଣି ସାହୁ ଏବଂ ସୌରାଂଶୁ ପଟ୍ଟନାୟକ। ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓର ଘଣ୍ଟା ଘଣ୍ଟା ପହଞ୍ଚିଛି ଯାଇ ସଂଖ୍ୟା 9ଟାରେ। ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ବାଗି। କଣ୍ଠ ଦେଇଛନ୍ତି ମିକ୍ ବ୍ରଦର୍ସ ଏବଂ ମୋନାଲି ଠାକୁର। ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ମିକ୍ ବ୍ରଦର୍ସ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମରେ ଏଥର ଧଡ଼କ କଥାଚିତ୍ରରୁ ଅଜୟ ଅତୁଲଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ ପ୍ରାର୍ଥୀ ବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525257, IFSC code SBIN 0000

0059, ପୁଣିଥରେ କହି ରଖୁଛି SBIN 0000059ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର ପିନ୍କୋଡ଼ 7608001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2024। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ବ୍ଲୁ କଥାଚିତ୍ରରୁ ଅବ୍ବାସ ଟାୟାରୱାଲାଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ଏଆର୍ ରହମାନ, କଣ୍ଠ ଦେଇଛନ୍ତି କାଇଲି ମିନୁଗୁ, ସୋନୁ ନିଗମ ଏବଂ ସୁଜୈନ ଡିମେଲୋ।

କାର୍ଯ୍ୟକ୍ରମରେ ଏଥର ଏଜେଣ୍ଟ ବିନୋଦ କଥାଚିତ୍ରରୁ ଶୁଣନ୍ତୁ ଗୀତଟିଏ। କଣ୍ଠ ଦେଇଛନ୍ତି ମିକା ସିଂ, ଅମିତାଭ ଭଟ୍ଟାଚାର୍ଯ୍ୟ, ନକାଶ ଏବଂ ପ୍ରୀତମ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଏଥର ନମସ୍ତେ ଇଂଲଣ୍ଡ କଥାଚିତ୍ରରୁ ଦିଲଜିତ୍ ଦୋସାଞ୍ଜଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ବାଦଶାହ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆପଣମାନଙ୍କ ପାଇଁ ଏଥର ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା, ସ୍ନାତକ ବା ଚତୁର୍ଥ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com

www.sbs.com.au/ଡଟ୍ କମ୍ରେ ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525257 ପୁଣିଥରେ କହି ରଖୁଛି 1086170525257 IFSC SBIN 0000059 ପୁଣିଥରେ କହି ରଖୁଛି SBIN 0000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର। ପିନ୍କୋଡ଼ଟି ହେଲା 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ପୁଣିଥରେ କହି ରଖୁଛି ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ପୁଣିଥରେ କହି ରଖୁଛି 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ରେଡି କଥାଚିତ୍ରରୁ ଅମୃତ କକ୍ ଏବଂ ମିକା ସିଂଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଆଶିଷ ପଣ୍ଡିତ, ସଙ୍ଗୀତ ନିର୍ଦ୍ଦେଶନା ଦେବୀ ଶ୍ରୀ ପ୍ରସାଦ।

କଭି ଅଲବିଦା ନା କେହେନା ଏହି କଥାଚିତ୍ରରୁ ଶଙ୍କର ମହାଦେବନ ମା ଲକ୍ଷ୍ମୀ ଅୟର ଏବଂ ସାମଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

କାର୍ଯ୍ୟକ୍ରମ ଶେଷରେ ରାୱନ କଥାଚିତ୍ରରୁ ଏକନ୍ ଏବଂ ହମ୍ସିକା ଆୟରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ବିଶାଲ ଦଦଲାନୀ, ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଓ ଶେଖର।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ପୂର୍ବାହ୍ନ 10:10 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମ ଦେଇ ଆଦି ଘର ସଂସାର ସିନେମାଠୁ ମନ୍ନା ଦେଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

କାର୍ଯ୍ୟକ୍ରମର ଶେଷେ କାଳିଆ ବଳିଆ ସିନେମାଠୁ ଅକ୍ଷୟ ମହାନ୍ତିଙ୍କର କଣ୍ଠଥି ଶୁଣୁନି ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଙ୍କୁ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ ମୁଲ୍ କରୁଛ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆଜିକା ଏଠି ଆଶିକ ଟୁ ସିନେମାର ଗୀତମାନଙ୍କେ ଶୁଣୁନ୍। କାର୍ଯ୍ୟକ୍ରମର ପହିଲା ଗୀତଟା ଶୁଣୁନ୍, ଗାଇଛନ୍ ଅଙ୍କିତ ତିୱାରୀ, ଗୀତିକାର ସନ୍ଦୀପ ନାଥ, ସଙ୍ଗୀତ ଅଙ୍କିତ ତିୱାରୀ।

କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961ରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 06632410961। ସୂଚନାଟି ଏତିକିରେ ଶେଷ ହେଲା।

ଏଣୁ ସେ ସେଲା ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆଜକା ଏଥି ଆସିକି ଟୁ ସିନେମା ଗୀତ ମାନକେ ଶୁଣିଲେ ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିଥି ସମିଆ ଦିନର 11 ବାଜବାକେ ଯାଉଛେ। ହିନ୍ଦୀ ଥି ସମ୍ବାଦ ଶୁଣନ୍ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରନୁ।

Poi la আরে বরাসি বু পানি রে নাই করবু ঝরি।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ

0: କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086705257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କଣ୍ଠଶିଳ୍ପୀ ଯଦୁମନି ପାଡ଼ିଙ୍କର କଣ୍ଠନୁ ସୁନନି ଗୀତା ଗୀତିକାର ଲାଲ ରତ୍ନାକର ସିଂ।

ଶୁଣିଲୁ ସେସେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଗୀତମାନଙ୍କେ ଗାଇଥିଲେ ପ୍ରତ୍ୟୁଷ କୁମାର ଶତପଥୀ, ଯଦୁମଣି ପାଢ଼ୀ, ରାମପ୍ରସାଦ ପୁରୋହିତ ଆର୍ ନରୋତ୍ତମ ସାହୁ। ଗୀତ ଲେଖିଥିଲେ କ୍ଷିତିପତି ସାହୁ, ଲାଲ ରତ୍ନାକର ସିଂ, ବାଲୁକେଶ୍ୱର ବରାଇ, ବିଭୂତିଭୂଷଣ ପଟ୍ଟନାୟକ ଆର୍ ନରସିଂହ ପ୍ରସାଦ ଗୁରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୂଲ କରୁଛୁ ହିନ୍ଦୀ ସିନେମା।

ବଜ୍ରପାତ ସମୟଥି ଆପଣମାନେ ଘର ଭିତରେ ଥିଲେ ଝରକା କବାଟ ଆରୁ କାନ୍ଥିଠାନୁ ଦୂରେ ରହୁନ୍। ରାସ୍ତାତି ଗାଡ଼ି ଚଲଉଚନ୍ ବୋଇଲେ ଧୀରେ ଚଲାଉନ୍ ଆର୍ ଇଲେକ୍ଟ୍ରିକ୍ ଖମ୍ବାନୁ ଯେତେ ହେବା ଦୂରେ ରହୁନ୍। କେହିନି ବନ୍ଧ କଣ୍ଟାର ପାନି ଭିତରେ ଅଛନ୍ ବୋଇଲେ ଜଲ୍ଦି ଉପରକେ ବାହାରି ଆସୁନ୍। ଇହାଦେ 1940-1920 ହରର୍ ଶବ୍ଦ ହାର୍ଟ ସିନେମାରି ଗୀତଟା ଶୁଣୁନ୍। ଶ୍ୱେତା ବୋଥ୍ରାଙ୍କର ଲେଖାନୁ କଣ୍ଠଦାନ କରିଛନ୍ ଶ୍ରେୟା ଘୋଷାଲ, ସଙ୍ଗୀତ ଦେଇଛନ୍ ପୁନିତ ଦୀକ୍ଷିତ।

ଘଡ଼ଘଡ଼ି ଚଡ଼ଚଡ଼ି ମାରୁଛେ ଆରୁ ପାସେ କେହିନି ଘର ନାଇଁନ ବୋଇଲେ ଖାସ୍ ଜାଗା ଦେଖିକରି ଜାକି ଜୁକି ହେଇକରି ବସିଯାଉନ୍। ବଜ୍ରପାତ ହେବାର କେହିନି ଭିଲ୍ ସମ୍ଭାବନା ଥିଲେ ଘରର ପଶୁପକ୍ଷୀମାନଙ୍କେ ଘରୁ ବାହାରକେ ନାଇଁ ଛାଡ଼ନ୍, ସେମାନଙ୍କୁ ଘର ଭିତରେ ରଖୁନ୍। ରାସ୍ତାଟି ଚାଲୁଥିବାର କେହିନି ଭିଲ୍ ବେଲେ ଟେଲିଫୋନ୍ ମୋବାଇଲ୍ ବ୍ୟବହାର ଇ ବଜ୍ରପାତ ସମୟଥି ନାଇଁ କରୁନ୍। ଇହାଦେ କୁମାର ସାନୁ ଆର୍ କବିତା କୃଷ୍ଣମୂର୍ତ୍ତିଙ୍କର କଣ୍ଠାନୁ 1942 ଏ ଲଭ୍ ଷ୍ଟୋରି ସିନେମାରେ ଗୀତା ଶୁଣୁ। ଗୀତିକାର ମୁକୁଲ ଦତ୍ତ, ସଙ୍ଗୀତ ଆର୍ ଡି ବର୍ମନ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନଙ୍କର ଲାଗି ଇହାଦେ 1942 ଏ ଲଭ୍ ଷ୍ଟୋରି ସିନେମାରି ଗୀତଟା କଣ୍ଠଦାନ କରିଛନ୍ କବିତା କ୍ରିଷ୍ଣମୂର୍ତ୍ତି, ଗୀତ ଲେଖିଛନ୍ ଜାଭେଦ ଅଖତାର, ସଙ୍ଗୀତ ଦେଇଛନ୍ RD ବର୍ମନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ପଶୁ ଏବଂ ମଣିଷ ମଧ୍ୟରେ ବ୍ୟାପିଥିବା ରୋଗ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଜୁଲାଇ ମାସ 6 ତାରିଖରେ ବିଶ୍ୱ ଜୁନୋସିସ୍ ଦିବସ ପାଳନ କରାଯାଏ। ଏହା 1885 ଜୁଲାଇ ମାସ 6 ତାରିଖରେ ଫରାସୀ ବୈଜ୍ଞାନିକ ଜୁଇସ୍ ଲୁଇସ୍ ପାଷ୍ଟରଙ୍କ ପ୍ରଥମ

ସ୍ୟାଣ୍ଡୱିଚ୍ ଟିକାର ସଫଳ ପ୍ରୟୋଗକୁ ମନେ ପକାଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ସମସ୍ତ ଜଣାଶୁଣା ସଂକ୍ରାମକ ରୋଗର ପ୍ରାୟ ଶତକଡ଼ା 60 ଏବଂ ନୂତନ ଓ ଉଦୀୟମାନ ସଂକ୍ରାମକ ରୋଗର ଶତକଡ଼ା 75 ପର୍ଯ୍ୟନ୍ତ ଜୁନୋଟିକ୍ କାରଣରୁ ଅଟେ। ପରବର୍ତ୍ତୀ ଗୀତଟିର କଥାଚିତ୍ର ବେସରମ ରାଜୀବ ବର୍ଣ୍ଣୱାଲଙ୍କ ଗୀତରଚନାରୁ କଣ୍ଠଶିଳ୍ପୀ ଅଭିଜିତ ଭଟ୍ଟାଚାର୍ଯ୍ୟ ଏବଂ ଶ୍ରେୟା ଘୋଷାଲ ସଙ୍ଗୀତ ଲଳିତ ପଣ୍ଡିତ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଏଥର ବିଶାଲ ମିଶ୍ର ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ କ୍ରାକ୍ କଥାଚିତ୍ରର ଏହି ଗୀତଟି, ଗୀତ ରଚନା ଗୁରୁପ୍ରୀତ ସାଇନି ଏବଂ ଅଲି ଜାଫର, ସଙ୍ଗୀତ ନିର୍ଦ୍ଦେଶନା ତନିସ୍କ ବାଗ୍ଚି ଏବଂ ଅଲି ଜାଫର।

ଜୀବାଣୁ, ଭାଇରସ୍, ପରଜୀବୀ କିମ୍ବା କବକ ଦ୍ୱାରା ହେଉଥିବା ଏହି ରୋଗଗୁଡ଼ିକ ମଧ୍ୟରେ ରେବିଜ୍, COVID-19, ଇବୋଲା, ପକ୍ଷୀ ଇନ୍ଫ୍ଲୁଏଞ୍ଜା ଏବଂ ଯକ୍ଷ୍ମା ଅନ୍ତର୍ଭୁକ୍ତ। ଏକ ସ୍ୱାସ୍ଥ୍ୟ ପଦ୍ଧତି ଅନୁଯାୟୀ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଭଳି ସଂଗଠନଗୁଡ଼ିକ ଏହି ଢାଞ୍ଚାକୁ ସମର୍ଥନ କରନ୍ତି, ଯାହା ସ୍ୱୀକାର କରେ ଯେ ମାନବ ସ୍ୱାସ୍ଥ୍ୟ ପ୍ରାଣୀ ସ୍ୱାସ୍ଥ୍ୟ ଏବଂ ପରିବେଶ ସହିତ ଅବିଚ୍ଛେଦ୍ୟ ଭାବରେ ଜଡ଼ିତ। ଆପଣମାନଙ୍କ ପାଇଁ ଏଥର ବୋଲ ବଚନ କଥାଚିତ୍ରର ଏହି ଗୀତଟି ସବୀର ଅହମ୍ମଦଙ୍କ ଗୀତ ରଚନାରୁ କଣ୍ଠଦାନ କରିଛନ୍ତି ହିମେଶ ରେଶମିଆ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ଆଜିପରି ଦିବସଟି ପାଳନର ଉଦ୍ଦେଶ୍ୟ ହେଉଛି ଟିକାକରଣର ଜୀବନ ରକ୍ଷାକାରୀ ପ୍ରଭାବକୁ ଆଲୋକିତ କରିବା, ଯେପରି ପାଷ୍ଟରଙ୍କ ପ୍ରାରମ୍ଭିକ ରାବିଜ୍ ଟିକା ରୋଗ ନିବାରଣରେ ବିପ୍ଳବ ଆଣିଥିଲା, ସେହିପରି ଆଧୁନିକ ଗଣପ୍ରାଣୀ ଟିକାକରଣ ସ୍ପିଲ୍ଓଭର ଘଟଣା ଅର୍ଥାତ୍ ଯେଉଁଠାରେ ଏକ ଭାଇରସ୍ ପ୍ରାଣୀ ଜଳଭଣ୍ଡାରରୁ ମାନବ ଜନସଂଖ୍ୟାରେ ଆସିଯାଇଥାଏ, ଏହା ବିରୁଦ୍ଧରେ ସବୁଠାରୁ ପ୍ରଭାବଶାଳୀ ପ୍ରତିରକ୍ଷା ଅଟେ। କାର୍ଯ୍ୟକ୍ରମର ଶେଷ ଗୀତଟି ବିଟୋ ବସ୍ କଥାଚିତ୍ରର ରାଘବ ସଚ୍ଚାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ, ଗୀତ ରଚନା କୁମାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଏନ୍ସିଇଆରଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଶ୍ରୋତା ବନ୍ଧୁ, ଏକ ସୂଚନା ଶୁଣନ୍ତୁ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ମସିହା ସୁଦ୍ଧା 20 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ

ମୂଳ ଏନ୍ଇଏଫ୍ଟି ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 ଆଇଏଫ୍ଏସ୍ସି SBIN 00000059ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7608001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091ରେ ଯୋଗାଯୋଗ କରିପାରିବେ। ତାହେଲେ କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଶୁଭେନ୍ଦୁ କୁମାର ପାଢ଼ୀ ଏବଂ ସ୍ମିତା ତ୍ରିପାଠୀ। ସଙ୍ଗୀତ ଜି ନାରାୟଣ ରାଓ।

ସ୍ନେହ ସମ୍ମାନ ଆଦରକୁ ନେଇ ଆମ ଜୀବନ ଆମେ ପ୍ରେମରେ ବଞ୍ଚିବା ଶିଖିଛନ୍ତି। ଜୀବଜଗତ ପ୍ରାଣୀ ଜଗତ ଉଦ୍ଭିଦ ଜଗତର ଅମୃତମୟ ବନ୍ଧନକୁ ନେଇ ସୃଷ୍ଟିର ସୁନ୍ଦର ସଂସାର। ତଥାପି

ମେରୁଦଣ୍ଡୀ ପ୍ରାଣୀ ଏବଂ ମଣିଷ ମଧ୍ୟରେ ବ୍ୟାପିଥାଏ। ମଣିଷର ସମସ୍ତ ଜଣାଶୁଣା ସଂକ୍ରାମକ ରୋଗର ଶତକଡ଼ା 60ରୁ ଅଧିକ ଏବଂ ପ୍ରାୟ ଶତକଡ଼ା 75ରୁ ନୂତନ ଉଦୀୟମାନ ରୋଗ ପ୍ରାଣୀମାନଙ୍କଠାରୁ ଉତ୍ପନ୍ନ ହୋଇଥାଏ। ଜୀବାଣୁମାନେ ସିଧାସଳଖ ସମ୍ପର୍କ, କାମୁଡ଼ିବା, ଦୂଷିତ ଖାଦ୍ୟ କିମ୍ବା ପାଣି, କୀଟପତଙ୍ଗ ବାହକ ଯେପରିକି ଟିକ୍ କିମ୍ବା ମଶା କିମ୍ବା ପରିବେଶ ମାଧ୍ୟମରେ ମଣିଷ ଶରୀରକୁ ଆସିଥାନ୍ତି। 1885 ମସିହାରେ ଜୁଲାଇ ମାସ 6 ତାରିଖରେ ଫରାସୀ ବୈଜ୍ଞାନିକ ଲୁଇସ୍ ପାଷ୍ଟରଙ୍କ ପ୍ରଥମ ର୍ୟାବିଜ୍ ଟିକାର ସଫଳ ପ୍ରୟୋଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଜୁଲାଇ ମାସ 6 ତାରିଖରେ ବିଶ୍ୱ ଜୁନୋସିସ୍ ଦିବସ ପାଳନ କରାଯାଏ। ବିଶ୍ୱ ଜୁନୋସିସ୍ ଦିବସର ସରକାରୀ ସ୍ଲୋଗାନ ଏବଂ ବିଷୟବସ୍ତୁ ଐତିହାସିକ ଭାବରେ ଗୋଟିଏ ସ୍ୱାସ୍ଥ୍ୟ ପଦ୍ଧତି ଉପରେ କେନ୍ଦ୍ରିତ, ଗୋଟିଏ ବିଶ୍ୱ ଗୋଟିଏ ସ୍ୱାସ୍ଥ୍ୟ, ଜୁନୋସିସ୍ର ରୋକିବା ଏକ ପ୍ରାଥମିକ ଅଭିଯାନ କେନ୍ଦ୍ର ଭାବରେ କାର୍ଯ୍ୟ କରେ। ଲୁଇସ୍ ପାଷ୍ଟରଙ୍କ ପ୍ରଥମ ସଫଳ ର୍ୟାବିଜ୍ ଟିକାକୁ ମନେ ପକାଇବା ପାଇଁ ଜୁଲାଇ ମାସ 6 ତାରିଖରେ ଅନୁଷ୍ଠିତ ବିଶ୍ୱ ଜୁନୋସିସ୍ ଦିବସ ପାଳନ ରୋଗ ନିବାରଣର ବିଭିନ୍ନ ଦିଗକୁ ଆଲୋକିତ କରିବା ପାଇଁ ଏହାର ସ୍ଲୋଗାନକୁ ପ୍ରାୟତଃ ଗ୍ରହଣ କରିଥାଏ। ମାନବ, ପ୍ରାଣୀ ଏବଂ ପରିବେଶଗତ ସ୍ୱାସ୍ଥ୍ୟର ଗଭୀର ଅନ୍ତଃ ସଂଯୁକ୍ତତା ଉପରେ ଗୁରୁତ୍ୱାରୋପ କରିଥାଏ। ଜନସ୍ୱାସ୍ଥ୍ୟ, ପଶୁ ଚିକିତ୍ସା ଏବଂ ପରିବେଶଗତ କ୍ଷେତ୍ରଗୁଡ଼ିକୁ ଏକତ୍ରିତ କରି ସ୍ଲୋଗାନ ରୋଗ ସଂକ୍ରମଣ ଚକ୍ର ଭାଙ୍ଗିବା, ନିରୀକ୍ଷଣ ପରିଚାଳନା କରିବା ଏବଂ ଭବିଷ୍ୟତର ମହାମାରୀକୁ ରୋକିବା ପାଇଁ ଆଜିର ଦିନଟି ବିଶ୍ୱସ୍ତରୀୟ ସହଯୋଗକୁ ଆହ୍ୱାନ କରିଥାଏ। ତାହେଲେ ଶ୍ରୋତା ଭଉଣୀ, ଆପଣମାନେ ନିଶ୍ଚିତ ଭାବରେ ଏଥିପ୍ରତି ସତର୍କ ହେବେ ବୋଲି ଆଶା ରଖୁଛୁ। ଏଥର ଆସନ୍ତୁ ଶୁଣିବା ଏହି ଗୀତଟି। ଗାଇଛନ୍ତି ବାଥିନ ମୁଖାର୍ଜୀ ଏବଂ ସବିତା କୁମାରୀ ମିଶ୍ର। ଗୀତ ରଚନା ଚିତ୍ତରଞ୍ଜନ ନାୟକ।

0: ଏଇ ସୁନ୍ଦର ଗୀତଟିର ଆଶୁରେ ଆଶୁରେ ଜୀବନର ସଙ୍ଗୀତ ବି ଆଗକୁ ଚାଲିଥିବ। ତେବେ ଆଜିର ମନୋରମା କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କବୟତ୍ରୀ ନଳିନୀ ପ୍ରଭା ଦାସଙ୍କ କବିତା ଏବଂ ତାଙ୍କ ସହ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଛନ୍ତି ଭଉଣୀ ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ମନୋରମା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ପ୍ରତି ସୋମବାର ଆପଣମାନଙ୍କୁ ଆମେ ଆମ କାର୍ଯ୍ୟକ୍ରମରେ ଏକ ବିଶେଷ ବ୍ୟକ୍ତିତ୍ୱ ସାହିତ୍ୟ କ୍ଷେତ୍ରରେ ସାକ୍ଷାତକାର କରିଥାଉ ଏବଂ ଆପଣମାନେ ତାଙ୍କର ସାହିତ୍ୟ ଜୀବନ ବିଷୟରେ, ତାଙ୍କର ନିଜ ଜୀବନ ବିଷୟରେ ତାଙ୍କ ମୁହଁରୁ ଶୁଣିଥାନ୍ତି। ଆଜି ମଧ୍ୟ ଆମ କାର୍ଯ୍ୟକ୍ରମରେ ସେପରି ଜଣେ ସାହିତ୍ୟ କ୍ଷେତ୍ରରେ ବିଶେଷ ବ୍ୟକ୍ତିତ୍ୱ ଉପସ୍ଥିତ ଅଛନ୍ତି। ଆସନ୍ତୁ ତାଙ୍କ ମୁହଁରୁ ତାଙ୍କର ପରିଚୟ ଜାଣିବା ଏବଂ ତାଙ୍କର ସାହିତ୍ୟ ଯାତ୍ରା ବିଷୟରେ ଜାଣିବା। ମ୍ୟାଡମ୍, ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ
1: ମ୍ୟାଡମ୍। ନମସ୍କାର।
2: ନମସ୍କାର, ମୁଁ ହେଉଛି ନଳିନୀ ପ୍ରଭା ଦାସ। ମୁଁ ରିଟାୟାର୍ଡ଼ ହେଡ଼ମିଷ୍ଟ୍ରେସ୍, ବର୍ତ୍ତମାନ ମୁଁ ନନ୍ଦପଡ଼ାରେ ରହୁଅଛି। ଆଉ ସାହିତ୍ୟ କ୍ଷେତ୍ର କଥା କହିଲେ, ମୁଁ ପ୍ରକୃତରେ ଲେଖି ଦେଉଥିଲି ଆଉ କବିତା ଗୁଡ଼ିକ ଚିରି ଦେଉଥିଲି, କିନ୍ତୁ ପାଖରେ ଜଣେ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଥିଲେ, ସେ ମୋତେ ସବୁବେଳେ କହନ୍ତି, ମୁଁ ସବୁବେଳେ କହେ ଯେ କୋଟେସନ କହେ, ମୋତେ ଭଲ ଲାଗେ, ମାରେ ତୁ ମୋତେ କୋଟେସନ ଲେଖିଦେବୁ, ମୁଁ ତାଙ୍କୁ କହେ ହଁ ଲେଖିଦେବି, କିନ୍ତୁ କେବେ ଲେଖିଦିଏନି, ସବୁ ଏମିତି ହେଳା ହୁଏ। ଆଉ ସେଦିନ କହିଲେ ମୁଁ ମରିଗଲେ ତୁ ଲେଖିବୁ, ତାପରେ ମୋତେ ବହୁତ ବ୍ୟଥିତ କଲା, ବହୁତ ବିଚଳିତ ହେଲି, ମୋର ହୃଦୟ ଆନ୍ଦୋଳିତ ହେଲା ଏବଂ ମୁଁ ସେଇଦିନଠୁ କବିତା ଲେଖିଲି। ଆଉ ନାନା ପ୍ରକାର ରାଜନୀତି ହଉ କି ନାରୀକୁ ନେଇକରି ହଉ, ସବୁ ବିଷୟରେ ମୁଁ ରଚନା କରୁଛି।
1: ପ୍ରଥମରେ ଆମର ଆପଣଙ୍କୁ ପ୍ରଶ୍ନ ଥିଲା ଯେ ଆପଣଙ୍କ ସାହିତ୍ୟ ଯାତ୍ରା ବିଷୟରେ ଆମର ଶ୍ରୋତା ଭଉଣୀମାନଙ୍କୁ କହନ୍ତୁ। ସେ ପ୍ରଶ୍ନର ଉତ୍ତର ସହିତ ଆପଣ କବିତା ପ୍ରତି କିପରି ଆକର୍ଷିତ ହେଲେ ଏବଂ ଲେଖିବା ଆରମ୍ଭ କଲେ ତା ବିଷୟରେ ମଧ୍ୟ କହିଲେ। ଆପଣଙ୍କ ଜୀବନରେ କେଉଁ ଘଟଣା କିମ୍ବା ବ୍ୟକ୍ତିତ୍ୱ ଆପଣଙ୍କୁ କବିତା ଲେଖିବା ସମୟରେ ପ୍ରେରିତ କରନ୍ତି, ଆନ୍ଦୋଳିତ କରନ୍ତି, ଯଦ୍ୱାରା ଆପଣ ଆପଣଙ୍କର କବିତାକୁ ରଚନା କରିପାରନ୍ତି?
2: ମୁଁ ପ୍ରକୃତିକୁ ନେଇକରି ବେଶୀ କବିତା ଲେଖିବା ପାଇଁ ଭଲ ପାଏ, ଆଉ ସ୍ୱତଃସ୍ଫୂର୍ତ୍ତ ଭାବରେ ମୁଁ ସେ ଦୃଶ୍ୟ ଦେଖିକରି କବିତା ଲେଖିଦିଏ, ଆଉ ଏମିତି ଫ୍ଲୋ ଆସେ, ସେ ଫ୍ଲୋରେ ହିଁ ଲେଖିଦିଏ, କିନ୍ତୁ ଭାବିନଥା, ଭାବିକରି କବିତା କେବେ ମୁଁ ଲେଖେ ନାହିଁ।
1: ଆପଣ କହିଲେ ଯେ ପ୍ରକୃତି ଉପରେ ଆପଣଙ୍କୁ କବିତା ବେଶୀ ଲେଖିବାକୁ ଭଲ ଲାଗେ, ଏଠି ଆମ ଶ୍ରୋତା ଭଉଣୀମାନଙ୍କୁ ସେହି ପ୍ରକୃତି ଉପରେ କୌଣସି କବିତା ଆବୃତ୍ତି କରି ଶୁଣାଇବା ପାଇଁ ଚାହୁଁଛନ୍ତି କି?
2: ପ୍ରକୃତି ଉପରେ ହଁ, ମୁଁ ଗୋଟେ ଲେଖିଛି, ଧରଣୀ ଉପରେ ଲେଖିଛି, ସେଇ ଧରଣୀ ବିଷୟରେ ମୁଁ ପଢ଼ିବି। ସୁନ୍ଦର ଏହି ଧରଣୀ, ସୁନ୍ଦର

0: ସୁନ୍ଦରବନ ଭୂଇଁ ସୁନ୍ଦରତାର ତରୁଲତା ସବୁ ବନ ପ୍ରାନ୍ତର ଛୁଇଁ ସୁନ୍ଦରତାର ନଦ ନଦୀ ସବୁ ଧୀରେ ଧୀରେ ଯାଏ ବହି ସୁନ୍ଦରତାର ପାହାଡ଼ ପର୍ବତ ଆକାଶକୁ ଯାଏ ଛୁଇଁ ସୁନ୍ଦରତାର ଟିକି ଟିକି ଫୁଲ ଗଛେ ଫୁଟିଥାଏ ଜହିଁ ସୁନ୍ଦରତାର ପକ୍ଷୀର କାକଳି ହୃଦୟକୁ ଯାଏ ଛୁଇଁ ସୁନ୍ଦରତାର ଆକାଶ ରାଇଜ ଜହିଁ ଜହ୍ନମା ମୁଁ ହସେ ଟିକି ଟିକି ତାର ନୀଳାକାଶେ ଜହିଁ ତାରା ଫୁଲ ହୋଇ ଫୁଟେ ସୁନ୍ଦରତାର ତାଳର ବନାନି ସୁନ୍ଦରତାର ରୂପ ଛଟା ସୁନ୍ଦର ଭାବେ ଆକାଶ ଛୁଇଁ ସେ କହି ମୋର ତ କଥା ସୁନ୍ଦରତାର ଦୂର ଦିଗ୍ବଳେ ଉଦୟ ଭାନୁଜେ ଦିଶେ ତାର ଉଦୟେ ସବୁ ବନ ପ୍ରାନ୍ତର ଖିଲି ଖିଲି ହୋଇ ହସେ।
1: ଖୁବ୍ ସୁନ୍ଦର, ଏଠି ଆପଣଙ୍କର ଭାବନାକୁ ଆପଣ ସୁନ୍ଦର ସୁନ୍ଦର ଶବ୍ଦରେ ପରିପ୍ରକାଶ କରିଛନ୍ତି। ଆପଣ ଯେପରି କହିଲେ ଯେ ଯେତେବେଳେ ଆପଣଙ୍କର ମନ ଭାବନାରେ ପରିପୂର୍ଣ୍ଣ ହୁଏ ସେତେବେଳେ ଆପଣ କବିତା ଲେଖନ୍ତି, କବିତା ଲେଖିବା ବେଳେ ପ୍ରଥମେ ଆପଣଙ୍କ ମନକୁ ଶବ୍ଦ ଆସେ ନା ଭାବନା?
0: ପ୍ରଥମେ ଭାବନା ଆସିଥାଏ, ତାପରେ ଶବ୍ଦ ସଂଯୋଜିତ କରି ମୁଁ କବିତା ଲେଖେ।
1: ଦୈନନ୍ଦିନ ଜୀବନର କେଉଁ କେଉଁ ଛୋଟ ଘଟଣା ଆପଣଙ୍କ କବିତାରେ ସ୍ଥାନ ପାଏ?
0: ପ୍ରାୟ ଯାହା ଦେଖେ ତାହା ଲେଖେ, ଆଉ ପ୍ରତ୍ୟେକ ଜିନିଷ ଉପରେ ମୁଁ ମାନେ ଅନୁଭବ କରେ ଆଉ ତାକୁ ଲେଖିଦିଏ।
1: ଆପଣ କହିଲେ ଯେ ଆପଣ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ, ଆପଣ ଚାକିରି କଲା ସମୟରେ କବିତା ଲେଖୁଥିଲେ?
0: ନା, ସେତେବେଳେ ମୁଁ କ୍ଷୁଦ୍ର ଗଳ୍ପ ଲେଖୁଥିଲି, କବିତା ଲେଖିନଥିଲି। ବିଡ଼ି ପଢ଼ିଲା ବେଳକୁ ପ୍ରେରଣା ବୋଲିକରି ଆମର ଗୋଟିଏ ମ୍ୟାଗାଜିନ୍ ବାହାରିଥିଲା, ସେଇଥିରେ ମୁଁ 6 ମାଣ 8 ଗୁଣ୍ଠରେ ଅସହାୟତାର ଚିତ୍ର ବିଷୟରେ ଲେଖିଥିଲି, ଆଉ ସେଇଟା ପରିପ୍ରକାଶ ହୋଇଥିଲା। ଆଉ ଯିଏ ଥିଲେ ଭାଇସ୍ ଚାନ୍ସେଲର ପରଶୁରାମ ମିଶ୍ର, ସେ ଆମ ରିଲେଟିଭ, ସେ ବହି ପଢ଼ିକରି ବହୁତ ପ୍ରଶଂସା କରିଥିଲେ। ମୁଁ ଲଜ୍ଜିତ ହୋଇଥିଲି, କାହିଁ ସେ ଭାଇସ୍ ଚାନ୍ସେଲର ଆଉ ମୁଁ କିଏ, ଆଉ ସେ ମୋତେ ଏତେ ପ୍ରଶଂସା କରିଛନ୍ତି ବୋଲିକରି କହିଲି। ମାଆକୁ କହିଲେ ଯେ ତୋର ଝିଅ ବହୁତ ବଢ଼ିଆ ଲେଖିଛି, ଆଉ ମୋତେ ବହୁତ ଲାଜ ଲାଗିଥିଲା ସେ ସମୟ।
1: ଆପଣ କହିଲେ ଯେ ଆପଣ ପଢ଼ିବା ସମୟରେ ଲେଖିବା ଆରମ୍ଭ କରିଥିଲେ, ଆପଣଙ୍କର ପାଠ ପଢ଼ା ଯାତ୍ରା ବିଷୟରେ କୁହନ୍ତୁ। ସ୍କୁଲ କେଉଁଠି ପଢ଼ିଥିଲେ ଆପଣ, କଲେଜ କେଉଁଠି ପଢ଼ିଥିଲେ, ଆଉ କ'ଣ ସେହି ସମୟରେ ନିଜେ ଶିକ୍ଷୟିତ୍ରୀ ହେବା ପାଇଁ ଲକ୍ଷ୍ୟ ରଖିଥିଲେ, ନା ଆପଣଙ୍କୁ କିଏ ପ୍ରେରଣା ଦେଇଥିଲେ ଯେଉଁଥିପାଇଁ ଆପଣ ଶିକ୍ଷୟିତ୍ରୀ ହୋଇଥିଲେ ଏବଂ ଏଇ ଯେଉଁ ଲେଖିବା ଆରମ୍ଭ କରିଥିଲେ? ଆପଣ କହିଲେ ଯେ କବିତା ପାଇଁ ଆପଣଙ୍କୁ ଜଣେ ସ୍ୱତନ୍ତ୍ର ବ୍ୟକ୍ତି ପ୍ରେରିତ କରିଥିଲେ, ଏଇ ଯେଉଁ ଆପଣ ଲେଖୁଛନ୍ତି ଗଦ୍ୟ ଆଗ ଲେଖିବା ଆରମ୍ଭ କରିଥିଲେ, ସେଇ ଲେଖା ଆପଣ କେବେଠୁ?
0: ଗଦ୍ୟ ମୁଁ ପ୍ରାୟ ଲେଖିନଥିଲି, କିନ୍ତୁ ଯେତେବେଳେ ମୁଁ ଲେଡ଼ି ଲିଷ୍ଟରେ ଟିଚର ଥିଲି ସେତେବେଳେ ଗୋଟେ କସ୍ତୁରୀ ମୃଗ ବୋଲିକରି ଗୋଟେ କ୍ଷୁଦ୍ର ଗଳ୍ପ ଲେଖିଥିଲି, ଆଉ ସେମିତି କିଛି ଗଦ୍ୟ ଉପରେ ଲେଖିନଥିଲି, କିନ୍ତୁ କବିତା ଲେଖୁଥିଲି ଆଉ ଚିରି ଦେଉଥିଲି। ଏମିତି ଗୋଟେ ଭାବନା ଆସିଲା, ହଁ ମୋର କବିତା କିଏ ପସନ୍ଦ କରିବ ଯେ ମୁଁ ଲେଖିବି, ଏଇଭଳି ଭାବନା ଆସୁଥିଲା। ମୁଁ ପ୍ରଥମେ ମ୍ୟୁନିସିପାଲିଟି ବାଳିକା ବିଦ୍ୟାଳୟରେ ପଢ଼ିଲି, ତାପରେ ବାପାଙ୍କର ଟ୍ରାନ୍ସଫର ହେଲା, ଯାଇକରି ମୁଁ ରାୟରଙ୍ଗପୁରରେ ପଢ଼ିଲି, ରାୟରଙ୍ଗପୁରରୁ ଆସିକରି ପୁଣି ସମ୍ବଲପୁରରେ ପଢ଼ିଲି, ତାପରେ ମେଟ୍ରିକ ପଢ଼ିଥିଲି ମୁଁ ବରହମପୁରରେ, ବାପା ଥିଲେ ସେତେବେଳେ, ଆଉ ସେଇଠି ମୁଁ ମେଟ୍ରିକ ପାସ୍ କରିଥିଲି, ଆଉ ଆସିକରି ମୁଁ ୱିମେନ୍ସ କଲେଜରେ ପିୟୁ ପଢ଼ିଲି, ତାପରେ ଫାର୍ଷ୍ଟ ଇୟର ସେକେଣ୍ଡ ଇୟର ଥାର୍ଡ଼ ଇୟର ଜିଏମ୍ କଲେଜରେ ପଢ଼ିଥିଲି। ଆଉ ସେତେବେଳକୁ ପରୀକ୍ଷାର ରେଜଲ୍ଟ ବାହାରି ନଥିଲା, ବାପା ଖରାପ ହୋଇଯାଇଥିଲେ, ତାଙ୍କୁ 42 ବର୍ଷ ହୋଇଥିଲା, ସେତେବେଳେ ବହୁତ ସକ୍ଟ ହୋଇଯାଇଥିଲି। ତାପରେ ବିଏ ପାସ୍ କଲା ପରେ ଏମ୍ଏ କଲି ୟୁନିଭର୍ସିଟିରେ, ୟୁନିଭର୍ସିଟିରେ ଏମ୍ଏ କଲା ପରେ ତାପରେ ବିଇଡ଼ି କଲି, ବିଇଡ଼ି କଲା ପରେ ମୋର ଗୋଟେ ଇଚ୍ଛା ହେଲା ଯେମିତି ଏମ୍ଏଡ୍ କରିବି, ଏମ୍ଏଡ୍ କରିବା ପାଇଁ ମୁଁ ବହୁତ ଚାହିଁଲି। ସେତେବେଳେ ମୋର ଯିଏ ବାପାଙ୍କର ମାଆ ଖରାପ ହୋଇଯାଇଥିଲେ, ଆଉ ଗୋଟେ ମୋର ଜୀବନରେ ଏମିତି ଘଟଣା ଯେ ବହୁତ ମୁଁ ମୁଖାଗ୍ନି ଦେଇଛି। ବାପା ଯେତେବେଳେ ଏକ୍ସପାୟାର୍ କଲେ କାକା ଭୁବନେଶ୍ୱର ଯାଇଥିଲେ, ଆଉ ମୁଁ ସେତେବେଳେ ମୁଁ ବାପାଙ୍କୁ ମୁଖାଗ୍ନି ଦେଇଥିଲି। ତାପରେ କାକାର ମହାପ୍ରୟାଣ ହେଲା, ତାଙ୍କର ବି ମୁଁ ମୁଖାଗ୍ନି ଦେଲି, ତାପରେ ମୋର ଯିଏ ବାପାଙ୍କର ମାଆ ଥିଲେ ତାଙ୍କର ମୁଖାଗ୍ନି ଦେଲି, ଏମିତି। ତାପରେ ଯିଏ ଅଜା ଥିଲେ ବାପାଙ୍କର ବାପା, ଆଉ ତାଙ୍କର ମା ବାପାଙ୍କର ଅସ୍ଥି ଧରିକିରି ମୁଁ ଗଲି ଗଙ୍ଗାରେ ବିସର୍ଜନ କଲି, ତାପରେ ଗଲି ବଦ୍ରିନାରାୟଣ, ବଦ୍ରିନାରାୟଣରେ ପିଣ୍ଡଦାନ କଲି, ତାପରେ ମା ଏକ୍ସପାୟାର୍ଡ କଲା ପରେ ବି ମୁଁ ପିଣ୍ଡଦାନ କଲି, ଆଉ ତାର ଶୁଦ୍ଧ ଶ୍ରାଦ୍ଧ କରିଛି। 7 ଜଣଙ୍କର ମାନେ ମଲା କାର୍ଯ୍ୟ କରିଛି, ଯାହାକି କାହାରି ଜୀବନରେ ବି ଏମିତି ଘଟଣା ଘଟିନଥିବ।
1: ଆପଣଙ୍କ ଜୀବନର ବହୁତ ବଡ଼ କ୍ଷତି ଯେତେବେଳେ ଆପଣ ବାପାଙ୍କୁ ହରେଇ ବସିଥିଲେ, ଆପଣଙ୍କର ମାନସିକ ସ୍ଥିତି କେମିତି ଥିଲା ଏବଂ ମା ଆପଣଙ୍କୁ କିପରି ସହଯୋଗ କରିଥିଲେ ଆଗକୁ ପାଠ ପଢ଼ିବା ପାଇଁ, ଏବଂ ଆପଣ କ'ଣ ମନରେ ଭାବିଲେ ଭବିଷ୍ୟତରେ ଆପଣ କ'ଣ କରିବେ?
0: ମୁଁ ବାପା ଖରାପ ହେଲା ପରେ ସକ୍ଟ ହେଇଯାଇଥିଲି, ପ୍ଲାଞ୍ଚେଟରେ ଆତ୍ମାକୁ ଡାକିବା କଥା, ନାନା ପ୍ରକାର କେମିତି ବାପା ଆସିବି କାହିଁ।

0: ଯଦି ଭଗବାନ ଆସନ୍ତି ତାଙ୍କୁ ମୁଁ କହନ୍ତି ଯେ ବାପା ମୋର କାହିଁକି ଏତେ ଶୀଘ୍ର ଚାଲିଗଲେ ବୋଲି ଏମିତି ଭାବାନ୍ତର ଆସିଥିଲା। ତାପରେ ଧୈର୍ଯ୍ୟ ଦେଲି, ମା ବହୁତ ଧୈର୍ଯ୍ୟ ଦେଇଥିଲା, ଆଉ ପାଠ ପଢ଼ିଲି। ପାଠ ପଢ଼ିକରି ମୁଁ ଏମ୍ଏଡ୍ ଯେତେବେଳେ ପଢ଼ିଲି, ଯେତେବେଳେ ବାପାଙ୍କର ମା ଖରାପ ହେଇଗଲେ, 10 ଦିନ ଥିଲା ପରୀକ୍ଷା। ସେତେବେଳେ ମୋର ଯେ ବଡ଼ ମଉସା ଥିଲେ ଡିଷ୍ଟ୍ରିକ୍ଟ ଜଜ୍, ସେ କହିଲେ ଦିଅ ନାହିଁ, ଏମ୍ଏଡ୍ ପରୀକ୍ଷାଟା ଏଠି ସହଜ କଥା ନୁହେଁ। ମୁଁ କହିଲି ନାଇଁ ନାଇଁ, 250 ଟଙ୍କା ଦେଇଛି, ଜରୁର ଦେବି। ଆଉ ସବୁଦିନ ଭାବେ ଯେ ମୁଁ ସବୁବେଳେ ମୋର ପେପରକୁ ସ୍ଥଗିତ ରଖିବି, କିନ୍ତୁ କ'ଣ ମୋର ଆସେ ଫ୍ଲୋରେ ଲେଖିଦିଏ, ହଁ ଯାହା ହେଲେ ଥାର୍ଡ଼ କ୍ଲାସ୍ ହେଲେ ହବ, ଯାହା ହବ ଯାହା ହେଲେ ହବ। ତାପରେ 5 ନମ୍ବର ପାଇଁ ମୋତେ ଥାର୍ଡ଼ କ୍ଲାସ୍ ପାଇଲି, କିନ୍ତୁ ସେ ମୋର ମଉସା କହିଲେ ଯେ ଏଇଟା ଫାର୍ଷ୍ଟ କ୍ଲାସ୍ରୁ ବି କିଛି କମ୍ ନୁହେଁ, ଏମିତି କହିଥିଲେ ଆଉ ବହୁତ ଉତ୍ସାହିତ କରିଥିଲେ।
1: ନିଶ୍ଚିତ ଭାବରେ ଜୀବନର ଏମିତି ଘଡ଼ିସନ୍ଧି ମୁହୂର୍ତ୍ତରେ ଆପଣ ନିଜେ ଧୈର୍ଯ୍ୟ ରଖି ପରୀକ୍ଷା ଦେଇକି ସେଥିରେ ଉତ୍ତୀର୍ଣ୍ଣ ହୋଇଥିଲେ, ତାଠୁ ବଡ଼ କଥା ଆଉ କିଛି ନୁହଁ। ଆପଣ କେବେ ଚାକିରି କ୍ଷେତ୍ରରେ ଯୋଗଦାନ କରିଥିଲେ?
0: ମୁଁ 1979 February 2 ତାରିଖରେ ଚାକିରି କ୍ଷେତ୍ରରେ ଜଏନ୍ କରିଥିଲି ବରପାଲିରେ। ଆଉ ବହୁତ ଖୁସି ହେଇଥିଲି ଯେ ସେଠି ଗଙ୍ଗାଧର ମେହେର ଜନ୍ମ ହୋଇଥିଲେ ବୋଲିକରି।
1: ଆଜ୍ଞା, ଯେତେବେଳେ ଆପଣ ଚାକିରି କ୍ଷେତ୍ରରେ ଯୋଗଦାନ ଦେଇଥିଲେ, ଆପଣଙ୍କୁ କିପରି ଅନୁଭୂତି ହେଇଥିଲା ଆଉ ସେ ସମୟରେ କ'ଣ ସବୁ ଆହ୍ୱାନ ଗୁଡ଼ିକର ଆପଣ ସମ୍ମୁଖୀନ ହୋଇଥିଲେ ଆଉ କିପରି ତାକୁ ଆପଣ ତାମାନେ ତାଠୁ କିପରି ଆପଣ ଆଗକୁ ବଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କଲେ?
0: ମୁଁ ଯେତେବେଳେ ଜଏନ୍ କଲି ସେତେବେଳେ ଗୀତା ବୋଷ ହେଡ଼ମିଷ୍ଟ୍ରେସ୍ ଥିଲେ, ସେ ମୋତେ ବହୁତ ଭଲ ପାଉଥିଲେ। ତୁ ଏତେ ଛୋଟ ଛୁଆ, ତୁ କାହିଁକି ଏମିତି ଡିପ୍ରେସନ୍ରେ ରହୁଛୁ, କାହିଁକି ଫିଟ୍ଫାଟ୍ ହେଇକରି ବାହାରୁନୁ, ଆଉ ମନଟା ମାରିକରି କାହିଁ ରହୁଛୁ, ଏମିତି କହୁଥିଲେ। ଆଉ ସେଥିପାଇଁ ମୁଁ ଉତ୍ସାହିତ ହେଲି। ତାପରେ ଆସ୍ତେ ଆସ୍ତେ ପିନ୍ଧିବା, ତାପରେ ମେକଅପ୍ ହେବା ପ୍ରତି ଟିକେ ଧ୍ୟାନ ଦେଲି। ସବୁବେଳେ ସିମ୍ପୁଲ ହେଇକି ରହୁଥିଲି, ସେ ମେକଅପ୍ ମାନେ ଏମିତି ନୁହେଁ, ଆଉ ସେଇଟା ବି କରୁନଥିଲି ଡିପ୍ରେସନ୍ରେ, କିନ୍ତୁ ପରେ ପରେ କଲି ଆଉ ସାଧାରଣ ଜୀବନଯାପନ କରିବା ପାଇଁ ମୋତେ ପ୍ରେରଣା ମିଳିଲା।
1: ତାହେଲେ ଆପଣ ଯେତେବେଳେ କାର୍ଯ୍ୟ କରୁଥିଲେ,
0: ହଁ,
1: ଆଉ ଘରର କାମ,
0: ହଁ,
1: ତାପରେ ଲେଖିବା କାମ, କେମିତି ଆପଣ ଏଇ ତିନୋଟି କାର୍ଯ୍ୟରେ
0: ସେଇଟା ଆପେ ଆପେ ହେଇଯାଏ। ଯେତେବେଳେ ଫ୍ଲୋ ଆସେ ଲେଖିଦିଏ, ଯେତେବେଳେ ମନରେ କିଛି ଭାବନା ନଥାଏ ସବୁ ରନ୍ଧାବଢ଼ା କାମ କରିଦିଏ, ଆଉ ଏମିତି ଚାଲିଥାଏ।
1: ଚାକିରି ପାଇଁ ଗୋଟେ ନିର୍ଦ୍ଦିଷ୍ଟ ସମୟ ସୀମା ଥାଏ, ସେହି ସମୟରେ ଆପଣ ତ ଅନ୍ୟ କାର୍ଯ୍ୟ କରିପାରିବେ ନାହିଁ, ଯେମିତିକି ଘର କାର୍ଯ୍ୟ କରିପାରିବେ ନାହିଁ।
0: ହଁ, କିନ୍ତୁ ମୁଁ ଚାକିରି କ୍ଷେତ୍ରରେ ରହିଲେ ଚାକିରି କଥା ଚିନ୍ତା କରୁଥିଲି, ଘରକୁ ଆସିଲେ ଘରର କଥା ଚିନ୍ତା କରୁଥିଲି। ସ୍କୁଲରେ କେବେ ବି ଘର କଥା ଚିନ୍ତା କରୁନଥିଲି କି ଘରକୁ ଆସିଲେ ସ୍କୁଲର କଥା କେବେ ଚିନ୍ତା।
1: ସେମିତି କୌଣସି ତାମାନେ ସମସ୍ୟା ଆପଣଙ୍କୁ ଦେଖା ଦେଇନଥିଲା?
0: ହଁ।
1: ଏବେ ପୁଣି ଆମେ ପଚାରିବା ଆପଣଙ୍କର ସାହିତ୍ୟ ଜୀବନ ବିଷୟରେ, କେଉଁ କବି କିମ୍ବା ସାହିତ୍ୟକ ତାଙ୍କର ରଚନା ଆପଣଙ୍କୁ ସର୍ବାଧିକ ପ୍ରଭାବିତ କରିଛି?
0: ମୋତେ ଗଙ୍ଗାଧର ମେହେରଙ୍କର ରଚନା ବିଶେଷ ଭାବରେ ପ୍ରଭାବିତ କରିଛି।
1: ଆପଣଙ୍କ ନିଜ କବିତାମାନଙ୍କ ମଧ୍ୟରୁ କେଉଁଟି ଆପଣଙ୍କ ହୃଦୟର ସବୁଠାରୁ ନିକଟତର ବା ସବୁବେଳେ ଆପଣ ମନେ ପକାନ୍ତି, ଯେତେବେଳେ ତାକୁ ରଚନା କରୁଥିଲେ ସେ ସମୟରେ ଯେମିତି ବର୍ତ୍ତମାନ ବି ତାକୁ ସେମିତି ହିଁ ମନେ ପକାଉଛନ୍ତି?
0: ମୋତେ ବାଳିକା ବଧୂଟା ଭଲ ଲାଗେ, ମାନେ ଗୋଟେ ଝିଅର ଜୀବନ ଉପରେ, ସେ କିଛି ଜାଣିନଥାଏ କିନ୍ତୁ ଶାଶୁଘରକୁ ଯାଏ, ସେଇଟା ମୋତେ ବହୁତ ପ୍ରଭାବିତ କରେ, ଆଉ ବାରମ୍ବାର ମୁଁ ସେଇଟା ମନେ ପକାଏ। ଆଉ ସେ କବିତା ମୁଁ ଲେଖିଛି
1: ଆଜ୍ଞା,
0: ଆଉ ସେଇଟା ସବାରି ଚାଲଇ, ସବାରି ଚାଲଇ ଧୀରେ ଧୀରେ ବଧୁ ବସିଅଛି ପାଲିଙ୍କିରେ, ନୟନ ଯୁଗଳୁ ଲୁହଜରେ କଜଳ ବହି ଧୀରେ ଧୀରେ, ମନ ଫେରିଯାଏ ଅତୀତରେ ଶାଶୁଘର କଥା ଭାବି ଡରେ, ଭାବି ଶାଶୁବର କଥା ଭାବି ହୃଦୟ ତାହାର ଭୟତରେ, କଣ୍ଢେଇ ଖେଳର କଥା ସ୍ମରେ ମିଛ ବର କନ୍ୟା ବେଦୀ ପରେ, ସତେ ଆଜି ସିଏ ବହୁ ସାଜି ଯାଉଛି ସତରେ ସିଏ ଆଜି, ଅଜଣା ମଣିଷ ସଙ୍ଗେ ସତେ କିପରି ଚଳିବ ଅବିରତେ, ହୃଦୟ ଯାଉଛି ଭୟ ଥରି ବାପ ଘର କଥା ମନେ ସ୍ମରେ, ସାକ୍ଷିତା ରହିଛି ନଈ ନାଳ ବନ ପର୍ବତ କୋଳାହଳ, ବାହୁନି ବାହୁନି ଲୁହଜରେ ପିତାମାତା କଥା ସିଏ ସ୍ମରେ, ପାଖେଇ ଆସିଲା ଶାଶୁଘର ଲୋକଙ୍କର ସେଠି ପଟୁଆର, ହୁଳହୁଳି ପଡ଼େ ଘନ ଘନ ପାଛଟି ନେବେ ଯେ ପରିଜନ, ସବାରି ରହିଲା ଗାଁ ଦାଣ୍ଡେ ବଧୁ ଓହ୍ଲାଇଲା ମୃଦୁପାଦେ, ଶଙ୍ଖନାଦ ଶୁଭେ ଘନ ଘନ ଅଜଣା ଆତଙ୍କେ ମନ ଛନ୍ନ, ଶାଶୁ ଆସିଲେ ସବାରି ପାଶ ମନେ ରହିଛି ତାଙ୍କର ଉଲ୍ଲାସ, ଯଥାରୀତିରେ ବନ୍ଦାଇ ନେଲେ ଗୃହେ ଗୃହଲକ୍ଷ୍ମୀକୁ ସେ ନେଲେ।
1: ଏକ କବିଙ୍କ ପାଇଁ ବା କବୟିତ୍ରୀଙ୍କ ପାଇଁ ପଠନ କରିବା କେତେଟା ଆବଶ୍ୟକ?
0: ନିଶ୍ଚିତ ଭାବରେ ଆବଶ୍ୟକ ରହିଛି, ଯଦି ଭାବ ପରିପ୍ରକାଶ ନହେଲା ତାହେଲେ ହୃଦୟକୁ ତାହା ସ୍ପର୍ଶ କରିବ ନାହିଁ, ସେଥିପାଇଁ ଭାବର ଆବଶ୍ୟକତା ରହିଛି।
1: ଆକାଶବାଣୀ ଭଳି ମାଧ୍ୟମ
0: ଏଇଟା ସର୍ବଜନ ବିଦିତ, ସେଥିପାଇଁ ଏଇଟା ଗୋଟେ ଭଲ ଗୋଟେ ମାର୍ଗ, ଆଉ ସମସ୍ତେ ଜାଣିବା ପାଇଁ ଗୋଟେ ସୁଲଭ ପରିପ୍ରକାଶ ବୋଲି ମୁଁ ଭାବେ।
1: ଆଜ୍ଞା, ଶ୍ରୋତାମାନଙ୍କ ପ୍ରତିକ୍ରିୟା ଆପଣଙ୍କ ସୃଜନରେ କିପରି ପ୍ରଭାବ?
0: ନିଶ୍ଚିତ ଭାବରେ ପ୍ରଭାବ ପକାଇଥାଏ, ତାଙ୍କର ମତାମତ ନିଶ୍ଚିତ

0: ଭାବରେ ଆବଶ୍ୟକ। ସେମାନେ ହେଉଛନ୍ତି ଆମର ପ୍ରକୃତରେ ଶ୍ରୋତା, ସେମାନେ ମତ ଯାହା ଦେବେ ସେଥିରୁ ଶିଖିବା କଥା ଆଉ ଜାଣିବା କଥା, ସେଥିପାଇଁ ଭଲ ହେଉ କି ମନ୍ଦ ହେଉ ସେମାନେ ମତାମତ ଦେବା ଉଚିତ।
1: ମଞ୍ଚରେ କବିତା ପାଠ ଏବଂ ରେଡିଓରେ କବିତା ପାଠ, ଦୁଇଟିର ଅନୁଭୂତିରେ କ'ଣ ତଫାତ୍ ରହିଛି?
0: ମଞ୍ଚରେ ଫ୍ରି ହେଇକରି କବିତା ପାଠ କରିବେ, କିନ୍ତୁ ଏଇଠି କେତେଟା ନିୟମ କାନୁନ ମାନିବାକୁ ପଡ଼ିଥାଏ, ସେଥିପାଇଁ ଶବ୍ଦ କେମିତି ପ୍ରଦୂଷିତ ନ ହେବ ସେଇଟା ଉପରେ ବେଶୀ ଦିଆଯାଇଥାଏ, କିନ୍ତୁ ମଞ୍ଚରେ ପାଠ କରିବାଟା ଫ୍ରିଲି ଜଣେ ପାଠ କରିପାରିବ।
1: ଆଜ୍ଞା, ନୂତନ କବିତା ଲେଖିବାକୁ ଇଚ୍ଛୁକ ଯୁବ ଲେଖକମାନଙ୍କୁ ଆପଣ କ'ଣ ପରାମର୍ଶ?
0: ସେମାନେ ହେଉଛନ୍ତି ଦେଶର ଭବିଷ୍ୟତ, ସେମାନେ ହେଉଛନ୍ତି ଦେଶର ମାନଦଣ୍ଡ, ସେମାନେ ହିଁ ଦେଶକୁ ଆଗେଇ ନେବେ, ସେଥିପାଇଁ ସେମାନଙ୍କର ଲେଖାର ଆବଶ୍ୟକତା ନିଶ୍ଚିତ ଭାବରେ ରହିଛି।
1: ଭଲ କବିତା ପାଇଁ ଅଧିକ କ'ଣ ଦରକାର?
0: ଭଲ କବିତା ପାଇଁ ହୃଦୟ ଛୁଇଁଲା ଭଳି ଭାବ ଦରକାର, ଭାଷା ଦରକାର, ପ୍ରେଜେଣ୍ଟ ମାନେ ସିଚୁଏସନ୍କୁ ନେଇକରି ଲେଖିବା କଥା, ତାହେଲେ ଭାବ ରହିବ।
1: ଭଲ କବିତା ପାଇଁ ପ୍ରତିଭା
0: ନିଶ୍ଚିତ
1: ବେଶୀ
0: ଭାବରେ ଆବଶ୍ୟକ
1: ଦରକାର ନା ଅଭ୍ୟାସ ବେଶୀ
0: ନାଇଁ,
1: ଦରକାର?
0: ଅଭ୍ୟାସ ଅପେକ୍ଷା ପ୍ରତିଭା ନିହାତି ଦରକାର। ନବନବ ଉନ୍ମେଷ ଶାଳିନୀ ପ୍ରଜ୍ଞାର ନାମ ହେଉଛି ପ୍ରତିଭା, ଆଉ ସେଇଟା ନିଶ୍ଚିତ ଭାବରେ ତାର ପ୍ରଭାବ ପଡ଼ିଥାଏ।
1: ଆପଣଙ୍କ ଆସନ୍ତା ସାହିତ୍ୟିକ ପରିକଳ୍ପନା ବିଷୟରେ କିଛି କହିବେ କି?
0: ହଁ, ମୋର ତ ବହୁତ ଇଚ୍ଛା ଅଛି ଉପନ୍ୟାସ ଲେଖିବା ପାଇଁ, ହେବ କି ନାହିଁ କହିପାରୁନାହିଁ, କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ମୋର ସେ ଦିଗରେ ଟିକିଏ ଇଚ୍ଛା ଅଛି।
1: ଆମେ ମା ସମଲେଶ୍ୱରୀଙ୍କ ଠାରେ ପ୍ରାର୍ଥନା କରିବୁ ଆପଣଙ୍କର ଏହି ମନସ୍କାମନା ନିଶ୍ଚିତ ପୂର୍ଣ୍ଣ ହେଉ କହିକି। ଆପଣ ଏଇ ଯେଉଁ ଲେଖାଲେଖି କରୁଛନ୍ତି, ଏବେ ତ ଆପଣ ଅବସରପ୍ରାପ୍ତ, ଅଧିକ ସମୟ ନିଶ୍ଚିତ ମିଳୁଥିବ, କେଉଁ ସମୟରେ ଲେଖାଲେଖି କରନ୍ତି?
0: ନିର୍ଦ୍ଦିଷ୍ଟ ସମୟ ନଥାଏ, ଯେତେବେଳେ ଫ୍ଲୋ ଆସେ ସେତେବେଳେ ଲେଖିଦିଏ, ସେଇଟା ରାତି 10ଟା ହଉ କି 4ଟା ହଉ କି 3ଟା ହଉ କି 2:30 ହଉ, କିଛି ସମୟର ସୀମା ନଥାଏ।
1: ଆପଣଙ୍କୁ ଆପଣଙ୍କ ପରିବାରରେ ସଦସ୍ୟମାନେ ଲେଖିବା ପାଇଁ କେତେ ସହଯୋଗ କରେ?
0: ସହଯୋଗ ତ ବହୁତ କରିଥିଲି, କିନ୍ତୁ ଏବେ ତ ମୋର କେହି ନାହିଁ, ମୁଁ ଗୋଟିଏ ଝିଅ, ଭାଇ ନାହିଁ, ଭଉଣୀ ନାହିଁ, କେହି ନାହିଁ, ମୁଁ ଏକୁଟିଆ ରହୁଛି, କିନ୍ତୁ ମାମୁଁ ଘର ଅଛନ୍ତି, ମାଉସୀ ଘର ଅଛନ୍ତି, ତାଙ୍କର ପୁଅମାନେ ଅଛନ୍ତି, ସମସ୍ତେ ସହଯୋଗ କରନ୍ତି।
1: ଆଜ୍ଞା ଆଜ୍ଞା, ତାମାନେ ପରିବାରର ସହଯୋଗ ନିଶ୍ଚିତ
0: ନିଶ୍ଚିତ
1: ଦରକାର।
0: ଆବଶ୍ୟକ।
1: ଆମର ଶ୍ରୋତା ଭଉଣୀମାନଙ୍କୁ ଆପଣ ଅନ୍ୟ କିଛି କବିତା ଆବୃତ୍ତି କରି ଶୁଣାଇବେ କି?
0: ନିଶ୍ଚୟ ଶୁଣାଇବି, ଗୋଟିଏ ଆଧ୍ୟାତ୍ମିକ କବିତା ଲେଖିଛି, ବିକ୍ଷିପ୍ତ ମାନସେ। ବିକ୍ଷିପ୍ତ ମାନସେ ଯେବେ ଖୋଜି ବସେ, ପ୍ରଭୁ ଅଛ ତୁମେ କାହିଁ, ଇତସ୍ତତ ହୋଇ ଖୋଜି ମୁଁ ବୁଲଇ, କେବେ ତ ମିଳଇ ନାହିଁ, ବ୍ୟତିବ୍ୟସ୍ତ ହୋଇ ପଥରେ ପଥିକେ ପଚାରିଲି ଭାଇ କାହିଁ, କେବେ କି ଦେଖିଛ ଈଶ୍ୱରଙ୍କୁ ତୁମେ, ଅଛନ୍ତି ସିଏ ତ କାହିଁ, ଉତ୍ତରେ ପଥୁକି କହିଲା ବୁଝାଇ, କେବେ ମୁଁ ତ ଦେଖି ନାହିଁ, ବାଟେ ଯାଉ ଯାଉ ଦେଖିଲି ପଥିକ, ପଚାରିଲି ତାକୁ ଯାଇ, ଶୁଣ ଶୁଣ ଭାଇ ତୁମେ କି ଦେଖିଛ ଈଶ୍ୱରଙ୍କୁ କେଉଁ ଠେଇଁ, ଉତ୍ତରେ ପଥିକ ବୁଝାଇ କହିଲା ଜଞ୍ଜାଳେ ସମୟ କାହିଁ, ଦୂରରୁ ଦେଖିଲି ସନ୍ନ୍ୟାସୀଟିଏ ତ ଧ୍ୟାନେ ବସିଥିଲେ ଜହିଁ, ନୀରବେ ବସିଲି ଅପେକ୍ଷା ମୁଁ କଲି ଧ୍ୟାନ ଭଗ୍ନ ବାଟ ଚାହିଁ, ସମୟ ବିତିଲା ଧ୍ୟାନ ଭଗ୍ନ ହେଲା ମୋତେ ସେ ଦେଲେ ଅନାଇ, ପ୍ରଶ୍ନ ପୁଚ୍ଛା କଲି ଉତ୍ତର ଚାହିଁଲି ସନ୍ନ୍ୟାସୀ ଦେଲେ ବୁଝାଇ, କେବେ କି ଦେଖିଛ ଅନିଳର ରୂପ ଦେଖିଅଛ ତୁମେ କାହିଁ, ଉତ୍ତରେ କହିଲି ନାହିଁ ବୋଲି ମୁହିଁ, ମୁଁ ତ କେବେ ଦେଖି ନାହିଁ, ପ୍ରଶ୍ୱାସେ ଅନିଳ ନେଉଛ କି ନାହିଁ ଦିଅ ଦିଅ ମୋତେ କହି, ଅନୁଭବେ ମୁହିଁ ବୁଝିତ ପାରଇ ପ୍ରତ୍ୟକ୍ଷରେ ଦେଖି ନାହିଁ, ବୁଝାଇ ସନ୍ନ୍ୟାସୀ ପ୍ରସନ୍ନେ ଯେମତି ଶୁଣ ଶୁଣ ଦେଇ ମତି, ଫୁଲରେ କି କେବେ କିଏ ଭରି ଅଛି ମଧୁ ଢାଳି ଅଛି ନେଇ, ସ୍ତନ୍ୟପାନ ରୀତି କହ କାହିଁ କେବେ ଶିଶୁ ଶିଖିଅଛି କାହିଁ, ଟିକି ବାଛୁରିକି ଫୁକୁରୁ ଫୁକୁରୁ ଚାଲି ଶିଖାଇଛି କାହିଁ, ପ୍ରଚ୍ଛନ୍ନରେ ଥାଇ ସବୁ ସେ କରଇ ତାଙ୍କ ବିନା ସ୍ଥିତି କାହିଁ, ବୁଝିଗଲି ମୁଇଁ ଈଶ୍ୱରଙ୍କ ସତ୍ତା ବ୍ୟାପି ରହିଅଛି ଚହିଁ। ଅନ୍ଧ ବାଳକ ଆଉ ଗୋଟେ ଲେଖିଛି, ଅବୋଧ ବାଳକ ସ୍ଥିତି ନାହିଁ ଯାର, ଦାରିଦ୍ର୍ୟର କଷା ଘାତେ, ନିଷ୍ଠୁର ନିୟତି ଦଣ୍ଡ ପ୍ରହାରଇ, ଚକ୍ଷୁ ନାହିଁ ତାର ସାଥେ, ଜନମି ଭୂପୃଷ୍ଠେ ଦେଖି ନାହିଁ କିଛି ରହିଛି ତାର ଅଜ୍ଞାତେ, ବନ୍ଧୁ ପରିଜନ ଆତ୍ମୀୟ ସ୍ୱଜନ ସ୍ପର୍ଶ ଥିଲା ତାର ସାଥେ, ସ୍ୱଚକ୍ଷୁରେ କେବେ ଦେଖି ନାହିଁ ତାଙ୍କୁ ଅନୁଭବି ଅଛି ଯେତେ, ସୂରୁଜ ଦେଖିନି ଚନ୍ଦ୍ର ବି ଦେଖିନି ଅଛି ଯେତେ ଧରା ପଥେ, ପଚାରେ ସଙ୍ଗୀଙ୍କୁ କୁହ କୁହ ବନ୍ଧୁ ଏସବୁ କିଭଳି ଦିଶେ, ଗ୍ରୀଷ୍ମ ବର୍ଷା ଖରା କାକର ପସରା ଚର୍ମେ ଅନୁଭବେ ସତେ, ଅନ୍ଧ ବାଳକଟି ବିଶ୍ୱ ନିୟନ୍ତାଙ୍କୁ ଜଣାଏ ଯେ ଅନ୍ତର୍ଗତେ, ହେ ପ୍ରଭୁ ଈଶ୍ୱର କରୁଣା ସାଗର ଚକ୍ଷୁସ୍ମାନ କର ମୋତେ। ନାରୀ ନିର୍ଯାତନା ଉପରେ ଗୋଟେ କବିତା ଲେଖିଛି, ଯାହା ଘଟଣା ଘଟୁଛି ପଢ଼ି ଦେଉଛି। ନାରୀ ନିର୍ଯାତନା ସାମାଜିକ ବ୍ୟାଧି ସମାଜକୁ ଗ୍ରାସ କରେ, ଯାଜ୍ଞସେନୀ ହୋଇ

0: ଏ ନିର୍ଯାତିତ ହେଲେ ଗୁରୁଙ୍କର ସଭା ତଳେ ଜନକ ନନ୍ଦିନୀ ସତୀ ସୀତାଙ୍କୁ ଯେ ନିର୍ବାସନ ଦଣ୍ଡ ମିଳେ, ଗୌତମଙ୍କ ନାରୀ ସ୍ୱାମୀ ସାପ ପାଇ ପଥେ ପଥର ହୋଇଲେ, ଅଧୁନା ଯୁଗରେ ତସ୍ଲିମାକୁ ଯେ ଦେଶାନ୍ତର ଯେ କଲେ, ଯୁଗେ ଯୁଗେ ନାରୀ ନିର୍ଯାତିତ ହେବା ଦୃଷ୍ଟାନ୍ତ ଏହି ସୟଳେ, ଯୌତୁକ ପ୍ରଥାରେ ନିର୍ଯାତିତ ହୋଇ ଯନ୍ତ୍ରଣା ଯେ ଭୋଗ କରେ, ଶେଷରେ ସିଏ ତ ଆତ୍ମହତ୍ୟା କରେ ବାଧ୍ୟ ଏହି ସଂସାରେ। ମାନବ ଜୀବନ ଦୁର୍ଲଭ ଜୀବନ, ପ୍ରଭୁଙ୍କର ବରଦାନ, ସ୍ୱାବଲମ୍ବୀ ହୋଇ ବଞ୍ଚିତ ଶିଖିବା ରାଷ୍ଟ୍ର ହେବ ସାବଧାନ।
1: ଖୁବ୍ ସୁନ୍ଦର ମର୍ମସ୍ପର୍ଶୀ କବିତା। ଆପଣ କବିତା ମାଧ୍ୟମରେ ସମାଜରେ ଘଟୁଥିବା ଘଟଣାମାନଙ୍କୁ ଖୁବ୍ ସୁନ୍ଦର ଭାବରେ ଚିତ୍ରିତ କରି ପରିପ୍ରକାଶ କରିଛନ୍ତି। ଶେଷରେ ଆମର ମନୋରମା କାର୍ଯ୍ୟକ୍ରମର ଶ୍ରୋତା ଭଉଣୀମାନଙ୍କ ପାଇଁ କ'ଣ ବାର୍ତ୍ତା ଦେବେ?
0: ସମସ୍ତେ ଏସବୁ ଯାହା ପ୍ରୋଗ୍ରାମ ଅଛି ସବୁ ଶୁଣନ୍ତୁ, ଆପଣମାନଙ୍କର ପ୍ରେରଣାରେ ସେମାନେ ପ୍ରେରିତ ହୋଇ ନିଶ୍ଚିତ ଭାବରେ ନୂତନ ସୃଷ୍ଟି କରିବେ, ସେଥିପାଇଁ ସମସ୍ତେ ସତତ ଚେଷ୍ଟିତ ହୁଅନ୍ତୁ। ପ୍ରତ୍ୟେକ ବ୍ୟକ୍ତିର ପ୍ରତିଭା ରହିଛି, ଭଗବାନ କିଛି ନା କିଛି ତାକୁ ଦେଇଛନ୍ତି, ସେଥିପାଇଁ ନିଶ ବୋଲି ଭାବିବା ଉଚିତ ନୁହେଁ। ସେଥିପାଇଁ ଯେମିତି ପ୍ରତିଭାର ପରିପ୍ରକାଶ ହେବ ସେଥିପାଇଁ ଟିକେ ସମୟ ବାହାର କରିକରି ଯେଉଁଥିରେ ହେଉ ଯେଉଁ କାମରେ ହେଉ, କିଏ କଣ୍ଢେଇ ତିଆରି କରୁ, କିଏ କବିତା ଲେଖୁ, କିଏ ମାନେ ଭଲ ରାନ୍ଧୁ, କି ଯାହା କରୁ, ନିଶ୍ଚିତ ଭାବରେ ସେଟା କରିକରି ତାର ଯେଉଁ ଅନ୍ତର୍ନିହିତ ଗୁଣକୁ ପ୍ରକାଶ କରୁ, ଏଇଟା ମୋର ଅନୁରୋଧ।
1: ଯାହା ହଉ, ଆଜି ଆମର କାର୍ଯ୍ୟକ୍ରମରେ ଆପଣ ଉପସ୍ଥିତ ରହି ନିଜ ଜୀବନ ବିଷୟରେ ଏବଂ ନିଜର ସାହିତ୍ୟ ଜୀବନ ବିଷୟରେ ଅନେକ ସୂଚନା ପ୍ରଦାନ କଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଜୀବନ ଏକ ସୁନ୍ଦର କବିତା, କେବେ ଦୁଃଖ କେବେ ପ୍ରେମ କେବେ ଭକ୍ତି, ଏମିତି ଅନେକ ଧାରାରେ ଆଗକୁ ଝରି ଚାଲିଥାଏ। କବୟିତ୍ରୀ ଭଉଣୀ ନନ୍ଦିନୀ ପ୍ରଭା ଦାସଙ୍କ ସହିତ ସାକ୍ଷାତକାର ଶୁଣିଲେ, ନଳିନୀ ପ୍ରଭା ଦାସଙ୍କ ସହିତ ସାକ୍ଷାତକାର ଶୁଣିଲେ ଏବଂ ତାଙ୍କ କବିତା ମଧ୍ୟ ଆମେମାନେ ଶୁଣିଲେ। ତାଙ୍କୁ ସାକ୍ଷାତ କରିଥିଲେ ସଙ୍ଗୀତା ସାହୁ। ତାହେଲେ ଆପଣମାନଙ୍କୁ ପୁଣି ଥରେ ଅନେକ ଶୁଭେଚ୍ଛା ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ନମସ୍କାର। ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ ପରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ. ତିନିଟି ରାଜ୍ୟର ତିନିଟି ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି. ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି. ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବେ. 2018 ଇଣ୍ଡୋନେସିଆ ଗସ୍ତକାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କ ସହ ବାର୍ତ୍ତାଳାପ କରିବେ ଏବଂ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଯୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ ମନ୍ଦିର ପରିଦର୍ଶନ କରିବେ. ଇଣ୍ଡୋନେସିଆରୁ ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ଙ୍କ ନିମନ୍ତ୍ରଣ କ୍ରମେ ମେଲବୋର୍ଣ୍ଣ ଗସ୍ତ କରିବେ. ଏହି ଗସ୍ତକାଳ

0: ରେ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବା ସହ ପ୍ରତିରକ୍ଷା ଏବଂ ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ, ଶିକ୍ଷା, କ୍ରୀଡ଼ା ଆଦି ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମଧ୍ୟ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ନିମନ୍ତ୍ରଣ କ୍ରମେ ଅକଲାଣ୍ଡ ଗସ୍ତ କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବେ। ଗତବର୍ଷ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନ ଭାରତ ଗସ୍ତରେ ଆସି ଅର୍ଥନୈତିକ, ବାଣିଜ୍ୟିକ ଏବଂ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲେ। ନିର୍ବାଚନ କମିଶନ ଆଜି 3 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ସେହି 3 ଆସନ ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ରହିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜାଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ ଉପନିର୍ବାଚନ ହେବ। ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ଚଳିତ ମାସ 13 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ଓ 14 ଯାଞ୍ଚ ଲାଗି ସମୟ ସ୍ଥିର କରାଯାଇଛି। ଏହିସବୁ ଆସନଗୁଡ଼ିକରେ ଚଳିତ ମାସ 30 ନିର୍ବାଚନ ଅନୁଷ୍ଠିତ ହେବ। ବିହାରର ବାଙ୍କିପୁର ଆସନରୁ ନିର୍ବାଚିତ ନୀତିନ ନବୀନ ଇସ୍ତଫା ଦେଇଥିବାବେଳେ ଗୁଜରାଟର ମଞ୍ଜାଲପୁର ଆସନରୁ ଯୋଗେଶ ଭାଇ ନରନ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଆସନ ଖାଲି ପଡ଼ିଛି। ସେହିଭଳି ମଧ୍ୟପ୍ରଦେଶ ଦାତିଆ ଆସନର ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେହି ଆସନଟି ଖାଲି ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଗତ 5 ବିକାଶମୂଳକ କାର୍ଯ୍ୟକୁ ସ୍ମରଣ କରି ଶ୍ରୀ ଶାହା କହିଛନ୍ତି ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5 ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଆଜିର ଦିନଟି ସମବାୟ କ୍ଷେତ୍ର ସହ ଜଡ଼ିତ 30 ଜନସାଧାରଣ ଏବଂ 8,50,000 ଅଧିକ ସମବାୟ ସଂସ୍ଥା ପାଇଁ ଏକ ଶୁଭ ଦିନ। ସେ କହିଛନ୍ତି ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ସ୍ଥାପନ ଲାଗି ନିଷ୍ପତ୍ତି ନେଇଥିଲେ।
1: ସହକାରିତା ମନ୍ତ୍ରଣାଳୟ କେ ଇନିସିଏଟିଭ ସେ କୁଲ 9 ରାଷ୍ଟ୍ରୀୟ ସ୍ତର ପର କାମ କରନେ ବାଲି ସହକାରୀ ସମିତି ବନାକର ଦେଶ ସେ ଲେକର ଗ୍ରାମ ତକ ଏ 9 କ୍ଷେତ୍ରୋ ମେ ସହକାରିତା ମନ୍ତ୍ରଣାଳୟ କୋ ଏକ ମାଲା ମେ ପିରୋନେ କା କାମ ହମନେ କିୟା ହୈ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର 2 ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଓ 9 ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବର୍ଷ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ 300 ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ରଥଯାତ୍ରା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ସେ କହିଛନ୍ତି ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ସମୟରେ 30,000 ଯାତ୍ରୀଙ୍କ ରହିବା ଭଳି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି।
2: ପୁରୀ ମେ ମହାପ୍ରଭୁ ଜଗନ୍ନାଥ ଜୀ କା ରଥ ଯାତ୍ରା କା ପାବନ ପର୍ବ ହେ ଉସମେ 300 ସେ ଅଧିକ ସ୍ପେଶାଲ ଟ୍ରେନ୍ ଚଲାଇ ଗଏ ଔର ଆନେ ୱାଲେ ସମୟ ମେ କେରଲମ ମେ ଓନମ କେ ଫେଷ୍ଟିଭାଲ କେ ଉପଲକ୍ଷ ମେ 100 ଅଧିକ ସ୍ପେଶାଲ ଟ୍ରେନ୍ ଚଲାଇ ଯାଏଗି।
0: ବିଶିଷ୍ଟ ଚିନ୍ତାନାୟକ ଏବଂ ଶିକ୍ଷାବିତ୍ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125 ଜନ୍ମବାର୍ଷିକୀ ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ବାଚସ୍ପତି ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ସେ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍, ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଓ ରାଷ୍ଟ୍ର ନିର୍ମାତା ଥିଲେ। ଜାତୀୟ ଏକତା ଓ ସଂହତି ପ୍ରତିଷ୍ଠା ଦିଗରେ ଡକ୍ଟର ମୁଖାର୍ଜୀଙ୍କ ବଳିଦାନ ଅତୁଳନୀୟ ଥିଲା ବୋଲି ସେ କହିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡକ୍ଟର ମୁଖାର୍ଜୀ

0: ଦେଶର ଏକତା ଅଖଣ୍ଡତା ଏବଂ ସ୍ୱାଭିମାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ଜୀବନାଦର୍ଶ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଜଣେ ଶିକ୍ଷାବିତ୍ ଭାବରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଡକ୍ଟର ମୁଖାର୍ଜୀଙ୍କ ଅତୁଳନୀୟ ଅବଦାନ ରହିଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି କହିଛନ୍ତି, ଭାରତୀୟ ଜନସଂଘର ସଂସ୍ଥାପକ ଭାବେ ଦେଶର ଏକତା ଅଖଣ୍ଡତାର ସୁରକ୍ଷା ଦିଗରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ ନିର୍ମାତା ଭାବେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ 91ତମ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଦିଗରେ ଦଲାଇ ଲାମାଙ୍କ ବାର୍ତ୍ତା ବିଶ୍ୱର ଜନସାଧାରଣଙ୍କୁ ପ୍ରେରଣା ଯୋଗାଇଥାଏ। ବିଶ୍ୱର ମଙ୍ଗଳ ପାଇଁ ଦଲାଇ ଲାମାଙ୍କ ଚିନ୍ତନ ଓ ଆଧ୍ୟାତ୍ମିକ ଦୃଢ଼ତା ପ୍ରଶଂସନୀୟ ବୋଲି ଶ୍ରୀ ମୋଦି କହିଛନ୍ତି। ଇରାନ୍ର ଦିବଂଗତ ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାର ଜାରି ରହିଛି। ଦୁଇଦିନ ଧରି ବିଦାୟ ସମାରୋହ ପରେ ଆଜି ଅନୁଷ୍ଠିତ ହେଉଥିବା ଅନ୍ତିମ ଯାତ୍ରାରେ ତେହେରାନରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଛନ୍ତି। ଆଜି ସକାଳେ ଆରମ୍ଭ ହୋଇଥିବା ଅନ୍ତିମ ଶୋଭାଯାତ୍ରା ପ୍ରାୟ 10 ଘଣ୍ଟା ଧରି ଚାଲିବ ବୋଲି ଜଣାପଡ଼ିଛି। ଆସାମର ଗୁଆହାଟୀରେ ଆଜି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ମହାନିର୍ଦ୍ଦେଶକ ଅନୁରାଗ ଗର୍ଗ କହିଛନ୍ତି, ବ୍ରିକ୍ସର ବିସ୍ତାର ଯୋଗୁଁ ଏହାର ସାମର୍ଥ୍ୟ ବୃଦ୍ଧି ପାଇଛି ଏବଂ ନିଶାଦ୍ରବ୍ୟ କାରବାର ଭଳି ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଉଛି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 46ରୁ ଅଧିକ ଆହତ ହୋଇଛନ୍ତି। ତୁର୍କୀରେ ନାଟୋ ସମ୍ମିଳନୀ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ୟୁକ୍ରେନ୍ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅନେକଗୁଡ଼ିଏ ବହୁତଳ କୋଠା କ୍ଷତିଗ୍ରସ୍ତ ହେବା ସହ ଅନେକ ଲୋକ ଭଙ୍ଗାରୁଜା ଅଂଶ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ରେ 3-2 ଗୋଲରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ନରୱେଠାରୁ 2-1 ପରାସ୍ତ ହେବା ପରେ ବ୍ରାଜିଲର ବରିଷ୍ଠ ଖେଳାଳି ନେମାର ଜୁନିୟର ଖେଳରୁ ଅବସର ଘୋଷଣା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। 3ଟି ରାଜ୍ୟର 3ଟି ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍। ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi embarks on 6-day visit to Indonesia, Australia and New Zealand. Says it will strengthen India's Act East policy as well as outlook towards free and open Indo-Pacific. Minister for Cooperation Amit Shah says cooperative movement is entering a new phase of expansion through reforms, digitization and professional management. Heavy rain affects normal life in Mumbai metropolitan region. Traffic disrupted on Mumbai-Pune expressway due to landslides. IMD issues red alert for heavy to very heavy rainfall over parts of Madhya Maharashtra, Gujarat, Goa and Chhattisgarh for today. At least 10 people killed and over 46 injured in Kiev after Russia launches ballistic missile attack. England storm into FIFA World Cup quarterfinals with dramatic 3-2 victory over Mexico. And in Wimbledon tennis, Novak Djokovic beats Roman Safiulin of Russia to reach men's singles quarterfinals. Naomi Osaka also reaches women's singles quarterfinals, defeating world number one Aryna Sabalenka. Prime Minister Narendra Modi has embarked on a 6-day visit to Indonesia, Australia and New Zealand. In his departure statement, the Prime Minister said his visit to the three countries will further strengthen India's Act East policy, Mahasagar vision

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା।

0: ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଟାଉନହଲ୍ଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରାକୁ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି ରଥଯାତ୍ରା ସମଗ୍ର ଓଡ଼ିଶା ଦେଶ ତଥା ବିଶ୍ୱର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ସମସ୍ତଙ୍କ ନୈତିକ ଦାୟିତ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟର ଉପଯୁକ୍ତ ତଦାରଖ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: ଏନ୍ଡିଆର୍ଏଫ୍ ସହିତ 475 ସିସିଟିଭି କ୍ୟାମେରା, 28 ଜରୁରୀକାଳୀନ ପ୍ରସ୍ଥାନ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକତାକୁ ମନେ କରି କରାଯାଇଛି। ଭିଡ଼ ପରିଚାଳନା ପାଇଁ ରାପିଡ୍ ଆକ୍ସନ୍ ଫୋର୍ସ ଟାକ୍ଟିକାଲ୍ ୟୁନିଟ୍ର ନିୟୋଜନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ କାମ କରାଯାଇଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ନିୟନ୍ତ୍ରଣ, ଗମନାଗମନ ବ୍ୟବସ୍ଥା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି।
0: ବୈଠକରେ ରଥଯାତ୍ରା ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ, ଆଇନ ଶୃଙ୍ଖଳା ଓ ରେଳ ଚଳାଚଳ ନେଇ ଆଲୋଚନା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଓ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ପୁରୀରେ 30,000ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଅସ୍ଥାୟୀ ରହଣୀ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ସ୍ପେଶାଲ ଟ୍ରେନ୍ସ ଚାଲିଯିବ ସାରେ, ପାଖାପାଖି 50ରୁ ଉର୍ଦ୍ଧ୍ୱ ଷ୍ଟେସନ୍ ସବୁ ତିଆରି ହେଉଛି। ଏବେ 97,000 crore ରୁପିଜ୍ର ଟୋଟାଲ୍ ଇନ୍ଭେଷ୍ଟମେଣ୍ଟ ରେଲୱେର ହେଉଛି। କମ୍ପ୍ଲିଟ୍ ଯାହା ରେଲୱେର ମ୍ୟାପ୍ ଅଛି ସେଟା ଚେଞ୍ଜ ହୋଇଯିବ।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ରେଳ ଷ୍ଟେସନରୁ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ପୁରୀଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଆଜି ଅପରାହ୍ନରେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଧୁନିକ, ସହନଶୀଳ ଓ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଓ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାସ୍ତା, ନିଷ୍କାସନ ବ୍ୟବସ୍ଥା, ଗୋଷ୍ଠୀଗତ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଜନସେବା ସାମିଲ ରହିଛି। କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କହିଛନ୍ତି ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ଜାତୀୟବାଦ ପ୍ରତି ଡକ୍ଟର ମୁଖାର୍ଜୀଙ୍କ ଆଦର୍ଶ ଅବଦାନ ସଦାସର୍ବଦା

0: ପ୍ରେରଣାର ଉତ୍ସ ହୋଇ ରହିବ। ଏଥିରେ ବାଚସ୍ପତି ସୁରମା ପାଢ଼ୀ, ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ, ରାଷ୍ଟ୍ରପ୍ରେମ ଓ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସୋନପୁରଠାରେ ସର୍ବାଧିକ 328.4 mm ବର୍ଷା ରେକର୍ଡ ହୋଇଛି। ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଥିବା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଆଖୁଆପଦାଠାରେ ଅପରାହ୍ନ 4 ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିବାର ସମ୍ଭାବନା ରହିଛି। ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି ଶ୍ରୀ ରାଉତ କହିଛନ୍ତି।
1: ସବୁ ଜଳଭଣ୍ଡା ଜାଗା ଅଛି, ଜଷ୍ଟ ଆରମ୍ଭ ହୋଇଛି ବର୍ଷା, ତେଣୁ ଆମେ ଏବେ ଭଲ ସିଚୁଏସନ୍ରେ ଅଛି। ନେକ୍ସଟ ୱିକ୍ ସୁଦ୍ଧା ଆମେ ପ୍ରତିଦିନ ରିଭ୍ୟୁ କରୁଛୁ, ପ୍ରତିଦିନ ମିଟିଂ ନେଉଛୁ ଆମର ଯେଉଁମାନେ ଡ୍ୟାମ୍ର ଅଛନ୍ତି ଅଥରିଟି, ଆଉ ସେ ଅନୁସାରେ ଆଡ଼ଭାଇଜରି ଜାରି କରୁଛୁ। ଆମେ ଆଲର୍ଟ ଅଛୁ, ଆମର ରିଜର୍ଭ ଲେବୁଲ 630 ଆମେ ଅଛେ ବର୍ତ୍ତମାନ 604 24 ଫୁଟ ଆମ ପାଖରେ ଅଛି କୁସନ୍, ଅପେକ୍ଷା କରିବା ଯେତେବେଳେ ସିଚୁଏସନ୍ ଡିମାଣ୍ଡ କରିବ ରିଲିଜ।
0: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତିକ୍ରମେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ହରଭଙ୍ଗା ବ୍ଲକ ଗୁଣ୍ଡୁରିବିଡ଼ା ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ, ତେଲ, ସାଲୁଙ୍କି ଓ ବାଘ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ମହାନଦୀ, ଅଙ୍ଗ, ତେଲ ଓ ସୁକ୍ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିଶେଷ କରି ବୀରମହାରାଜପୁର ଉପଖଣ୍ଡର ଭୁତିଆପାଲିଠାରେ ରାସ୍ତା ଉପରେ ଜଳ ପ୍ରଭାବିତ ହେଉଛି, ଏହାଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଛି। ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ 4 ପରୀକ୍ଷା ଦେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ 2 ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ 2 ପରୀକ୍ଷା ଦେବାକୁ ପଡ଼ିବ। ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ 2 ଲେଖାଏଁ ମୂଲ୍ୟାୟନ ଓ ଆସେସ୍ମେଣ୍ଟ ସମାପ୍ତି ସୂଚକ ମୂଲ୍ୟାୟନ ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା 18 ଦିନ ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହେବ। ଦୀର୍ଘଦିନ ଧରି ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ, ବୁଝାମଣା, ଆଲୋଚନା ଓ ସହମତି ମାଧ୍ୟମରେ ସ୍ଥାୟୀ ସମାଧାନ ପାଇଁ ଏହି ଅଦାଲତର ଆୟୋଜନ କରାଯାଉଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାସ୍ଥିତ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ 65 ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ଦ ବ୍ଲକ ଅନ୍ତର୍ଗତ ଦୋଳପତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବନ ବିଭାଗ ଅଧିକାରୀ ଯୋଗଦେଇ ପରିବେଶକୁ ସୁସ୍ଥ ସୁରକ୍ଷିତ ରଖିବା ପାଇଁ ଚାରାରୋପଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ତାଲିକା ପ୍ରକାଶ ପାଇଛି। ବୀର ମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,06,025 ଜଣ ମତଦାତା ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,47,536 ଜଣ ମତଦାତା ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱ ପ୍ରସିଦ୍ଧ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯେ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲିଖରେ ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଏହି ଗୀତଟି କଥାଚିତ୍ର 7-7 ଗାଇଛନ୍ତି ଜଗଜିତ୍ ସିଂ ଏବଂ ଚିତ୍ରା ସିଂ। ଗୀତ ରଚନା ଜାଭେଦ ଅଖତାର, ସଙ୍ଗୀତ କୁଲଦୀପ ସିଂ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175।

0: କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିଲି। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ।
1: ମକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଭାଇ ଭଉଣୀ ଗୁଠିଆରିନ୍ ଜୁହାର।

ଗୀତୁ ତମେନ୍ ଜିକାତ୍ ଭଲ୍ ଲାକିର ଜିତିର୍ ଗେଇଦାନ୍ତା ନାମ ଆସାନାନତ୍ ହେଲେ ଯେନ୍ କଥାନ୍ ନାମ ଆଲୋଚନା ନାନାଲ୍ କାତ୍ ଯେ ବର୍ଷା ବାକେନ୍ ଏକାନିକିରି ନାମ ରଥ ଆଉ ହନ୍ନେ ବୋଧ ହେଲେ ବର୍ଷା ବୋଧ ଯେତିର୍ ଗେ ଲଗାନ୍ ବଢ଼ିଆ ଜିନିଷ୍ ଦୁ ବର୍ଷା ମାଞ୍ଜା ହେଲେ ଯେତିର୍ ଖୁସିବାସି ମନ୍ନାର୍ କାନାର୍ ଆଉ ତମେ ଜିଆବନ୍ ଆଗ୍ଲି ଆଗ୍ଲି ହୁଆଗେ ଲଗାନ୍ ଚେଷ୍ଟା ନାନ୍ନାର୍ ଆର୍ ଛୋଟିଟେ ବିଜାଧି କୁନ୍ଦି ଆରୁ ବଢ଼େଟେ ମାନ୍ନୁ ମାନି ଲହବିରୁ ଆଭି ପାହଲାରି ତା ବର୍ଷାବୋଧ ଅଣ୍ଟା ଇନ୍ନେ ଜିନିଷ୍ ଯେ ଉଜ୍ଜନାଗେ ଲଗାନ୍ ଅଣ୍ଟା ପାବୁ ଏଦି ହେଲେ ଆରୁଣ୍ଟା କଥା ନାମ ଯେତିତ୍ ଆହାଲ ଦାତ୍ ଯେ ନାମ ଗୁଠି ଯେନ୍ ପଦାନୁ ରାଲ ଦାତ୍ କା ସହର ନୁ ହେଲେ ଭି ନାମେ ଜିଆବନ୍ ଆଖ୍ଲି ହୁଆଗେ ଲଗାନ୍ ଯାହା ସବୁ ଦାର୍ବୁ ଦରକାର ଖାତରାଲି ଆଦାନ୍ ଯଦି ନାମ କାଚେ ନେଖର ଥିଲେ ହାର୍ବୁ ବନ୍ ଏକାନିକିରି ନାମ ନିର୍ଭଲ ନାନାଲ ଦାତ୍

ଦାନ ଆହ୍ନା ଜରୁରୀ ଦଉ। ମାନୁ ଆତିଲି କା ଇ ଯଦି ହାରବୁ ଆତିଲି ହେଲେ ନାମ ଯେନ୍ତା କାଚ ନେଖରାଲ କାତ ଯେ ବର୍ଷାମାନି ବର୍ଷାମାନ ଯାହେଲେ ନାମ ଚାଷବାସ ନାନାଲ ଦାତ ଆମୁ ଟିକେ ହାକ ଖାଲ ଦାତ। ଆର୍ ଯଦି ମାନୁ ଆତିଲି ହେଲେ କା ହାରବୁ ଆତିଲି ହେଲେ ଭି ଧୁକା ବାହି ହୁଦାନ ଭି ନାମ ଆକ୍କା ଦାତ। ଏକାତରା ମାନୁ ଆତିଲି ହେଲେ କା ହାରବୁ ଆତିଲି ଆ ଜାଗା ଗୁଠିନୁ ଇ ହାଜୁଦ ଯେନ୍ ରାଇ ଆଦାନ ଭି ଇ ମାନୁଦ ଧାରି ଆରୁ ଇ ମାଲା ହେଲେ ଇ ବର୍ଷାନୁ ଆ ହାଜୁଦ ହି ଅହଡ଼ାରି ଆରୁ ବୁଙ୍ଗି ତା ହାଜୁଦ ବୁହି ନାମେ ଜିଆଗି ଲଗାନ ବାଡ଼ିଟି ଜିନିଷ ଦୁ ହାଜୁଦ ଆତିଲି ବାକେନ୍ତା ନାମ ଚାଷବାସ ନାନାଲ ଦାତ ଯେ ତା ହାଜୁବନ୍ ଧାରି ଆରୁ ଇ ଇ ମାନୁ କା ହାରବୁଦ ଇଦାନ ନାମ ଆହ୍ନା କଥା। ତାଙ୍କି ସାଙ୍ଗେ ସାଙ୍ଗେ ଇ ଯେନ୍ ମାନୁ ଆତିଲି କା ହାରବୁ ଆତିଲି ବୁଲିକିରି ହାଜୁବଧ ହି ସରସ ମାନି ତାଙ୍କି ଯେନ୍ ଆଥାତ ଖାତରାଲି ଆଥାତ ଖାତରା ହେଲେ ଆନ୍ନୁ ଯେନ୍ ଚେପୁ ପୁଇଆଲି ଆନ୍ନୁ ଆଦାଦ ସଢ଼ରି ଆରୁ ଇ ହାଜୁଗାନେ ଆଦ ମିଶ୍ରିକି ତା ହାଜୁବଧି ସରସ ସୁନ୍ଦର ମାନି ଆରୁ ଆ ହାଜୁନୁ ନାମ ଚାଷ ଗୁଠି ନାନ୍ଦାତ। ଇ ହାରବୁ ତାର୍ତି ଯେନ୍ ଆମୁ ଭି ଏତି ଆ ଆମୁ ସାଙ୍ଗେ ଯେନ୍ ହାଜୁଦ ଟିକେ ଟିକେ ନିତ୍ରାରି ଆରୁ ବାରି ଆଦାଦ ନାମେ ଚାଷବାସ ଗେ ଲଗାନ ଭି ବନେ କାମ କାଟି ସାର ମାନି ତା ତେଙ୍ଗନା କଥାଦ ଯେ ଇ ଯେନ୍ ହାରବୁ ବାଖଡ଼ି ଆତିଲି ଆଦାଦ ନାମେ ଜିଆଗେ ଲଗାନ ନାମେ ସମାଜଗେ ଲଗାନ ବାଢ଼େଟି ନାଲ୍ଖୁ ନାନାଲି ତା ଏକାନିକିରି ହାରବୁଦ ବାଢ଼ର ଏକାନିକିରି ନାମ ସଚେତନ ମାନତାରୁ ଯେତେତ୍ ଇ ମାନୁ ଅଣ୍ଟାଣ୍ଟା ଇଦତ୍ ମାନୁ ମାନେ ମାନୁକେ ଯେନ୍ ଚାରା ଆତିଲି ଛୋଟେ ଛୋଟେ ଯେନ୍ ମାନୁ ଆତିଲି ଆଦାନ ଏକାନିକିରି ନାମ ଲଗାବ ତାରୁ ନାମେ ହାରବୁ ବନ ବଢ଼ାବତ୍। ଆ କଥା ନାମ ଚିନ୍ତା ନାନ୍ନା କଥା ନାମ ଭି ଯୋଗାଯୋଗ ନାନ୍ନା କଥା ସରକାରଗେ ଯେନ୍ ଗୁଠି ଅଫିସ୍ ଆତିଲି ଆସାନ ଘେ ନାମ କାଇକିରି ଯଦି ଭି କାଚ ନେଖର ଥିଲେ ତମେ ତାର୍ତି ଭି ନାମାନ ଅନେକ ସାହାଯ୍ୟ ସହଯୋଗ କା ପାବୁ ଏଦର ଏକାନିକିରି ନାମ ମାନୁ ଇଦତ୍ ଆରୁ ନାମେ ଇ ହାରବୁ ବନ ବଢ଼ାବତ୍। ତା ଇଦାଦ ମଞ୍ଜା ବାଢ଼ିଟି କଥାଦ ଯେ ବନ ମହୋତ୍ସବ ଯେନ୍ ବାଲନାର ଆରୁ ପାଳନ କାମାଲନାର ନାମେ ପୁରଖାନ୍ତି ନାମ ଆହାଲ ଦାତ ଯେ ମାନୁଦ ଇ ହାରବୁଦ ନାମେ ଜିଆଗେ ଲଗେନ ବଢ଼େଟି ନାଲ୍ଖୁ ନାନାଲି ଆଦିଗେ ଲଗାନ୍ତା ନାମ ପାଦା ଗୁଠିନୁ ଭି ମାନୁ ଇଦାଲ ଦାତ ଆରୁ ଏକାନିକିରି ଆଦାଦ ବାଛର ବାଢ଼ର ଆଦିଗେ ଲଗାନ ଭି ନାମ ଆଦାନ ଜାଗାଲ ଦାତ ଆରୁ ହାରବୁ ବାଖରେନ୍ ବଢ଼ାବାଲ ଦାତ। ତା ଇ କଥାବୋଧ ନାମେ ବାରନା ସମୟାନ୍ତକ ଭି ରାନା କଥା ଯେତେ ନାମ ଆହ୍ନା କଥା ଆରୁ ଇ ମାନୁ ଇଦିକିରି ଇ ସମ୍ପଦ ବନ ଜଙ୍ଗଲ ସମ୍ପଦ ଯେନ୍ ବାଲନାର ଆଦାନ ଭି ନାମ ବଢ଼ାବନା କଥାତ ହେଲେ ଆକୁନ୍ ଆରୁ ପଦେ ଗୀତ ମେହନତ ଇ ଗୀତ ବନ ପାଡ଼କାନାର ପ୍ରମୋଦ ମିର୍ଦ୍ଧା ଆଉ ତମେ ଦଲ।

0: ଗୀତୁ ତାମେନ୍ ଜିକାତ୍ ହେଲେ ମାକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ୍ ଯେନ୍ ଭାଇ ଭଉଣୀ ଗୁଠିଆର ଭି ମେନାଲନାର ଏମ୍ ଅନୁରୋଧ କାମାଲଦାମ ତମେ ସାନ୍ ଭି ଏକିନ୍ ପ୍ରକାର ଯଦି ବିଷୟବସ୍ତୁ ଆତଲି ଆବଦ୍ ଇ କାର୍ଯ୍ୟକ୍ରମରୁ ଯଦି ପ୍ରଚାର ପ୍ରସାର ମାନ ବୋଲିକିରି ଭାବାଲନାର ହେଲେ ପ୍ରକୃତିରେ ଆର୍ ହି ଇଶାନ୍ ଚିଠି ଲେଖନା କଥା ଚିଠି ଲେଖନା ଠିକଣା ମାଞ୍ଜା ଯେ ମାକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ମାର୍ଫତ୍ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ସମ୍ବଲପୁର ପିନ୍ 7680001 ଇ ଠିକଣାନୁ ଯଦି ତାମ ଚିଠି ଲେଖର ଆରୁ ଇ କାର୍ଯ୍ୟକ୍ରମନୁ ଯଦି ଭାଗ ହୁଆଗେ ଲାଗାନ୍ ତାମ ଚାହଁର ହେଲେ ତାମାନେ ବି ସାମିଲ କାମା ଖାତର ତା ଆଶା କାମତ ଯେ ବାନ୍ନା ସମିଆନୁ ଚିଠି ନିଶ୍ଚିବାର ଇ ଆଶା ସାଙ୍ଗେ ଇନ୍ନାନ୍ତା ମାକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ୍ ଇଶାନିୟମ ଫେର ଘାଏ ଯେତେରିନ୍ ଜୁହାର।
1: ଶୁଣିଲେ କିଶାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଶାନ ଭାଷାର କାର୍ଯ୍ୟକ୍ରମ ମାକ୍କାପୁପୁ ଝକାଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ, ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର ଆରମ୍ଭ କରୁଛୁ, ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଗୋଟେ ଶୁଆ ଗୋଟେ ଶାରୀ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗାଇଛନ୍ତି ହ୍ୟୁମାନ ସାଗର, ଗୀତ ରଚନା ବିଜୟ ମଲ୍ଲ, ସଙ୍ଗୀତ ସଂଯୋଜନା ପ୍ରେମ ଆନନ୍ଦ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ ଠିକଣା

0: ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00005। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ଗୁଣ୍ଡା। ମୋହିତ ଚକ୍ରବର୍ତ୍ତୀଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ ଏବଂ ତପୁ ମିଶ୍ର, ସଙ୍ଗୀତ ସଂଯୋଜନା ଦୀପକ କୁମାର ବେହେରା।

ଏଥର ଇଡିଅଟ୍ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ବାବୁସାନ, ଗୀତିକାର ବାପୁ ଗୋସ୍ୱାମୀ, ସଙ୍ଗୀତ ଗୁଡ଼ଲି ରଥ।

ଆପଣମାନେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଏଥର ତପୁ ମିଶ୍ର ଏବଂ ହ୍ୟୁମାନ ସାଗରଙ୍କ କଣ୍ଠରେ କଳ୍କି କଥାଚିତ୍ରର ଏହି ଗୀତଟି। ଗୀତ ରଚନା ଭରଦ୍ୱାଜ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶନା ବିଭୂତିଭୂଷଣ ଗଡ଼ନାୟକ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ପମେଲା ଜେନ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ।

0: ଏଇଠି ଶେଷ ହେଲା ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ଅପରାହ୍ନ 4 ବାଜିବାକୁ ଯାଉଛି। ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣନ୍ତୁ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତାକେ ବରକସ କରବାର ଉଦ୍ଦେଶ୍ୟ ଆଇଷ୍ଠାନୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଆଉ ନ୍ୟୁଜିଲାଣ୍ଡ ଗସ୍ତ ମୂଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିହାର, ଗୁଜରାଟ ଆଉ ମଧ୍ୟପ୍ରଦେଶର ଗୋଟେ ଗୋଟେ ବିଧାନସଭା ଆସନର ଉପନିର୍ବାଚନ ଲାଗି ନିର୍ବାଚନ କମିଶନଙ୍କ ତରଫରୁ ଜାରି ହେଲା ବିଜ୍ଞପ୍ତି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକର ଜୀବନ ଜିଇଁବା ଶୈଳୀଥି ଉନ୍ନତି ଆନିଛେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଇଷ୍ଠାନ ହେବା ମୂଲ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଏ ବଛର ପୁରୀକେ 300 ଅୟତ୍କା ଚାଲ୍ବା ସ୍ୱତନ୍ତ୍ର ଟ୍ରେନ୍। ପୁରୀ ରଥଯାତ୍ରାର ପରିଚାଳନା ଆଉ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଜୋର୍ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇଷ୍ଠାନୁ ପୁରୀ କୋରାପୁଟ ପୁରୀ ଟ୍ରେନ୍ ଚଳାଚଳ ହେଲା ମୂଲ। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫରୁ ଆଇଜ ସାରା ରାଇଜେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନଥି 494 ବିକାଶମୂଳକ ପ୍ରକଳ୍ପର ହେବା ଶୁଭାରମ୍ଭ। ରାଜ୍ୟର ସରକାରୀ ଆଉ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କେ 3-8 କ୍ଲାସ୍ ତକ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବଛରକ 4 ପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ଜାରି ହେଲା ମାର୍ଗଦର୍ଶିକା। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜନ୍ମବାର୍ଷିକୀ ଅବସରରେ ଆଇଜ ଦେଶବାସୀ ଜନାଲେ ଶ୍ରଦ୍ଧାଞ୍ଜଳି। ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ 3-2 ଗୋଲ୍ଥି ହରିକରି ଇଂଲଣ୍ଡ ପହଞ୍ଚିଲା କ୍ୱାର୍ଟର ଫାଇନାଲ୍ ଥି। ଆଉ ଅବପାତର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ଲାଗି ରହିଛେ ଜବର ବର୍ଷା। ଏଥିରେ ମୁଖ୍ୟ ଖବର ନେ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ 5
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ।

ଆରମ୍ଭ କରୁଛୁ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। ପ୍ରଥମେ ଶୁଣନ୍ତୁ ଏହି ଗୀତଟି ଗାଇଛନ୍ତି ଜୋନିତା ଗାନ୍ଧୀ ଏବଂ କ୍ୱିନ୍ସି ଚେଟ୍। ଗୀତ ରଚନା ଶୀତଲ କୁଲକର୍ଣ୍ଣୀ, ସଙ୍ଗୀତ ସଂଯୋଜନା ଅଫଜଲ ୟୁସୁଫ।

ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ମହମ୍ମଦ ଫୈଜ ଏବଂ ଜାନି, ଗୀତିକାର ନିଦା ଫଜିଲ ଏବଂ ଜାନି, ସଙ୍ଗୀତ ଏମ୍ ଏମ୍ କ୍ରିମ୍ ଏବଂ ଜାନି।

ଏଥର ନିହଲ ଟାଉରଙ୍କ କଣ୍ଠରେ ଏହି ଗୀତଟି ଗୀତିକାର ପ୍ରାଂଶୁ ଝା ଏବଂ ସାଙ୍ଗସ୍ ସଙ୍ଗୀତ ପ୍ରାଂଶୁ ଝା।

ଆପଣମାନେ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଏହି ଗୀତଟି ଗାଇଛନ୍ତି ରାଘବ ଚୈତନ୍ୟ, ଗୀତ ରଚନା ଆଇପି ସିଂ, ସଙ୍ଗୀତ ସଂଯୋଜନା ଆଇପି ସିଂ ଏବଂ ରାଜର୍ଷି ସନ୍ୟାଲ।

ଆପଣମାନଙ୍କ ପାଇଁ ଏଥର କରନ୍ ଆଉଜଲା ଏବଂ ନେହା କକ୍କରଙ୍କ କଣ୍ଠରେ ଏହି ଗୀତଟି, ଗୀତ ରଚନା କରନ୍ ଆଉଜଲା, ସଙ୍ଗୀତ ନିର୍ଦ୍ଦେଶନା କରନ୍ ଆଉଜଲା ଏବଂ ଜୟ ଟ୍ରାକ୍।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ଜୁବିନ ନୌତିଆଲ, ଗୀତିକାର ରାଣା ସୋତଲ, ସଙ୍ଗୀତ ରୋହନ ପ୍ରୀତ ସିଂ।

ଶେଷ ହେଲା ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରତରଙ୍ଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ସୂର୍ଯ୍ୟମଣି ସାହୁ, ଗୀତିକାର ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ।

ଆପଣମାନେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଏହି ଗୀତଟି ଗାଇଛନ୍ତି ବିଳମ୍ବ କୁମ୍ଭାର, ଗୀତିକାର ପ୍ରେମରାଜ କୁମାର ପ୍ରଧାନ।

କାର୍ଯ୍ୟକ୍ରମରେ ଏଥର ଦ୍ୱୈତକଣ୍ଠରେ ଶୁଣନ୍ତୁ ଏହି ଗୀତଟି। ପାଣ୍ଡବ ଚନ୍ଦ୍ର ନାୟକଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ବୀରେନ୍ଦ୍ରନାଥ ନାଗ ଏବଂ ସନ୍ତୋଷ କୁମାର ତ୍ରିପାଠୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ଆଇଷ୍ଟାନୁ ଛଅଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଆଉ ନ୍ୟୁଜିଲାଣ୍ଡ ଗସ୍ତ ମୂଲ କରିଛନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱିପାକ୍ଷିକ ରଣନୈତିକ ବିଷୟ ଉପରେ କରିବେ ଆଲୋଚନା। ତିନିଟା ବିଧାନସଭା ଆସନ୍ତି ଉପନିର୍ବାଚନ ଲାଗି ବିଜ୍ଞପ୍ତି ଜାରି କରିଛନ୍ ନିର୍ବାଚନ କମିଶନ। ସେହି ତିନି ଆସନ ବିହାର, ଗୁଜରାଟ ଆଉ ମଧ୍ୟପ୍ରଦେଶ ରହିଛି। ବିଶିଷ୍ଟ ଚିନ୍ତାନାୟକ ଆଉ ଶିକ୍ଷାବିତ୍ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର 125ତମ ଜନ୍ମବାର୍ଷିକୀ ଅବସରରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ବାଚସ୍ପତି ଆଉ ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ଜନାଲେ ଶ୍ରଦ୍ଧାଞ୍ଜଳି। ନୂଆଦିଲ୍ଲୀର ସମବାୟ ମନ୍ତ୍ରଣାଳୟର 5 ନମ୍ବର ପ୍ରତିଷ୍ଠା ଦିବସ ସମାରୋହଟି ଯୋଗଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଆସାମର ଗୁଆହାଟୀର ଆଇଜ୍ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କର ଦୁଇଦିନିଆ ସମ୍ମିଳନୀ ହେଲା ମୂଲ। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଇଷ୍ଠାନ ହେବା ମୂଲ। ୟୁକ୍ରେନ୍ ଉପରେ ରୁଷ ତରଫୁ କ୍ଷେପଣାସ୍ତ୍ର ଆକ୍ରମଣ ଥି 10 ଜଣଙ୍କର ଜୀବନ ଯାଇଥିବା ବେଳେ 46 ଅଧିକା ଲୋକ ହୋଇଛନ୍ ଜଖମ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଆଉ ପ୍ରସ୍ତୁତି ସମୀକ୍ଷା କରିକରି ସମନ୍ୱୟ ରକ୍ଷା ଉପରେ ଜୋର୍ ଦେଲେ ମୁଖ୍ୟମନ୍ତ୍ରୀ। ସୁରକ୍ଷିତ ଆଉ ଶୃଙ୍ଖଳିତ ରଥଯାତ୍ରା ନେଇକରି ସବୁ ବ୍ୟବସ୍ଥା କରିବା ଲାଗି ଦେଲେ ନିର୍ଦ୍ଦେଶ। ଏ ବଛର ପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଅବସରରେ 300 ଅଧିକା ଖାସ୍ ଟ୍ରେନ୍ ଚଳାଚଳ କରବା। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଇ ଟ୍ରେନ୍ ଚଳାଚଳ କରବା, କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରାଜ୍ୟର ସରକାରୀ ଆଉ ଅନୁଦାନପ୍ରାପ୍ତ ବିଦ୍ୟାଳୟର 3-8 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ବଛରକ 4 ପରୀକ୍ଷା ଦେବାରକେ ପଡ଼ବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ଜାରି କରାଯାଇଛି ମାର୍ଗଦର୍ଶିକା। ଆଧୁନିକ, ସହନଶୀଳ ଆଉ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ଲାଗି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫୁ ଆଜି ସାରା ରାଜ୍ୟ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନତି 494 ବିକାଶମୂଳକ ପ୍ରକଳ୍ପର କରାଯିବା ଶୁଭାରମ୍ଭ। ଆଉ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅତି ପ୍ରବଳ ବର୍ଷା ହେବ ବୋଲି ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଆଉ କନ୍ଧମାଳ ଜିଲ୍ଲା ଲାଗି ଜାରି କରାଯାଇଛି ସତର୍କ ସୂଚନା। ଏଛିନ୍ ମୁଖ୍ୟ ଖବର ନ ଶେଷ ହେଲା, ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ 6:05।
0: ଆକାଶବାଣୀ ସମ୍ବଲପୁର ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣନ୍ତୁ, ପରିବେଷଣ କରିଛନ୍ତି ଗୋକୁଳାନନ୍ଦ ଭୋଇ ଏବଂ ସାଥୀ।

ବିଣା ଜଗତ ବ୍ୟାପିନୀ ବିଣା ପୁସ୍ତକ ଧାରିଣୀ ଅବଦାମ ଜାଡ଼ିଆନ୍ଧକାର ପ୍ରହାର ହସ୍ତେ ସ୍ଫଟିକମ୍ ମାଳିକାମ୍ ବିବଧାତ୍ରୀ ପଦ୍ମାସନେ ସ୍ୱସ୍ତିତାମ୍ ବନ୍ଦେତାମ୍ ପରମେଶ୍ୱରୀ ଭଗବତୀ ବୁଦ୍ଧି ପ୍ରଦାସାର ଭାଇମାନେ ଆସନ୍ ବିଷୟ ଧରି ଗତି କରିବା। ବିଷୟ ହଉଛି କୃଷ୍ଣ ଭକ୍ତି, ଲେଖିଲେ ମାଧବା ଚନ୍ଦ୍ର ମିଶ୍ର ଚୋଖିରାଓକୁ ଦେଇକି ଦ୍ୱାରକା କଟକ ବନ୍ଦନା।

ପଣ୍ଡିତେ ଏହି ଅବର୍ଣ୍ଣନୀୟ ଦ୍ୱାରକା କଟକରେ କୃଷ୍ଣ ତାଙ୍କର ସପରିବାର ସହିତ ଅଷ୍ଟପାଟବଂଶୀଙ୍କ ସହିତ ଆଜ୍ଞା ମନ ଆନନ୍ଦରେ ବିହାର କରୁଥିଲେ। ତେବେ ଅଷ୍ଟପାଟବଂଶୀ ହେଲେ କିଏ? ଭାଗବତରେ ଜଗନ୍ନାଥ ଦାସ କହନ୍ତି ରୁକ୍ମିଣୀ ସୈତ୍ୟ।

ହେ ସୂରିବର୍ଗେ, ରୁକ୍ମିଣୀ ଏଇ କୃଷ୍ଣଙ୍କର ପରଦାର ପ୍ରଶଂସା କଥା ଶୁଣି ତାଙ୍କର ମନରେ ଆଜ୍ଞା ବହୁତ ଦୁଃଖ ଯାଉଥିଲା। ସେ ଭାବିଲେ କ'ଣ ଭାବିଲେ, ସେଇ କାମ ଦେଲାକୁ ପଡ଼ିଛି, ଅନ୍ୟ ବୃତ୍ତିଟି ଧର।

ଆଜ୍ଞା ରୁକୁଣୀ ତେରେ ମନରେ ବିଚାର କଲି କଣ ବୋଲି କହୁଛନ୍ତି, ଯେଉଁ ଦ୍ରୌପଦୀର ପଞ୍ଚଭର୍ତ୍ତା ପୁଣି ଭିକ୍ଷାସୀ ବନଚାରୀ ଶବରି ଠାରୁ ହୀନ, ତାକୁ ତେଣେ ଗଗନରେ ଥୋଇଦେଲେ ଦ୍ରୌପଦୀ ଆମ୍ବ ଠାରୁ କେଉଁ ଗୁଣରେ ତେଣେ ବଡ଼ ହେବ? ଏହି ଆଜ୍ଞା ତେଣେ ରୁକୁଣୀଙ୍କର ହୃଦୟରେ ତେଣେ ଗର୍ବ ଅହଙ୍କାର ହିଂସା ଆଜ୍ଞା ତେଣେ ଜାତ ହୋଇଗଲା, ଆଉ କିଛି ତାଙ୍କୁ ଭଲ ଲାଗିଲା ନାହିଁ। ଭକ୍ତ ଚରଣ ଦାସ କହନ୍ତି ମଥୁରା ମଙ୍ଗଳରେ ଆଷାଢ଼ ଶୁକ୍ଳ ରାଓକୁ ଦେଇକି କ'ଣ ବୋଲି ଲେଖିଛନ୍ତି,

ରାଜା ରୁକୁଣୀଙ୍କ କିଛି ଭଲ ଲାଗିଲା ନାହିଁ। ଏଡ଼େ ବଡ଼ ରାଜଭବନ, ଏଡ଼େ ବଡ଼ ରାଜ ସମ୍ପଦ, ଦ୍ୱାରକା କଟକର ରାଜରାଣୀ ହୋଇକି ଆଜ୍ଞା ତାଙ୍କୁ ସବୁ ନିରସ ଜଣା। ଆମ ଗଙ୍ଗାଧର ମେହେର ଆଜ୍ଞା।

ରୁକ୍ମିଣୀଙ୍କୁ ଆଜ୍ଞା ଆଉ କିଛି ଭଲ ଲାଗିଲାନି, ତାଙ୍କ ହୃଦୟରେ ହିଂସା ଅହଙ୍କାର ଗର୍ବ ଆଜ୍ଞା ପୁରି ରହିଗଲା। କୃଷ୍ଣଙ୍କୁ ପଦୁଟିଏ ମଧ୍ୟ ଆଗ କଥା କହିଲେ ନାହିଁ, ନିରବ ହେଇକି ରହିଗଲେ। ଏହିପରି ଆଜ୍ଞା କେତେ ଦିନ ଯିବା ପରେ ଦିନ କରି ଆଜ୍ଞା ତେଣେ ସୁଭଦ୍ରା ସଙ୍ଗେ ଦ୍ରୌପଦୀ ଦ୍ୱାରକା କଟକୁ ଗମନ କଲେ। ସୁଭଦ୍ରା

ହଜୁରେ ଯେତେବେଳେ ଦ୍ୱାରକା କଟକ କୁ ଦ୍ରୌପଦୀ ଏବଂ ସୁଭଦ୍ରା ପ୍ରବେଶ କଲେ ସେଇ ସମୟରେ କୃଷ୍ଣଙ୍କର ପରିବାର ସହିତ ଅଷ୍ଟପାଠ ଏବଂ ସେ ଆନନ୍ଦିତ ହୋଇକି ତାଙ୍କର ଚତୁର୍ପାର୍ଶ୍ୱରେ ଘେରି ଯାଇ ଆଜ୍ଞା ତାଙ୍କୁ ସତ୍କାର କରିବା ପାଇଁ ଲାଗି ନୀତି ଶ୍ଳୋକରେ କବି କହନ୍ତି ଆତିଥ୍ୟେ ଦ୍ୱିଜ ପୂଜନମ୍ ପ୍ରତିଦିନ ମିଷ୍ଟାନ୍ନ ଦାନ ଗୃହେ ସାଧୁ ସଙ୍ଗମ ଉପାସନ ହରି କଥା ଧନ୍ୟ ଗୃହସ୍ଥାଶ୍ରମ ଦାସ ବାବୁ ଏଇଠାରେ ସେ ମାୟାମୟ କୃଷ୍ଣଙ୍କୁ ଲକ୍ଷ୍ୟ କରି ଦୀନକୃଷ୍ଣ ଦାସ ଶୋଷକଲ୍ଲରେ କହନ୍ତି କପଟି କୁଶଳୀ କାମ।

ହେ ଶ୍ରୋତା ମଣ୍ଡଳୀ, ସେଇ ମାୟାମୟ କୃଷ୍ଣାୟ ଭକ୍ତିର ପରୀକ୍ଷା କରିବା ପାଇଁ କି ହସ୍ତରେ ଗୋଟେ ଚୁତ ଫଳ ଧରିକି ଯେଉଁଠାରେ କି ଅଷ୍ଟପାହାଡ ବଂଶୀ ଦ୍ରୌପଦୀ ଅଛନ୍ତି ସେଇଠାରେ ପ୍ରବେଶ ହୋଇକି କହିଲେ କଣ ବୋଲି କହୁଛନ୍ତି ଭକ୍ତ।

ହଜୁରେ ଏଇ କୃଷ୍ଣଙ୍କର କଥା ଶୁଣି ଅଷ୍ଟପାଟ ବଂଶୀ ଆନନ୍ଦିତ ହୋଇକି ତାଙ୍କର ଚତୁର୍ପାଶ୍ୱରେ ଘେରି ଯାଇ ଆଜ୍ଞା ସମସ୍ତେ ସେ ଫଳକୁ ମତେ ଦିଅ ବୋଲିକି ଆଜ୍ଞା ସମସ୍ତେ ଗୋଳ ଖାଇଲେ। କୃଷ୍ଣ କହିଲେ ସଖୀ ତା ହବ ନାହିଁ, ଆମେ ଏତେ ଲୋକ ଅଛୁ ସମସ୍ତେ ଫଳକୁ ଆମେ ଭାଗ କରି ଖାଇବା। ତେଣେ ସେ ମାୟାମୟ କୃଷ୍ଣ କହିଲେ କ'ଣ?

অমূল্য পাট ফাড়ি বান্ধি সত্বর, দ্রৌপদী অষ্টপাহাট বংশীঙ্କ ରୀତି ଦେଖିକି ଆଜ୍ଞା କୃଷ୍ଣପାହକୁ ଦୌଡ଼ି ଯାଇକି ତାଙ୍କ ଅଙ୍ଗୁଷ୍ଠିକୁ ଧରିକି ଆଜ୍ଞା ମୁଖରେ ଲଗାଇକି ସବୁ ରୁଧିର ଚୋଷି ଦେଲେ, ଆଉ ଯେଉଁ ପିନ୍ଧିଥିଲେ ଅଷ୍ଟପାହାଟ ପାଟ ଶାଢ଼ୀ ଆଜ୍ଞା ସେଥିରୁ ଖଣ୍ଡେ ଫାଡ଼ି ଦେଇକି କୃଷ୍ଣଙ୍କ ଅଙ୍ଗୁଷ୍ଠିରେ ବାନ୍ଧିଦେଲେ। ତେବେ କୃଷ୍ଣ ଦ୍ରୌପଦୀ ଠାରେ ଆନନ୍ଦିତ ହେଲେ। ଏହି ସମୟରେ ଅଷ୍ଟପାହାଟ ବଂଶୀ ଆସି ଦେଖିଲେ ଦ୍ରୌପଦୀ ସବୁ ବ୍ୟଥା ତୁଟାଇ ଦେଇଛି ରେ, ଆଜ୍ଞା ତେଣେ ଲଜ୍ଜାରେ ଅଷ୍ଟପାହାଟ ବଂଶୀଙ୍କର ମୁଖଟେ ନତ ହୋଇଗଲା। ରୁକ୍ମିଣୀ ଯେଉଁ ଆଜ୍ଞା ହିଂସା ଅହଙ୍କାର ଗର୍ବ କରୁଥିଲେ ସେ ଗର୍ବରୁ ପର୍ବତ ତେଣେ ଚ୍ୟୁତ ହୋଇଗଲା।

ରହ ହେ ସୁଧୀ ବର୍ଗୀ, ରୁକୁଣୀ କହିଲେ ସଖୀ, ଏଇଥର ମୁଁ ସବୁ ବୁଝିଗଲି। ମୁଁ ଯାହାକୁ ପ୍ରେମାର୍ଥ ଚିନ୍ତାମଣି ବୋଲିକି ମୋ ଥାଏ ଧାରଣ କରିଥିଲି, ଆଜି ତତେ ସେ ଆଲୋକ କରିଦେଇକି ମୋତେ ଅନ୍ଧାରରେ ପକାଇଦେଲା। ଆଉ କ'ଣ ବୋଲିକି ରୁକୁଣୀ କହୁଛନ୍ତି, ଚନ୍ଦ୍ର।

0: ରୁକ୍ମିଣୀକୁ କହିଲେ ଦ୍ରୌପଦୀ ସଖୀରେ
1: ତୁମେ
0: ମୋତେ ଅଯଥାଠାରେ ପ୍ରଶଂସା କରିବାକୁ ପାଇକି ଯାଉଛ, ମୁଁ ତେଣେ ପ୍ରଶଂସାର ପାତ୍ର ନୁହେଁ, କିନ୍ତୁ ତୁମେ ପ୍ରଶଂସା କରିବାଟା ମଧ୍ୟ ଠିକ୍ ନୁହେଁ। ଆମର ଗଙ୍ଗାଧର ମେହେର କହନ୍ତି କୀଚକବଧ କାବ୍ୟରେ, ପ୍ରଶଂସ

ଦାସ ବାବୁ, ଏଇଠାରେ ଅଚ୍ୟୁତାନନ୍ଦ ଦାସ କହନ୍ତି ମାଲିକାରେ, କ'ଣ ବୋଲି ସେ କହୁଛନ୍ତି, କ'ଣ ବୋଲି ସେ ଲେଖିଲେ, କର ସଦ ଗୁରୁ।

ଲୋକଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ପାଲା, ପରିବେଷଣ କଲେ ଗୋକୁଳାନନ୍ଦ ଭୋଇ ଏବଂ ସାଥୀ। ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସର୍ବସାଧାରଣଙ୍କ ପାଇଁ ଏକ ସୂଚନା। ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ପର୍କରେ। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା ଜୁଲାଇ 9 ତାରିଖ ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହୀରାକୁଦ ବନ୍ଧମଣ୍ଡଳ ବୁର୍ଲା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

0: ପ୍ରାଚୀନ ମାନବ ନିକଟରେ ଗମନାଗମନର ସୁବିଧା ସୁଯୋଗ ସୃଷ୍ଟି କରିବାକୁ ଯାଇ ବିଜ୍ଞାନ ଉପହାର ଦେଇଥିଲା ଶଗଡ଼। ମାତ୍ର ଶଗଡ଼ ଯୁଗରୁ ଆଜିକାର ରକେଟ୍ ଯୁଗ ଯାଏଁ ବିଜ୍ଞାନର କୁହୁକ କରାମତି ହୋଇଛି ପ୍ରମାଣିତ।
1: ହଁ ଶ୍ରୋତା ବନ୍ଧୁ, ଆଧୁନିକ ଜୀବନରେ ଉତ୍ପାଦନ ଓ ଉପାର୍ଜନ ବୃଦ୍ଧି କ୍ଷେତ୍ରରେ ବିଜ୍ଞାନ ଗ୍ରହଣ କରିଛି ଏକ ଅସାମାନ୍ୟ ଭୂମିକା। ତାହେଲେ ଶ୍ରୋତା ବନ୍ଧୁ, ସେହି ବିଜ୍ଞାନକୁ ନେଇ ଆମର ଆଜିର କାର୍ଯ୍ୟକ୍ରମ ସନ୍ଧାନ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ପ୍ରୀତରଞ୍ଜନ ପଣ୍ଡା
0: ଏବଂ ମୁଁ ରୀନା ପାଣିଗ୍ରାହୀ। ଶ୍ରୋତା ବନ୍ଧୁ, ଆମ ଦେଶର ପୁରାଣ ପରମ୍ପରା ଓ ଧର୍ମଧାରାରେ ଜୀବିଦୟା ପ୍ରତିଷ୍ଠିତ। ଏ ବିଶ୍ୱରେ ନିତ୍ୟ ନିୟତ ଜନ୍ମ ନିଅନ୍ତି ଅଗଣିତ ଜୀବଜନ୍ତୁ, ଅସଂଖ୍ୟ ଜୀବଜନ୍ତୁ, କୀଟପତଙ୍ଗ, ପୁଣି କେତେ ଯେ ବୃକ୍ଷଲତାକୁ ଧରି ରଖିଛି ଆମର ଏ ଧରିତ୍ରୀ ମାତା। କ୍ଷୁଦ୍ରତପି କ୍ଷୁଦ୍ର କୀଟଠାରୁ ଶ୍ରେଷ୍ଠତମ ଜୀବମାନବ ପର୍ଯ୍ୟନ୍ତ ସବୁରି ଭିତରେ ଜୀବସତ୍ତା ବିଦ୍ୟମାନ। ପ୍ରକୃତିର ଏହି ଖୋଲା କ୍ଷେତ୍ରରେ ନୀତି ନୂଆ ନୂଆ କାର୍ଯ୍ୟ କରନ୍ତି ଏହି ଜୀବଗଣ। ସେମାନଙ୍କୁ ବିଧାତା ମଧ୍ୟ ବିଚିତ୍ର ନିୟମ ବନ୍ଧନରେ ବାନ୍ଧିଛନ୍ତି। ସବୁଠାରୁ ବିସ୍ମୟକର ବୋଧ ହୋଇଥାଏ ଜନପ୍ରାଣୀ କୀଟପତଙ୍ଗଙ୍କ ମଧ୍ୟରେ ରହିଥିବା ଖାଦ୍ୟ ଖାଦକ ସମ୍ବନ୍ଧ। ହେଲେ ଶ୍ରୋତାବନ୍ଧୁ, ସମୟର ବିବର୍ତ୍ତନ ଧାରା, ପ୍ରାକୃତିକ ପଟ ପରିବର୍ତ୍ତନ ଏବଂ ବନ୍ୟ ସମ୍ପଦର ହ୍ରାସ ଇତ୍ୟାଦି ବହୁବିଧ କାରଣରୁ ଆଜି ବିଶ୍ୱର ଅନେକ ପଶୁପକ୍ଷୀ ଅବଲୁପ୍ତ ହୋଇଯିବା ଗଭୀର ଦୁଃଖ ଓ ପରିତାପର ବିଷୟ ହୋଇଉଠିଛି।
1: ଶ୍ରୋତାବନ୍ଧୁ, ପ୍ରାୟ 146 ନିୟୁତ ବର୍ଷ ପୂର୍ବେ କ୍ରେଟାସିୟସ୍ ଯୁଗରେ

0: ବାରରୁ ସତେଇଶ ମିଟର ଲମ୍ବ ତୃଣଭୋଜୀ ଡାଇନୋସର ପୃଥିବୀରେ ବସବାସ କରୁଥିଲା। ପୃଥିବୀର ବିଭିନ୍ନ ସ୍ଥାନରେ ଡାଇନୋସର ଅଣ୍ଡା ମିଳିଥିଲା। ତେଣୁ ଏସବୁକୁ ଦୃଷ୍ଟିରେ ରଖି ବିଚାର କଲେ ଇନ୍ଦୋର ମଧ୍ୟ ଦିନେ ଡାଇନୋସରଙ୍କ ବାସସ୍ଥାନ ଥିଲା ବୋଲି ଜଣାପଡ଼େ। ହାତୀଦାନ୍ତ, ବାଘ ଓ ମୃଗଚର୍ମ, ଗଣ୍ଡାଚର୍ମ, ମୟୂର ପୁଚ୍ଛ, ମୃଗସିଂହ ଇତ୍ୟାଦି ପାଇବା ପାଇଁ କେତେକ ହିଂସ୍ର ଶିକାରୀ ପଶୁପକ୍ଷୀଙ୍କୁ ଶିକାର କରୁଛନ୍ତି, ଯାହାଫଳରେ ପ୍ରକୃତିର ଭାରସାମ୍ୟ ନଷ୍ଟ ହୋଇ ଯେଉଁ ସୁନ୍ଦର ଜୀବମାନେ ସେହି ଜଙ୍ଗଲ ଉପରେ ନିର୍ଭରଶୀଳ ସେମାନଙ୍କର ଆସ୍ତେ ଆସ୍ତେ ବିଲୋପ ଘଟୁଛି।
1: ତେବେ ଶ୍ରୋତା ବନ୍ଧୁ, ଏ ସମ୍ପର୍କରେ ଅଧିକ କିଛି ଜାଣିବା ପାଇଁ ଶୁଣିବା ଏକ ଆଲୋଚନା, ବିପନ୍ନ ପ୍ରାଣୀଙ୍କ ସୁରକ୍ଷା ଏକ ଜାତୀୟ କର୍ତ୍ତବ୍ୟ, ଆଲୋଚନା କରୁଛନ୍ତି ଈଶାନୀ ତ୍ରିପାଠୀ।
2: ପ୍ରଭାତର ପହିଲି ସୂର୍ଯ୍ୟକିରଣ ପଡ଼ୁଥିବା ସବୁଜ ଦୁବଘାସ ଉପରେ ଲାଲ ଲାଲ ସାଧବ ବୋହୁ ଆଉ ଦେଖାଯାଉ ନାହାନ୍ତି। ଘର ଚଟିଆମାନଙ୍କର ଚିଁ ଚିଁ ଶବ୍ଦ ବା ବିଲୁଆର ହୁକେ ହୋ ଶବ୍ଦ ଆଉ ଆମକୁ ଶୁଣିବାକୁ ମିଳୁନାହିଁ। ଗାଁର ବନ୍ଧକଟାରେ ପକ୍ଷୀଙ୍କ କାକଳି ଆଗଭଳି ଆଉ ମୁଖରିତ ହେଉନାହିଁ। ଶାଗୁଣା ବଂଶ ତ କେବେଠୁ ଲୋପ ପାଇଗଲାଣି। ଆହୁରି କେତେକ ଜୀବଜନ୍ତୁ ସମ୍ପୂର୍ଣ୍ଣ ଭାବରେ ବା ଗୋଟିଏ ଦୁଇଟି ଦଶନ୍ଧି ଭିତରେ ବା ଅତି ଶୀଘ୍ର ଲୋପ ପାଇଯିବେ ଏ ଧରାପୃଷ୍ଠରୁ। ଏମିତି ହେଉଛି କାହିଁକି? ଜୀବଜନ୍ତୁ ପକ୍ଷୀମାନଙ୍କର ଲୁପ୍ତ ହେବାର କାରଣ କ'ଣ? ଆସନ୍ତୁ ସେ ବିଷୟରେ କିଛି ଅନୁଧ୍ୟାନ କରିବା। ପୃଥିବୀ ପୃଷ୍ଠରେ ଜୈବମଣ୍ଡଳର ସୃଷ୍ଟି, ବିଭିନ୍ନ ପ୍ରକାରର ବୃକ୍ଷ, ଫଳ, ଫୁଲ ଏବଂ ପ୍ରାଣୀରେ ସୁସଜ୍ଜିତ ଆମର ଏହି ପୃଥିବୀ। ଉଦ୍ଭିଦ ଜଗତ ଓ ପ୍ରାଣୀ ଜଗତ ପରସ୍ପର ଉପରେ ନିର୍ଭରଶୀଳ। ମଣିଷ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଏମାନଙ୍କ ଉପରେ ନିର୍ଭର କରିଥାଏ। ଜନସଂଖ୍ୟା ବୃଦ୍ଧି, ଶିଳ୍ପର ବିକାଶ, ନଗରୀକରଣ, ବ୍ୟାପକ ଖଣିଜ ଖନନ, ନଦୀବନ୍ଧ ନିର୍ମାଣ, ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ, ରାସ୍ତା ନିର୍ମାଣ, ଜଳବାୟୁ ଦୂଷିତକରଣ, ତାପମାତ୍ରା ବୃଦ୍ଧି, ବୃଷ୍ଟି ବିରଳ, ବୃଷ୍ଟି ବହୁଳ, ଜୀବଜନ୍ତୁଙ୍କ ପାଇଁ ଆଶ୍ରୟସ୍ଥଳର ଅଭାବ, ଚାରଣ ଭୂଇଁର ଅଭାବ ଏବଂ ପଶୁପକ୍ଷୀଙ୍କ ଅବାଧ ଶିକାର ଫଳରେ ପ୍ରାକୃତିକ ପରିବେଶ, ପଶୁପକ୍ଷୀ ଏବଂ ବୃକ୍ଷଲତା ଏ ଜଗତରୁ ଧୀରେ ଧୀରେ ଲୋପ ପାଇଯାଉଛନ୍ତି। ବିନାଶ ଏକ ପ୍ରାକୃତିକ ପ୍ରକ୍ରିୟା। ଗୋଟିଏ ପ୍ରକାର ବା ଜାତିର ଜୀବଜଗତ ସମ୍ପୂର୍ଣ୍ଣ ମାତ୍ରାରେ ବିଲୋପ ହୋଇ ପୃଥିବୀରୁ ଅନ୍ତର୍ଧ୍ୟାନ ହୋଇଗଲେ ତାକୁ ଆମେ ମୃତ ବା ଲୁପ୍ତ ବୋଲି କହିଥାଉଁ। ଏମିତି ହେଲେ ପୁଣି ତାର ଉତ୍ପତ୍ତି ଅସମ୍ଭବ ହୋଇପଡ଼ିଥାଏ। ପକ୍ଷୀ ଓ ସ୍ତନ୍ୟପାୟୀ ଜୀବମାନେ ପ୍ରାୟ ବେଶୀ ସଂଖ୍ୟାରେ ଲୁପ୍ତ ହୋଇଥାନ୍ତି। ଯେଉଁମାନେ ଏକ କ୍ଷୁଦ୍ର, ସୀମିତ, ଅଳ୍ପ ପରିସର ଭୌଗୋଳିକ ସୀମା ବା ଅଞ୍ଚଳରେ ବାସ କରନ୍ତି, ଯାହାଙ୍କର ସଂଖ୍ୟା ବହୁତ କମ୍ ଥାଏ, ଯାହାଙ୍କର ଶରୀର ଆକୃତି ବହୁତ ବେଶୀ ଥାଏ, ଯେଉଁମାନେ ଜଳବାୟୁ ଏବଂ ପାରିପାର୍ଶ୍ୱିକ ଦୃଷ୍ଟିକୋଣରୁ ଗୋଟିଏ ଜାଗାରେ ରହିବାକୁ ଭଲ ପାଆନ୍ତି ଏବଂ ଯେଉଁମାନଙ୍କୁ ଲୋକମାନେ ଶିକାର କରିବା ପାଇଁ କୁଣ୍ଠିତ ପ୍ରକାଶ କରନ୍ତି ନାହିଁ, ସେହି ଜୀବଜନ୍ତୁମାନେ ବେଶୀ ସଂଖ୍ୟାରେ ଲୁପ୍ତ ହୋଇଯାଇଥାନ୍ତି। ଜଙ୍ଗଲ ଧ୍ୱଂସରୁ ହେଉଛି ସମସ୍ୟା। ଲୋପ ପାଉଛନ୍ତି ବନ୍ୟଜନ୍ତୁ। ସବୁଠାରୁ ବେଶୀ ସଙ୍କଟଜନକ ଅବସ୍ଥାରେ ଅଛନ୍ତି ବାଘ, ସିଂହ, ହାତୀ, ଭାଲୁ, ଗଣ୍ଡାର, ଗରିଲା ଏବଂ ଗଧିଆ। ସ୍ତନ୍ୟପାୟୀ ପ୍ରାଣୀ ମଧ୍ୟରେ ଜଳହସ୍ତୀ, ଶୃଗାଳ, ହେଟା, ଲଙ୍ଗୁର, ଶାର୍ଦ୍ଦୁଳ, ବନ୍ୟ ମହିଷ, ଚମରୀ ଗାଈ, କୃଷ୍ଣସାର ମୃଗ, ବାରାସିଂହା ଏବଂ ଠେକୁଆ। ପକ୍ଷୀମାନଙ୍କ ମଧ୍ୟରେ ଚିଲ, ଛଞ୍ଚାଣ, ସାରସ, ମାଛରଙ୍କା, ମୟୂର, ତିତିଭ ଏବଂ କୁକୁଟ। ମାଛମାନଙ୍କ ମଧ୍ୟରେ ତିମି, ସାର୍କ ଏବଂ ଡଲଫିନ୍। ସରୀସୃପମାନଙ୍କ ମଧ୍ୟରେ କଇଁଛ, କୁମ୍ଭୀର, କଙ୍କଡ଼ା ଓ ଅହିରାଜ। ଏବଂ କୀଟପତଙ୍ଗମାନଙ୍କ ମଧ୍ୟରେ ରଙ୍ଗ ବେରଙ୍ଗ ପ୍ରଜାପତି, ଭ୍ରମର, ମହୁମାଛି, ବିରୁଡ଼ି, ଗୋବର ପୋକ ଆଦି ଧୀରେ ଧୀରେ ଅସୁରକ୍ଷିତ ପରିସ୍ଥିତିରୁ ବିରଳ ଏବଂ ବିରଳରୁ ସଙ୍କଟମୟ ପରିସ୍ଥିତିକୁ ଗତି କରୁଛନ୍ତି। ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ଭେର ରିପୋର୍ଟ ଅନୁଯାୟୀ 2010 ମସିହାରେ 180 ପ୍ରଜାତିର ବନ୍ୟପ୍ରାଣୀ ବିଲୁପ୍ତ ଅବସ୍ଥାରେ ରହିଥିଲେ। ଏହି ସଂଖ୍ୟା 2012 443 ବୃଦ୍ଧି ପାଇଥିଲା। ବିଲୁପ୍ତ ପ୍ରାୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ସଂଖ୍ୟା 92 ବୃଦ୍ଧି ପାଇଛି। ସେହିପରି ବିଲୁପ୍ତ ପ୍ରାୟ ପକ୍ଷୀଙ୍କ ସଂଖ୍ୟା 57 ବୃଦ୍ଧି ପାଇ 129 ପହଞ୍ଚିଛି।

ଜଙ୍ଗଲ ସହିତ ପ୍ରାକୃତିକ ଜଳସ୍ରୋତର ମଧ୍ୟ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। ଜଳଜୀବମାନେ ସଙ୍କଟରେ ପଡ଼ିଲେଣି। ଭାରତୀୟ ପ୍ରାଣୀ ବିଜ୍ଞାନ ବିଭାଗର ରିପୋର୍ଟ ମୁତାବକ 2010ରେ 22ଟି ପ୍ରଜାତିର ଜଳଜୀବ ବିଲୁପ୍ତ ଅବସ୍ଥାରେ ରହିଥିଲେ। ଏହି ସଂଖ୍ୟା 2012ରେ 92ରେ ପହଞ୍ଚିଥିଲା। ପ୍ରଦୂଷିତ ଜଳ ଯୋଗୁଁ ଜଳଜୀବମାନେ ପ୍ରାଣ ହରାଉଛନ୍ତି। ସାମୁଦ୍ରିକ ତୈଳ ଖଣିରୁ ନିର୍ଗତ ତେଲ ସମୁଦ୍ର ଶଯ୍ୟାରେ ଭାସି ରହିବା, ସାମୁଦ୍ରିକ ପ୍ରବାଳ ଜୀବ ବହୁବିଧ ମାଛ ଓ ବେଙ୍ଗଙ୍କ ପାଇଁ କାଳ ହୋଇଛି। ଅରଣ୍ୟ, ତୃଣଭୂମି, ନଦୀ, ସମୁଦ୍ର ଓ ଜଳାଶ୍ରୟଗୁଡ଼ିକ ଆମ ପ୍ରାକୃତିକ ପରିବେଶ ଓ ପରିସଂସ୍ଥାର ବିଶିଷ୍ଟ ଅଙ୍ଗ। ଏଗୁଡ଼ିକ ହେଉଛି ବିଭିନ୍ନ ପଶୁପକ୍ଷୀ, ସରୀସୃପ ଓ ଜଳଚର ଜୀବମାନଙ୍କର ନିର୍ଭୟ ଓ ମୁକ୍ତ ବାସସ୍ଥାନ। କିନ୍ତୁ ବହୁବିଧ କାରଣରୁ ଏହି ପଶୁପକ୍ଷୀ ଏବେ ବିଲୁପ୍ତି ମୁହାଁ ହୋଇଛନ୍ତି ଏବଂ ଏମାନଙ୍କ ସଂଖ୍ୟା ଆଶାତୀତ ଭାବେ କମିବାରେ ଲାଗିଛି। ବିଲୁପ୍ତିର ଦ୍ୱାର ଦେଶରୁ ବିପନ୍ନ ପ୍ରାଣୀକୁ ସୁରକ୍ଷା ପ୍ରଦାନ କରିବା ଏବଂ ସମ୍ଭଳ ବିଲୁପ୍ତିରୁ ସେମାନଙ୍କୁ ପୁନଃ ଉଦ୍ଧାର କରିବା ଆମ ସମସ୍ତଙ୍କର ଏକ ଜାତୀୟ କର୍ତ୍ତବ୍ୟ। କାହିଁକିନା ବଣ ଜଙ୍ଗଲ ସୃଷ୍ଟି ଓ ସ୍ଥିତି ନିମନ୍ତେ ଏବଂ ପରିବେଶ ସୁରକ୍ଷା ନିମନ୍ତେ ଜୈବ ବିବିଧତାର ଆବଶ୍ୟକତା ବହୁତ ବେଶୀ। ସେଥିପାଇଁ ବର୍ତ୍ତମାନ ଆସନ୍ତୁ ଜାଣିବା ବିପନ୍ନ ପ୍ରାଣୀକୁ ଆମେ କିଭଳି ଭାବରେ ସୁରକ୍ଷା ପ୍ରଦାନ କରିପାରିବା। ବିରଳ ପ୍ରାଣୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଭାରତ ସରକାର ପ୍ରଥମେ ପ୍ରଣୀତ କରିଛନ୍ତି ଜାତୀୟ ଅରଣ୍ୟ ନୀତି 1952। ବୃକ୍ଷରୋପଣ କରି ନୂତନ ଅରଣ୍ୟ ସୃଷ୍ଟି କରାଯିବା ଏହି ନୀତିର ଆଭିମୁଖ୍ୟ। ବନ୍ୟପ୍ରାଣୀଗୁଡ଼ିକର ସଂରକ୍ଷଣ ପାଇଁ ସରକାର ତଥା ଜନସାଧାରଣ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଭାରତ ସରକାର 1972ରେ ବନ୍ୟପ୍ରାଣୀ ସଂରକ୍ଷଣ ବୋର୍ଡ ଗଠନ କରିଛନ୍ତି। ଏହା ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳରେ ସଂରକ୍ଷିତ ଜୈବ ମଣ୍ଡଳ, ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ପକ୍ଷୀ ବିହାର ଇତ୍ୟାଦି ସ୍ଥାପନ କରାଯାଇଛି। ବିଲୁପ୍ତ ହୋଇ ଯାଉଥିବା ବନ୍ୟପ୍ରାଣୀଙ୍କର ପ୍ରଜାତିଗୁଡ଼ିକୁ ସଂରକ୍ଷଣ ନିମିତ୍ତ ଦିଗ୍ଦର୍ଶନ ଦେବା ପାଇଁ ଭାରତୀୟ ବନ୍ୟପ୍ରାଣୀ ପରିଷଦ ଗଠନ ଏବଂ ଦୁର୍ଲଭ ଓ ନିଶେଷ ହୋଇ ଯାଉଥିବା ପ୍ରଜାତିଗୁଡ଼ିକର ବ୍ୟବସାୟିକ କେନ୍ଦ୍ର ବନ୍ଦ କରିବା ପାଇଁ ବନ୍ୟପ୍ରାଣୀ ସୁରକ୍ଷା ନିୟମ ପ୍ରଣୟନ କରାଯାଇଛି। କେବଳ ଗବେଷଣା ପାଇଁ 2002ରେ ଦି ବାୟୋଲୋଜିକାଲ ଡାଇଭର୍ସିଟି ଆକ୍ଟ ପ୍ରଣୀତ ହୋଇଛି। ଭାରତରେ ବର୍ତ୍ତମାନ ସମୁଦାୟ 12 ସଂରକ୍ଷିତ ଜୈବ ମଣ୍ଡଳ, 99 ଜାତୀୟ ଉଦ୍ୟାନ, 490 ଅଭୟାରଣ୍ୟ, 27 ବ୍ୟାଘ୍ର ପ୍ରକଳ୍ପ, 1 ହରିଣ ପ୍ରକଳ୍ପ, 1 ସିଂହ ପ୍ରକଳ୍ପ, 1 କସ୍ତୁରୀ ମୃଗ ପ୍ରକଳ୍ପ, ମଗରା ପ୍ରଜନନ ପ୍ରକଳ୍ପ ତଥା ହସ୍ତୀ ପ୍ରକଳ୍ପ ଇତ୍ୟାଦି ସ୍ଥାପିତ ହୋଇଛି। ପ୍ରାଣୀ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ସୁରକ୍ଷିତ ନିଷେଧାଞ୍ଚଳ ସୃଷ୍ଟି କରି ପାରିପାର୍ଶ୍ୱିକ ସେବା ପରିପୋଷଣ, ବୈଜ୍ଞାନିକ ଗବେଷଣା, ପ୍ରାକୃତିକ ମାନବଜାୟ, ପର୍ଯ୍ୟଟନ କେନ୍ଦ୍ର ସୃଷ୍ଟି ତଥା ସେସବୁକୁ ଶିକ୍ଷା ଉପଯୋଗୀ କରାଯାଇଛି। ଭବିଷ୍ୟତ ବ୍ୟବହାର ପାଇଁ ପ୍ରାକୃତିକ ସଂରକ୍ଷଣ, ପ୍ରାକୃତିକ ସ୍ମାରକ ଏବଂ ଜନ୍ତୁମାନଙ୍କ ସ୍ୱାଭାବିକ ଆବାସ ବା ବାସସ୍ଥାନ ମଧ୍ୟ ଠିକ୍ ଭାବରେ କରାଯାଇଛି। ବିଲୁପ୍ତ ପ୍ରାଣୀଙ୍କ ବଂଶ ବିସ୍ତାର ପାଇଁ ଗବେଷଣା କେନ୍ଦ୍ର ଖୋଲାଯାଇ IVF ବା ଇନ୍ଭିଟ୍ରୋ ଫର୍ଟିଲାଇଜେସନ୍, EEL ବା ଏମ୍ବ୍ରିଓ ଇଞ୍ଜିନିୟରିଂ ଲାବୋରେଟରୀ, EE ବା ଇଲେକ୍ଟ୍ରୋ ଇଜାକୁଲେସନ୍, IUI ବା ଇଣ୍ଟ୍ରାୟୁଟେରାଇନ୍ ଇନ୍ସେମିନେସନ୍, ZIFTT ବା ଗ୍ୟାମେଟ୍ ଇଣ୍ଟ୍ରାଫେଲୋପିଆନ୍ ଟ୍ୟୁବ୍ ଟ୍ରାନ୍ସଫର୍ ଏବଂ GIFTT ବା ଗ୍ୟାମେଟ୍ ଇଣ୍ଟ୍ରାଫେଲୋପିଆନ୍ ଟ୍ୟୁବ୍ ଟ୍ରାନ୍ସଫର୍ ଏବଂ ZIFTT ବା ଜାଇଗୋଟ୍ ଇଣ୍ଟ୍ରାଫେଲୋପିଆନ୍ ଟ୍ୟୁବ୍ ଟ୍ରାନ୍ସଫର୍ର ସୁବିଧା ପ୍ରଦାନ କରାଯାଇପାରୁଛି। ସରକାରଙ୍କ ଦ୍ୱାରା ଦି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ, ଦି ୱାଇଲ୍ଡ ବାର୍ଡ଼ସ୍ ଆଣ୍ଡ ଆନିମଲ୍ସ ପ୍ରୋଟେକ୍ସନ୍ ଆକ୍ଟ ତଥା ଅଲ୍ ଇଣ୍ଡିଆ ଏଲିଫେଣ୍ଟ ପ୍ରିଜର୍ଭେସନ୍ ଆକ୍ଟ ମାଧ୍ୟମରେ ପକ୍ଷୀ ଏବଂ ବନ୍ୟଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ କରାଯାଇପାରୁଛି। ବମ୍ବେ ନ୍ୟାସନାଲ୍ ହିଷ୍ଟ୍ରୀ ସୋସାଇଟି, ୱାଇଲ୍ଡ ଲାଇଫ୍ ପ୍ରିଜର୍ଭେସନ୍ ସୋସାଇଟି ଅଫ୍ ଇଣ୍ଡିଆ ତଥା ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର୍ ଭଳି ବେସରକାରୀ ସଂସ୍ଥା ମାଧ୍ୟମରେ ସୁରକ୍ଷା ପ୍ରଦାନ ଏବଂ ସଂରକ୍ଷଣ ବ୍ୟବସ୍ଥାନ କରାଯାଇଛି। ଆନ୍ତର୍ଜାତୀୟ ସ୍ତରରେ ଭାରତ ବର୍ତ୍ତମାନ ବିରଳ ପ୍ରଜାତିର ଉଦ୍ଭିଦ ତଥା ପ୍ରାଣୀମାନଙ୍କ ପାଇଁ ହେଉଥିବା ଆନ୍ତର୍ଜାତୀୟ ବାଣିଜ୍ୟ ଚକ୍ର ଯଥା ସାଇଟ୍ସ ବା କନଭେନ୍ସନ୍

0: ବାର୍ତ୍ତାଳାପ କରି ହସନ୍ତୁ। ଖାଦ୍ୟକୁ ଖାଇଲା ବେଳେ ଆନନ୍ଦ ମନରେ ଖାଆନ୍ତୁ। ବିଶେଷଜ୍ଞଙ୍କ ମତରେ ଖାଦ୍ୟର ପ୍ରଭାବ ଶରୀରର ଅନେକାଂଶରେ ପକାଏ। ଯୋଗ ବ୍ୟାୟାମ କରିବାକୁ ସମୟ ନ ପାଇଲେ ଦୈନିକ 10 ମିନିଟ୍ ନିଜ ଘରେ ଚାଲନ୍ତୁ। ଦୈନିକ 7 ଘଣ୍ଟା ସମୟ ଶୋଇବାରେ ହେଳା କରନ୍ତୁ ନାହିଁ। ନିଦ ଆସୁଥିବା ସମୟରେ କମ୍ପ୍ୟୁଟର ବ୍ୟବହାର ନକରି ଶୋଇବା ଉଚିତ। ଜାପାନର ବିଶେଷଜ୍ଞ ପ୍ରକାଶ କରିଛନ୍ତି ଯେ 2012 ମସିହାରେ ସେଠାରେ 300 ଯୁବପିଢ଼ିଙ୍କ ମୃତ୍ୟୁର କାରଣ ନିଦ୍ରାହୀନତା ଥିଲା। ଏବଂ ଖାଦ୍ୟପେୟ ଉପରେ ସ୍ୱତନ୍ତ୍ର ଭାବରେ ଧ୍ୟାନ ଦିଅନ୍ତୁ।
1: ଶ୍ରୋତାବନ୍ଧୁ, ମାର୍କିନ ନୌସେନାର ଯନ୍ତ୍ରୀମାନେ ସ୍ୱୟଂଚାଳିତ ଉପକରଣମାନ ଖଞ୍ଜି ଏକ ଅଭିନବ ମାଛ ତିଆରି କରିଛନ୍ତି। 5 ଫୁଟ ଲମ୍ବ ଏବଂ 45 କିଲୋଗ୍ରାମ ଓଜନ କୃତ୍ରିମ ମାଛଟିକୁ ରୋବୋଟୋନା ଭାବେ ନାମିତ କରାଯାଇଛି। ଜଳପଥରେ ଅନୁପ୍ରବେଶକାରୀ ଶତ୍ରୁପକ୍ଷଙ୍କୁ ଠାବ କରିବା ସହ ଜାହାଜ ଯାଞ୍ଚ ଓ ପାଣି ତଳେ ବିସ୍ଫୋରକ ସାମଗ୍ରୀ ସନ୍ଧାନ କରିବା ଏହାର ମୁଖ୍ୟ କାର୍ଯ୍ୟ। ପୂର୍ବ ନିର୍ଦ୍ଧାରିତ ଖବର ମଧ୍ୟ ଦେବାକୁ ସେ ସକ୍ଷମ।
0: ନିକଟ ଭବିଷ୍ୟତରେ ବିଶ୍ୱର ଯେକୌଣସି ସ୍ଥାନରୁ ବାହାରି ଯେକୌଣସି ସ୍ଥାନରେ ମାତ୍ର 4 ଘଣ୍ଟାରେ ପହଞ୍ଚି ହେବ। ନିହାତି ଅବିଶ୍ୱସନୀୟ ମନେ ହେଉଥିଲେ ହେଁ ଏହା ସମ୍ଭବ ହେବାକୁ ଯାଉଛି। ବ୍ରିଟିଶ ବିମାନ ନିର୍ମାଣକାରୀ ସଂସ୍ଥା ରିଆକ୍ସନ୍ ଇଞ୍ଜିନ୍ ଏଭଳି ଏକ ଅଭିନବ ବିମାନ ବିକଶିତ କରିବାରେ ଲାଗିଛନ୍ତି। ସ୍ୱତନ୍ତ୍ର ଭାବେ ନିର୍ମିତ ଏହି ବିମାନରେ 300 ଯାତ୍ରୀ ବସିପାରିବେ। ଏହାକୁ ସ୍କାଇଲିନ୍ ଭାବେ ନାମିତ କରାଯାଇଛି। 276 ଫୁଟ ଲମ୍ବ ବିଶିଷ୍ଟ ଗୋଟିଏ ସ୍କାଇଲିନ୍ ବିମାନର ମୂଲ୍ୟ ଭାରତୀୟ ମୁଦ୍ରାରେ 6,600 କୋଟି ଟଙ୍କାରୁ ଅଧିକ ହେବ। ଏହି ବିମାନର ପରୀକ୍ଷାମୂଳକ ଉଡ଼ାଣ ଆରମ୍ଭ ହେବ ନିକଟ ଭବିଷ୍ୟତରେ।

ତେବେ ଶ୍ରୋତା ବନ୍ଧୁ, ସମୟ ତ ହୋଇଯାଇଛି, କାର୍ଯ୍ୟକ୍ରମଟି କିପରି ଲାଗିଲା ଚିଠି ଖଣ୍ଡେ ମାଧ୍ୟମରେ ନିଶ୍ଚୟ ଜଣାଇବେ। ତେବେ ଆମକୁ ବିଦାୟ ଦିଅନ୍ତୁ। ନମସ୍କାର।

ଯୁବବାଣୀ କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧମଣ୍ଡଳ ବୁର୍ଲା ଜଣାଇଛନ୍ତି ଯେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9 ଜୁଲାଇ 2026 ସକାଳ 11:00 ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ସୂଚନା ଦିଆଯାଇଛି। ସୂଚନାଟି ଏତିକିରେ ଶେଷ ହେଲା।

0: ପଚିଶ ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ୍ SBIN 00005 9ରେ ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086107525 IFSC କୋଡ୍ SBIN 00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091ରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ କେତେକ ସୂଚନା। ଆଜି ସନ୍ଧ୍ୟା 6:30ରେ ଶୁଣିବେ ଯୁବଶକ୍ତି ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 7:25ରେ ଜିଲ୍ଲା ହାଲଚାଲ, 7:30ରେ କୃଷି ସଂସାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ୍ ନମ୍ବର କୃଷି ସଂସାର। ରାତି 8:02ରେ ସମ୍ବଲପୁରୀ ଗୀତ ଶୁଣିବେ, ଏଥିରେ ଶୁଣିବେ ଶତ୍ରୁଘ୍ନ ଲୁହା ମନସ୍ୱିନୀ ନାୟକଙ୍କ କଣ୍ଠରେ କେତୋଟି ସମ୍ବଲପୁରୀ ଗୀତ। ରାତି 8:15ରେ ଭକ୍ତି ସଙ୍ଗୀତ ଶୁଣିବେ, 8:30ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସୀତାରବାଦନ ଶୁଣିବେ, ପରିବେଷଣ କରିବେ ଓସ୍ତାଦ ସାହିଦ ପରଭେଜ। ରାତି 8:45ରେ ସମାଚାର ସନ୍ଧ୍ୟା, 9:00ରେ ନ୍ୟୁଜ୍ ଆଟ୍ 9, 9:15ରେ ସ୍ପଟଲାଇଟ୍ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଜି ରାତି 10:02ରେ ଶୁଣିବେ ନାଟକ ଶିକାରୀ, ରଚନା ନିବେଦିତା ଜେନା, ପ୍ରଯୋଜନା ରଣଦୀପ କୁମାର ପ୍ରଧାନ। ରାତି 10:30ରେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ ଲୋକ ସଙ୍ଗୀତ। ଗୀତଗୁଡ଼ିକରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱାମ୍ଭର ସାବତ। ଶୁଣନ୍ତୁ କାର୍ଯ୍ୟକ୍ରମ ପ୍ରଥମ ଗୀତ, ଦ୍ୱୈତକଣ୍ଠରେ ଗାଇଛନ୍ତି ସୁବାସ ଦାସ ଏବଂ ଗୀରା ମହାନ୍ତି, ଗୀତ ରଚନା ଶୀର୍ଷାନନ୍ଦ।

ବିଶ୍ୱମର ସାବନ୍ତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣୁଛନ୍ତି ଗୀତଟି ଓଡ଼ିଆ ଲଘୁ ସଙ୍ଗୀତ। ଶୁଣନ୍ତୁ କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ଶକ୍ତି ମିଶ୍ର, ଗୀତ ରଚନା ଅବନୀ ରଞ୍ଜନ।

ଦ୍ୱୈତକଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ସୁବାଶିଷ ଏବଂ ଶୈଳଭାମା, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

ବିଶ୍ୱମର ସାବତଙ୍କ ସଙ୍ଗୀତ ନିର୍ଦ୍ଦେଶନ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଶୁଣିଲି। ଶୁଣନ୍ତୁ ସର୍ବସାଧାରଣଙ୍କ ପାଇଁ ଏକ ସୂଚନା, ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ପର୍କରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଜଣାଇଛନ୍ତି, ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କୁ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9 ତାରିଖ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବଶକ୍ତି ପରେ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ। କାର୍ଯ୍ୟକ୍ରମ ରିଲି କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଯୁବକ ଯୁବତୀ ଭାରତରେ ବସବାସ କରୁଛନ୍ତି, ଏହା ଭାରତ ପାଇଁ ଏକ ଅମୂଲ୍ୟ ସମ୍ପଦ। କିନ୍ତୁ ଏହି ସୁଯୋଗ ସେତେବେଳେ ସଫଳ ହେବ ଯେତେବେଳେ ଆମର ଯୁବମାନେ ହେବେ ଶିକ୍ଷିତ, ଦକ୍ଷ, ସୁସ୍ଥ, ଉଦ୍ୟୋଗୀ ଓ ସାମାଜିକ ଦାୟିତ୍ୱବୋଧ ସମ୍ପନ୍ନ। ଆଜିର ଯୁବପିଢ଼ିଙ୍କ ସାମ୍ନାରେ ପାଞ୍ଚଟି ବଡ଼ ଦାୟିତ୍ୱ ରହିଛି। ପ୍ରଥମ, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ। କେବଳ ଡିଗ୍ରୀ ନୁହେଁ, ଡିଜିଟାଲ ସାକ୍ଷରତା, କୃତ୍ରିମ ବୁଦ୍ଧିମତା, ଗବେଷଣା, ନବସୃଜନ, ଉଦ୍ୟୋଗୀ ମନୋଭାବ ଓ ଜୀବନ କୌଶଳ ଭବିଷ୍ୟତର ସଫଳତାର ମୂଳ ଆଧାର। ଦ୍ୱିତୀୟ, ଦାୟିତ୍ୱପୂର୍ଣ୍ଣ ପରିବାର ଯୋଜନା ଓ ସ୍ୱାସ୍ଥ୍ୟ ସଚେତନତା। ଉପଯୁକ୍ତ ବୟସରେ ବିବାହ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପରିବାର ନିୟୋଜନ, ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ ଜ୍ଞାନ ଏକ ସୁସ୍ଥ ସମାଜର ଭିତ୍ତି। ତୃତୀୟ, ପରିବେଶ ସୁରକ୍ଷା। ଗୋଟିଏ ଗଛ ଲଗାଇବା, ପାଣି ସଞ୍ଚୟ କରିବା, ପ୍ଲାଷ୍ଟିକ ବ୍ୟବହାର କମାଇବା, ନବୀକରଣ ଯୋଗ୍ୟ ଶକ୍ତିକୁ ଗ୍ରହଣ କରିବା, ଏହି ଛୋଟ ପଦକ୍ଷେପ ଆଗାମୀ ପିଢ଼ି ପାଇଁ ବଡ଼ ଉପହାର। ଚତୁର୍ଥ, ଉଦ୍ୟୋଗୀ ମନୋଭାବ। ଚାକିରି ଖୋଜିବା ସହିତ ଚାକିରି ସୃଷ୍ଟି କରିବାର ସାହସ, ସୃଜନଶୀଳତା ଗଢି ଉଠିବା ଦରକାର। ଷ୍ଟାର୍ଟଅପ୍, କୃଷି ଭିତ୍ତିକ ଉଦ୍ୟମ, ସ୍ୱାସ୍ଥ୍ୟ ସେବା, ଡିଜିଟାଲ ପ୍ରଯୁକ୍ତି ଓ ସାମାଜିକ ଉଦ୍ୟମିତା ଆଗାମୀ ଦିନର ନୂତନ ଦିଗ। ପଞ୍ଚମ, ସାମାଜିକ ଦାୟିତ୍ୱ। ସ୍ୱଚ୍ଛତା, ରକ୍ତଦାନ, ଅଙ୍ଗଦାନ, ଶିକ୍ଷା ପ୍ରସାର, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେବା ହିଁ ଜଣେ ଦାୟିତ୍ୱବାନ ନାଗରିକର ପରିଚୟ। UNFPA ର 2025 ରିପୋର୍ଟ ଆମକୁ ଏକ ଗଭୀର ବାର୍ତ୍ତା ଦେଇଛି। ଆଜିର ଚ୍ୟାଲେଞ୍ଜ କେବଳ ଅଧିକ ଜନସଂଖ୍ୟା ନୁହେଁ, ବରଂ ପ୍ରତ୍ୟେକ ପରିବାରକୁ ସଚେତନ, ସ୍ୱାଧୀନ, ସମ୍ମାନଜନକ ଭାବରେ ନିଜ ପରିବାରର ଆକାର ସମ୍ପର୍କରେ ନିଷ୍ପତ୍ତି ନେବାର ସୁଯୋଗ ଦେବା। ଅର୍ଥାତ୍ ଜନସଂଖ୍ୟା ନୀତିର କେନ୍ଦ୍ରବିନ୍ଦୁ ହେବା ଉଚିତ ମାନବିକ ଅଧିକାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତାର ନିଷ୍ପତ୍ତି। ମହାତ୍ମା ଗାନ୍ଧୀଙ୍କ ଏକ ଅମର ବାଣୀ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ। ପୃଥିବୀର ସମସ୍ତଙ୍କର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ସମ୍ପଦ ଅଛି, କିନ୍ତୁ ଲୋଭ ପୂରଣ ପାଇଁ ନୁହେଁ। ଏହି ବାଣୀ ଆଜି ଜନସଂଖ୍ୟା ଓ ବିକାଶ ପରିପ୍ରେକ୍ଷୀରେ ଆହୁରି ଅର୍ଥପୂର୍ଣ୍ଣ ମନେ ହୁଏ। ଆସନ୍ତୁ ଆମେ ସମସ୍ତେ ମିଶି ଏପରି ଏକ ଭାରତ ଗଢିବା ଯେଉଁଠାରେ ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବ, ପ୍ରତ୍ୟେକ ମା ସୁସ୍ଥ ରହିବେ, ପ୍ରତ୍ୟେକ ଯୁବକ ଯୁବତୀ ଦକ୍ଷ ଓ ସ୍ୱାବଲମ୍ବୀ ହେବେ, ପ୍ରତ୍ୟେକ ପରିବାର ସଚେତନ ହେବେ ଏବଂ ପ୍ରତ୍ୟେକ ନାଗରିକ ଦେଶ ଗଠନରେ ସକ୍ରିୟ ଅବଦାନ ରଖିବେ। ମନେ ରଖନ୍ତୁ, ଜନସଂଖ୍ୟା ଆମର ସମସ୍ୟା ନୁହେଁ, ଯଦି ଆମେ ତାହାକୁ ଜ୍ଞାନ, ଦକ୍ଷତା, ସ୍ୱାସ୍ଥ୍ୟ, ମୂଲ୍ୟବୋଧ ଓ ସୁଯୋଗ ସହିତ ଯୋଡ଼ିପାରିବା, ସେହି ଜନସଂଖ୍ୟା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନେବା, ସଚେତନ ପରିବାର, ସଶକ୍ତ ଯୁବଶକ୍ତି, ସୁସ୍ଥ ସମାଜ ଓ ସମୃଦ୍ଧ ଭାରତ ଗଠନରେ ଆମେ ନିଜ ନିଜ ଭୂମିକା ସଫଳତାର ସହିତ ପାଳନ କରିବା। ମୋଟ ଉପରେ କହିବାକୁ ଗଲେ ଯୁବଶକ୍ତି ହିଁ ଜନସଂଖ୍ୟା ବହୁମାତ୍ରାରେ ବଢି ଚାଲିଛି ତା ଦେହରେ ଏକ ପ୍ରମୁଖ ଦାୟିତ୍ୱ ନେଇପାରିବେ, ଆଉ ତାଙ୍କର କର୍ତ୍ତବ୍ୟ ହେଉଛି ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟାକୁ ଭଲ ଭାବରେ ବୁଝି ତାକୁ ପ୍ରପର ଉପାୟରେ କେମିତି ନିୟନ୍ତ୍ରଣ କରିପାରିବେ, ଯାହାକି ଆମ ଭାରତର ବିକାଶ ଦିଗରେ ବହୁ ପରିମାଣରେ ସହାୟତା ଦେଇପାରିବ। ବିକଶିତ ଭାରତ 2047 ର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ପ୍ରତ୍ୟେକ ଯୁବକ ଯୁବତୀ ନିଜ ଭିତରେ ଥିବା ସମ୍ଭାବନାକୁ ଚିହ୍ନିବେ ଓ ନିଜର ପ୍ରତିଭାକୁ ରାଷ୍ଟ୍ର ଗଠନରେ ଉତ୍ସର୍ଗ କରିବେ। ମନେ ରଖନ୍ତୁ, ଆଜିର ସଚେତନ, ଶିକ୍ଷିତ, ଦକ୍ଷ ଓ ମୂଲ୍ୟବୋଧ ସମ୍ପନ୍ନ ଯୁବଶକ୍ତି ହିଁ ଆସନ୍ତାକାଲିର ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସଂକଳ୍ପ ନେବା, ସଚେତନ ଯୁବଶକ୍ତି, ସଶକ୍ତ ଭାରତ, ଦକ୍ଷ ଯୁବଶକ୍ତି, ବିକଶିତ ଭାରତ, ଦାୟିତ୍ୱବାନ ଯୁବଶକ୍ତି, ଆତ୍ମନିର୍ଭର ଭାରତ।

ଶୁଣୁଥିଲେ ଆଲୋଚନା ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ଯୁବପିଢ଼ିଙ୍କ ପାଇଁ ଆହ୍ୱାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ୍ ଡକ୍ଟର ଦୁର୍ଗାପ୍ରସାଦ ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଭଟ୍ଟରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଜଲ୍ଦି ତ ଚିନ୍ତା କର ରାଜୁ, ମୋବାଇଲ ଛାଡେ।
1: ଆରେ ଦିଦି, ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ କରୁଛି ଦିଦି।
0: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କ ର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ଵାରା ଟଙ୍କା ଠକେଇ କରିଥାନ୍ତି।
1: ତ ଠିକ ନମ୍ବର
0: ବ୍ୟାଙ୍କ ର ଅଫିସିଆଲ ୱେବସାଇଟ କିମ୍ବା କାର୍ଡ ରେ।
1: ତମେ ତ ବଞ୍ଚାଇ ଦେଲ ଦିଦି,
0: କାମରୁ ନୁହେଁ।
2: RBI କହେ,
3: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
4: कम प्रीमियम ज्यादा बोनस अपनों के लिए सबसे सही RBI इससे बेहतर कुछ नहीं।
5: अपने परिवार को दीजिए सुरक्षित जीवन रूरल पोस्ट लाइफ इंश्योरेंस RBI की लाइफ इंश्योरेंस पॉलिसीज के साथ। अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ, ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ପୂର୍ବରୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା, ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଟ୍ରେନ୍ ଚଳାଚଳ ଶୁଭାରମ୍ଭ ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି,
1: ଆଜି ଆମେ କହିଥିଲୁ 5 ବର୍ଷ ଭିତରେ 1,00,00,00,000 ପର୍ଯ୍ୟନ୍ତ ଇନ୍ଭେଷ୍ଟମେଣ୍ଟ ଆମେ ଆଣିବୁ। ଆଜି 2 ବର୍ଷ ସରିଲା, 97,000 crore rupees ଇନ୍ଭେଷ୍ଟମେଣ୍ଟ ର ମୋଦିଜୀ ଅଲରେଡି ଅପ୍ରୁଭାଲ ଦେଇସାରିଲେଣି।
0: ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ମଧ୍ୟ ଆଜି ଶୁଭାରମ୍ଭ ହୋଇଛି। ପୁରୀ ଷ୍ଟେସନ୍ଠାରେ ଶ୍ରୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ସପ୍ତାହକୁ 3 ଦିନ ଚଳାଚଳ କରିବ। ଏହି ନୂତନ ରେଳସେବା ଶ୍ରୀକ୍ଷେତ୍ର ପୁରୀ ଏବଂ ସାବର ଶ୍ରୀକ୍ଷେତ୍ର କୋରାପୁଟକୁ ସଂଯୋଗ କରି ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ। ଏହା ଯାତ୍ରୀଙ୍କ ପାଇଁ ସୁବିଧାଜନକ ଯାତ୍ରା ସହିତ ସେଠାକାର ଆର୍ଥିକ ଏବଂ ସାମାଜିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ପଶ୍ଚିମ ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ସୁରତ ସହ ଆମ ଓଡ଼ିଶାର ଭାବଗତ, ସାଂସ୍କୃତିକ, ଅର୍ଥନୈତିକ ସମ୍ପର୍କ ଅଛି। ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ବ୍ରହ୍ମପୁର ବାହାରି ପଶ୍ଚିମ ଓଡ଼ିଶା ଦେଇ ଗୁଜୁରାଟର ଉଧନା ପ୍ରତ୍ୟେକ ଦିନରେ ଅର୍ଥାତ୍ ସପ୍ତାହକୁ 7 ଦିନ ଆଉ 7 ଦିନ ସାରା ଏ ଟ୍ରେନ୍ ଚାଲିବ।
0: ଟ୍ରେନ୍ ଚଳାଚଳ ଆରମ୍ଭ ହେବା ଫଳରେ କୋରାପୁଟ କଫି ଏବଂ ସ୍ଥାନୀୟ ଉତ୍ପାଦ ପାଇଁ ବଜାର କ୍ଷେତ୍ର ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପୁରୀ ରେଳ ଷ୍ଟେସନ୍ର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ସେବକଙ୍କୁ ପରାମର୍ଶ ଦେଇଛନ୍ତି। ରଥଯାତ୍ରାରେ ସୁରକ୍ଷା, ଭିଡ଼ ପରିଚାଳନା, ସ୍ୱାସ୍ଥ୍ୟସେବା, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଏବଂ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଏବଂ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କୁ ନିରବଚ୍ଛିନ୍ନ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କରାଯାଇଥିବା ପ୍ରସ୍ତୁତି, ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବା ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର, ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଦାୟିତ୍ୱ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତିରିକ୍ତ 46 108 ଆମ୍ବୁଲାନ୍ସ ମୁତୟନ କରାଯିବ। ଶ୍ରୀମନ୍ଦିର ବେଢ଼ା ଭିତରେ ଟ୍ରାଫିକ୍ ସମସ୍ୟାର ସମାଧାନ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଆମ୍ବୁଲାନ୍ସ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ। ଭକ୍ତଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶୃଙ୍ଖଳିତ ଏବଂ ସଫଳତାର ସହ ସମ୍ପନ୍ନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀକୁ ପ୍ରତିବର୍ଷ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଧୁନିକ ନଗର ଭିତ୍ତିଭୂମିର ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୁରୀର ଦିଗବାରିଣୀଠାରେ ନିର୍ମାଣାଧୀନ ବହୁମୁଖୀ ଲେବୁଲ୍ କାର୍ ପାର୍କିଂ

0: ପ୍ରକଳ୍ପସ୍ଥଳ ପରିଦର୍ଶନ କରି ଶ୍ରୀ ହରିଚନ୍ଦନ ଆଜି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପାର୍କିଂ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହିତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଅଧିକ ସୁବିଧା ପାଇବା ପାଇଁ ପୁରୀର ନଗର ଉନ୍ନୟନ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଧୁନିକ ସହନଶୀଳ ଏବଂ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପୁରୀ ଜିଲ୍ଲା ଓସ୍ୱାନ ହଲ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଏବଂ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜ୍ୟରେ ଲଘୁଚାପଜନିତ ବର୍ଷା ଆସନ୍ତା 3 ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା 24 ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।
1: 24 ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି, କିମ୍ବା ପ୍ରବଳ ଅତିପ୍ରବଳ ବର୍ଷା ଗୋଟେ କିମ୍ବା 2 ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ। 7 ପାଇଁ ମୋର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଅନେକ ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି, କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ କିଛି କିଛି ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ରହିବ।
0: ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ଆଜି ସର୍ବାଧିକ 138.2 mm ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ଦୃଷ୍ଟିରେ ରଖି ଆସନ୍ତା ଗୁରୁବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 604.12 ଫୁଟ ରହିଥିଲା। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଆଜି ଅପରାହ୍ନ 5 ସୁଦ୍ଧା ଜଳସ୍ତର 18.17 ମିଟର ରହିଥିଲା। ବୈତରଣୀ ନଦୀରେ ଜଳବୃଦ୍ଧି ଯୋଗୁଁ ଧାମନଗର ବ୍ଲକ ଏବଂ ଭଣ୍ଡାରୀ ପୋଖରୀର 15 ଉର୍ଦ୍ଧ୍ୱ ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ଲଘୁଚାପ ବର୍ଷାରେ ଜିଲ୍ଲାର ବନ୍ତ, ବାସୁଦେବପୁର, ତିହିଡ଼ି ଏବଂ ଚାନ୍ଦବାଲି ଭଳି 7 ବ୍ଲକ ପ୍ରଭାବିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେପୁରୀ ଏବଂ ମାର୍ଫତଦାରଙ୍କ ନାମରେ ଥିବା ଜମିର ପଟ୍ଟା ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ପିପିଲି ତହସିଲରେ ମୋଟ 82 ଖାତରେ ଥିବା 77.2 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଏ ସମ୍ପର୍କିତ ଏକ ରିପୋର୍ଟ ପିପିଲି ତହସିଲଦାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଏକ ଛାତ୍ର ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜାତୀୟବାଦୀ ଚିନ୍ତାଧାରା ଏବଂ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଜୀବନ ଏବଂ ଆଦର୍ଶ ଆଗାମୀ ପିଢ଼ିକୁ ଦେଶପ୍ରେମ, ଏକତା ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ପଞ୍ଜିକୃତ 60 ଅଭିଯୋଗ ମଧ୍ୟରୁ 5 ସମାଧାନ ସହିତ ଅନ୍ୟ ସମସ୍ତ ଅଭିଯୋଗକୁ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପଞ୍ଜିକୃତ 188 ଅଭିଯୋଗ ମଧ୍ୟରୁ 93 ତତ୍କାଳ ସମାଧାନ କରାଯାଇଛି। ସମ୍ବଲପୁର ଧନକୌଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶିବିରରେ 37 ଆବେଦନ ଉପରେ ଶୁଣାଣି ହୋଇଛି। ଦେବଗଡ଼ ଅଭିଯୋଗ ଶୁଣାଣି ଶିବିରରେ 32 ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ପକ୍ଷରୁ ନୂଆପଡ଼ା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଚାରାରୋପଣ କରିବା ସହିତ ଏହାର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ ସମ୍ବାଦ ଶେଷ କଲା
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ସଠିକ୍ ଭୋଟର ତାଲିକା ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ। ମତଦାନ ତଥା ଆନୁଷଙ୍ଗିକ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ଏହାଦ୍ୱାରା ବଳବତ୍ତର ରହିଥାଏ। ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଏଥିରେ ସାମିଲ ନ ହୁଅନ୍ତି ଏହା ହେଉଛି ଏହି ସଂଶୋଧନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଦ୍ରୁତ ସହରୀକରଣ, ଶିକ୍ଷା ଏବଂ ଜୀବିକା ପାଇଁ ନାଗରିକଙ୍କ ସ୍ଥାନାନ୍ତରଣ ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇ ରହିଯିବା କାରଣରୁ ଅନେକ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଉଥିଲା। ଏହାକୁ ନେଇ ନିର୍ବାଚନ ସମୟରେ ବିଭିନ୍ନ ପ୍ରକାର ରାଜନୈତିକ ଅଭିଯୋଗ ଏବଂ ପ୍ରତି ଅଭିଯୋଗ ସୃଷ୍ଟି ହେଉଥିଲା। ଭାରତର ନିର୍ବାଚନ ଆୟୋଗ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ନେଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। 4 ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ପ୍ରାକ୍ ତଥ୍ୟ ସଂଗ୍ରହ ଏବଂ ପ୍ରଶିକ୍ଷଣ, ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ, ତୃତୀୟ ପର୍ଯ୍ୟାୟରେ ଚିଠା ଭୋଟର ତାଲିକା ପ୍ରକାଶନ ଓ ଏ ସଂକ୍ରାନ୍ତ ଆପତ୍ତି ଅଭିଯୋଗ ଉପରେ ବିଚାର ଏବଂ ଚତୁର୍ଥ ପର୍ଯ୍ୟାୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ। ଏହି ସଂଶୋଧନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ଲକ୍ଷ୍ୟ ନେଇ ପ୍ରଥମେ ନିର୍ବାଚନ ଅଧିକାରୀ ଏବଂ ବୁଥସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ। ଏହାପରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟା ଅନୁଷ୍ଠିତ ହୋଇଥାଏ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପରେ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥାନ୍ତି। ନୂଆ ଭୋଟରଙ୍କ ପାଇଁ ଫର୍ମ 6 ପୂରଣ କରିବାକୁ ଦିଆଯାଇଥାଏ। ଏହି ପ୍ରକ୍ରିୟା 30 ଧରି ଅନୁଷ୍ଠିତ ହୋଇଥାଏ। ଏହାପରେ ଚିଠା ଭୋଟର ତାଲିକା ପ୍ରକାଶନ ହୁଏ। ଏହି ତାଲିକା ଉପରେ କୌଣସି ପ୍ରକାର ଆପତ୍ତି ଅଭିଯୋଗ ରହିଥିଲେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡ଼ିଥାଏ। ଏହି ଆବେଦନଗୁଡ଼ିକ ଉପରେ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଥାଏ। ଏ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ଇତିମଧ୍ୟରେ ଦେଶରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିହାରରେ 7,42,00,000 ଭୋଟରଙ୍କୁ ନେଇ ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ଏବଂ ପ୍ରକାଶନ ହୋଇସାରିଛି। ସଂଶୋଧନ ଯୋଗୁଁ ଉତ୍ତରପ୍ରଦେଶରେ ପ୍ରାୟ 2,04,00,000 ଏବଂ ପଶ୍ଚିମବଙ୍ଗରେ 91,00,000 ଅଯୋଗ୍ୟ ଭୋଟର ବାଦ୍ ପଡ଼ିଛନ୍ତି। ଓଡ଼ିଶାକୁ ମିଶାଇ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରେ ପରିଗଣନା ଫର୍ମ ବଣ୍ଟନ, ତଥ୍ୟ ସଂଗ୍ରହ ଆଦି ଶେଷ ହେବା ପରେ ଚିଠା ଭୋଟର ତାଲିକା ଗତକାଲି ପ୍ରକାଶ ପାଇଛି। ଏଥିରେ ପାଖାପାଖି 20,14,000 ଭୋଟର ବାଦ୍ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାରେ 3,33,99,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଯୋଗ୍ୟ ଭୋଟର ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ, 1,53,65,83 ଜଣ ମହିଳା ଓ 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। 8,32,000 ମୃତ, 10,07,000 ସ୍ଥାନାନ୍ତରିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ କେତେକ କାରଣରୁ 14,000 ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି। ଆସନ୍ତା ମାସ 4 ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଏବଂ ଆପତ୍ତି ଅଭିଯୋଗଗୁଡ଼ିକ ଗ୍ରହଣ କରାଯିବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ମାସ 4 ସେପ୍ଟେମ୍ବର 2 ମଧ୍ୟରେ ଆପତ୍ତି ଅଭିଯୋଗଗୁଡ଼ିକ ଶୁଣାଣି ସହ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସେପ୍ଟେମ୍ବର ମାସ 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସ୍ୱଚ୍ଛ ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ 10 ବରିଷ୍ଠ IAS ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ମୂଳଦୁଆକୁ ସୁରକ୍ଷିତ ଏବଂ ସ୍ୱଚ୍ଛ ରଖିବା ପାଇଁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ।
3: ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।
4: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେଖଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସୂଚନା ପରେ।

ଗେଟ୍କୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫୁ ସତର୍କ ସୂଚନା ଜାରି କରାଇଛେ। ଗେଟ୍ ଖୋଲ୍ବାର ବେଲ୍କେ ମହାନଦୀ ଭିତରକେ ଯେନ୍ତା କେହି ନାଇଁ ଯିବେ ସେଥିର୍ଲାଗି ସତର୍କ କରାଇଛେ। ଜଲଭଣ୍ଡାରର ଜଳସ୍ତର ବଢ଼ିକରି 603.89 ଫୁଟ୍ ପହଞ୍ଚିଛେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗି କରିଥିବା ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣ୍ଡିନ ହୋଇଥିବା ଲଘୁଚାପ ଅବପତ୍ତି ବଦଳିବା ସହିତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଇକରି ସ୍ଥଳଭାଗ ପାର କରିଛେ। ବାଲେଶ୍ୱର ପାଶେ ଉତ୍ତର ଉପକୂଳ ଓଡ଼ିଶା ପାର କରିଥିବାର ଜଣାପଡ଼ିଛେ। ଆଇବା 24 ଘଣ୍ଟା ଭିତରେ ଏହି ଅବପାତ ଉତ୍ତର ଓଡ଼ିଶା ଆଉ ତାକେ ଲାଗି କରିଥିବା ଦକ୍ଷିଣ ଝାଡ଼ଖଣ୍ଡ ଆଉ ଉତ୍ତର ଛତିଶଗଡ଼ ଦେଇକରି ଯିବା ବୋଲି ଅନୁମାନ କରାଯାଇଛେ। ଏତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷା ଲାଗି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଆଜି ସମ୍ବଲପୁର ବରଗଡ଼ ସୁବର୍ଣ୍ଣପୁର ନୂଆପଡ଼ା ବଲାଙ୍ଗୀର ବୌଦ୍ଧ ଅନୁଗୁଳ ଆଉ କନ୍ଧମାଳ ଜିଲ୍ଲାନ ଅତି ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛେ। ଗଲା 24 ଘଣ୍ଟା ଭିତରେ ସୋନପୁରଠାରେ ସବୁନ ଅତ୍କା 328.4 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ମହାନଗର ନିଗମ ଇଲାକାନ 220 ମିଲିମିଟର ବର୍ଷା ରେକର୍ଡ କରାଯାଇଛେ। ବୌଦ୍ଧ ଜିଲ୍ଲାନ ଲଗାତାର ବର୍ଷା ଲାଗି ହରଭଙ୍ଗା ବ୍ଲକ ଗୁଣ୍ଡ୍ରିବିଡ଼ା ଗାଁନ ବୟଡ଼ ସ୍ଥିତି ଦେଖିବାର୍କେ ମିଳିଛେ। ମହାନଦୀ ତେଲ ସାଲୁଙ୍କି ଆଉ ବାଗ ନଦୀର ଜଳସ୍ତର ବଢ଼ବାର୍କେ ଲାଗିଛେ। ସୁବର୍ଣ୍ଣପୁର ଜିଲ୍ଲାରେ ଜବର ବର୍ଷା ହୋଇଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛେ। ମହାନଦୀ ଅଙ୍ଗ ତେଲ ସୁକ୍ତେଲ ନଦୀର ଜଳସ୍ତର ବଢ଼ିଛେ। ଖାସ୍ କରି ବୀରମହାରାଜପୁର ଉପଖଣ୍ଡର ଭୂତିଆପାଲିଠାରେ ରାସ୍ତା ଉପରେ ପାଣି ଯାଉଛେ। ଏଥିର୍ଲାଗି ଭିନ୍ ଭିନ୍ ଜାଗାନ ଯିବାର ଆସବାର ପ୍ରଭାବିତ ହୋଇଛେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପରିଚାଳନା ଆଉ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ବେଲ୍କେ 300 ଅୟତ୍କା ଖାସ୍ ଟ୍ରେନ୍ ଚଳାଚଳ ବାବଦେ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଉତ୍ତର ଓଡ଼ିଶା ଲାଗି ଆଉ ଗୋଟିଏ ନୂଆ ଟ୍ରେନ୍ର ଘୋଷଣା କଲେ ରେଳମନ୍ତ୍ରୀ। ସାରା ରାଜ୍ୟ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନତି 494 ବିକାଶମୂଳକ ପ୍ରକଳ୍ପର ହେଲା ଶୁଭାରମ୍ଭ। ଆଉ ହୀରାକୁଦ ଜଲଭଣ୍ଡାରୁ ଆଇବା 9 ତାରିଖ ଛଡ଼ାଯିବା ଏ ବଛର ପହିଲା ବୟଡ଼ ପାଇନ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: संस्कृति मूल्यबोध एवं परंपरार एकनिष्ठ प्रवक्ता आकाशवाणी
1: आकाशवाणी सम्बलपुर हीराकुद बंधर प्रथम बन्या जल निष्कासन संबंध में सर्वसाधारण सूचना शुणु हीराकुद जलभंडार उपरमुंड वर्षा जो क्रमगत भाव में जलभंडार जलस्तर वृद्धि पाउछि एतद्वारा हीराकुद बंध तलमुंड बसवास करुवा समस्त जनसाधारण अवगति निमंते जणाइ दिया जाउछि कि आसंता 9 तारीख सकाळ 11टा समय हीराकुद जलभंडार प्रथम बन्या जल निष्कासन होइबो एथिजों महानदी और तार शाखा नदी गुड़िकर जलस्तर वृद्धि पाइब तेणु नदी मध्य को प्रवेश और अन्य व्यवहार पर जनसाधारण सतर्कता अवलम्बन करने आवश्यक कौन दुर्घटना हीराकुद नदी बंध कर्तृपक्ष दायी रही ना बोली अतिरिक्त मुख्य जंत्री हीराकुद बंधमंडल बुर्ला जनई सूचना शेष है आकाशवाणी संबलपुर परवर्त कार्यक्रम ओडियारे संवाद रिली करछु आकाशवाणी कटकरु
2: आकाशवाणी संवाद पढ़ुछंती चंदन घोष मुख्य संवाद त्रिराष्ट्र गस्तर प्रथम पर्यायर आज इंडोनेशिया रे पहुंचिले प्रधानमंत्री 6 देशर राष्ट्रदूत आज निज निज परिचय पत्र प्रदान कले राष्ट्रपति को रेलवे क्षेत्र में समग्र देश को जोड़ा लगी स्वर्ण चतुर्भुज योजनार लक्ष्य रखिंट प्रधानमंत्री कहले रेलमंत्री आज पुरी और ब्रह्मपुर दुईट ट्रेन रहला शुभारंभ एवं फिफा विश्वकप टूर्णामेटर राउंड 16 रे आज राति पर्तुगाल स्पेन को भेटा बेले आसंता आमेरिका और बेल्जियम भितर हेब मुकाबला प्रधानमंत्री नरेंद्र मोदी 6 त्रिराष्ट्र गस्तर प्रथम पर्यायर आज इंडोनेशिया रे पहुंची राजधानी जाकर्ता विमान बंदर रे पहुंचा पर इंडोनेशिया राष्ट्रपति प्राबो और सुबियांतो श्री मोदी को स्वागत जनाइथिले अवसर रे इंडोनेशिया बासी एवं भारतीय संप्रदाय पक्षर उभय भारतीय और इंडोनेशिया पारंपरिक सांस्कृतिक कार्यक्रम माध्यम रे प्रधानमंत्री को भव्य स्वागत कर प्रधानमंत्री चतुर्थ इंडोनेशिया गस्त 2018 मे मासरे भारत इंडोनेशिया संपर्क को समन्वित रणनीतिक भागीदारी स्तर में पहुंचाइबा परे एहा श्री मोदी प्रथम द्विपक्षीय गस्त एहि गस्त अवसर में श्री मोदी इंडोनेशिया राष्ट्रपति सहित विभिन्न द्विपक्षीय प्रसंगे आलोचना करने सहित दुई देशर भागीदारी अग्रगति संपर्क में समीक्षा करेंगे प्रधानमंत्री श्री मोदी सांस्कृतिक और ऐतिहासिक सहर जोगकर्ता गस्त कर ब्रह्मानन मंदिर परिदर्शन करेंगे भारत इंडोनेशिया सहयोगरे सेठाकर संरक्षण कार्य करा जिवो एहा छडा जाकर्ताटारे श्री मोदी भारतीय संप्रदाय को संबोधित करिवार कार्यसूची रहिछि गस्त पूर्वरु प्रधानमंत्री कहिछन्ती इंडोनेशिया राष्ट्रपति प्राबो ओ सुबियांतों को आमंत्रण क्रमे से आजिठारु 8 तारिख पर्यंत इंडोनेशिया गस्त करुछन्ती 2018 मसियारे इंडोनेशिया गस्त कालरे उभय देश मध्ये रणनीतिक सहभागिता को आहुरी दृढ़ करिवा उद्देश्यरे से हे यात्रा करुछन्ती बोली श्री मोदी कहिछन्ती गस्तर द्वितीय पर्यायर आसंता 8 तारीख श्री मोदी तीन दिनिया गस्तर जाई मेलबोर्न रे पहुंचिबे ऑस्ट्रेलिया प्रधानमंत्री एंटोनी अल्बाजिन को सह श्री मोदी तृतीय भारत ऑस्ट्रेलिया वार्षिक शिखर सम्मेलन में अंशग्रहण करेंगे यह सम्मेलन में उभय देश मध्य गुरुत्वपूर्ण खनिज पदार्थ साइबर सुरक्षा निरंतर जोगाण श्रृंखला प्रजुक्ति विद्या आदि प्रसंग उपरे विस्तृत आलोचना करा जिवो एही गस्त समय रे प्रधानमंत्री मोदी भारत ऑस्ट्रेलिया मुख्य कार्यनिर्वाही अधिकारी मानक सम्मेलन रे अंशग्रहण करने सहित उभय देशर व्यावसायिक नेतृवृंद को संबोधन करिवे त्रिराष्ट्रीय गस्तर अंतिम पर्यायर आसंता 10 और 11 तारीख दुई दिन प्रधानमंत्री न्यूजीलैंड गस्त करिवे एही अवसर रे से तांको प्रतिपक्ष क्रिस्टोफर लक्सन को सहित द्विपाक्षिक संपर्क ने आलोचना करिवे गत 2 वर्ष मध्य दुई देश मध्य वाणिज्य प्रतिरक्षा समेत अन्यान्य क्षेत्र में होता अग्रगति संपर्क में उभय समीक्षा करार कार्यसूची रही गत 40 वर्ष मध्य यह भारतीय प्रधानमंत्री प्रथम न्यूजीलैंड गस्त हो राष्ट्रपति द्रौपदी मुर्मू आज 6 राष्ट्रर राष्ट्रदूत मानकर परिचयपत्र ग्रहण करिछन्ते एही राष्ट्रगुड़िक हैला मोजाम्बिक निकारागुआ सुरिनेम गावोनिस मंगोलिया एवं बहामास राष्ट्रपति भवन आयोजित एक स्वतंत्र समारोह रे एही सब देशर राष्ट्रदूत माने निज निजर परिचयपत्र राष्ट्रपति श्रीमती मुर्मू को प्रदान करिछन्ते वैषयिक ज्ञानकौशल भित्तिक तथा द्विभाषी मैनेजमेंट शिक्षा व्यवस्था ଗ୍ରାମୀଣ ଓ ସହରାଞ୍ଚଳ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରିବାରେ ସହାୟକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ଉଦୟପୁରସ୍ଥିତ ଆଇଆଇଏମ୍ର ଏକ ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ଗୋୟଲ କହିଛନ୍ତି, ପରିସ୍ଥିତି ନିର୍ବିଶେଷରେ ସମସ୍ତ ପ୍ରକାର ଶିକ୍ଷାର୍ଥୀ ଏଭଳି ଉନ୍ନତମାନର ଶିକ୍ଷା ବ୍ୟବସ୍ଥାର ଲାଭ ନେଇପାରିବେ। ଭାରତରେ ବର୍ତ୍ତମାନ ପ୍ରାୟ 100 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି। ନୂତନ ଶିକ୍ଷାନୀତି ଅନୁଯାୟୀ ଉନ୍ନତମାନର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ଗୋୟଲ ଡିଜିଟାଲ ମାଧ୍ୟମ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶିକ୍ଷାର ରୂପାନ୍ତରୀକରଣ ଦିଗରେ ବୈଷୟିକ ଜ୍ଞାନକୌଶଳ ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି, COVID-19 ମହାମାରୀ ଶିକ୍ଷା ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ସଂଯୋଗ ସ୍ଥାପନ କରିଛି। ବର୍ତ୍ତମାନର ଡିଜିଟାଲ ବିଶ୍ୱରେ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଦିଗରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ ବୋଲି ଶ୍ରୀ ଗୋୟଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ପୁରୀ ରେଳ ଷ୍ଟେସନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଆଜି ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ୍ ଓଡ଼ିଶାର ଅନେକ ଜିଲ୍ଲାକୁ ପୁରୀ ସହ ସଂଯୋଗ କରିପାରିବ। 2028 ମଧ୍ୟରେ ଓଡ଼ିଶାରେ 1,00,000 କୋଟି ଟଙ୍କା ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି 2024 ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଗତ 2 ବର୍ଷରେ 97,000 କୋଟି ଟଙ୍କା ବିନିଯୋଗ କରାଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହାଛଡ଼ା ଆଜି ବ୍ରହ୍ମପୁର ରେଳ ଷ୍ଟେସନଠାରେ ମଧ୍ୟ ଶ୍ରୀ ବୈଷ୍ଣବ ଓ ଶ୍ରୀ ମାଝୀ ମିଳିତ ଭାବେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷ କରି ଦେଶବ୍ୟାପୀ ଥିବା ବହୁବିଧ ଲଜିଷ୍ଟିକ୍ସ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ଏକ ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏହି ରୂପାନ୍ତରୀକରଣ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିକାର ବିଷୟବସ୍ତୁ ରହିଛି, ଡିଜିଟାଲ ଭାରତ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନାଗରିକଙ୍କର ସଶକ୍ତିକରଣ। ଏଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ ଏବଂ ପୂର୍ବତନ ଜାତୀୟ ସାଇବର ସୁରକ୍ଷା ସଂଯୋଜକ ଡକ୍ଟର ଗୁଲସନ ରାୟ ବିଶେଷଜ୍ଞ ରୂପେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିବେ। ଏଥିପାଇଁ ଶ୍ରୋତାମାନଙ୍କୁ 0111-2371-7117, 2331-4444, 2331-0481 ଏବଂ 2371-7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଲାଗି ଅନୁଷ୍ଠିତ 17 ଜାତୀୟ ଯୁବ ସଂସଦ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ କାଶ୍ମୀର ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ସମାରୋହରେ ଯୋଗଦେଇ କୃତି ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବେ। ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଓ ସଠିକ୍ ସମୟରେ ଅଭିଯୋଗଗୁଡ଼ିକର ସମାଧାନ କରିବାର ପ୍ରକ୍ରିୟା ମାଧ୍ୟମରେ ଦେଶବ୍ୟାପୀ ଶ୍ରମିକ କଲ୍ୟାଣ ବ୍ୟବସ୍ଥାକୁ ମୁଖ୍ୟ ଶ୍ରମ ଆୟୁକ୍ତ କେନ୍ଦ୍ରୀୟ ସଂଗଠନ ସଶକ୍ତ କରିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜବଲପୁର, ଭୁବନେଶ୍ୱର, ରାୟପୁର ଓ କାନପୁର ସମେତ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକମାନଙ୍କର ଅଧିକାରକୁ ଶ୍ରମ ନିୟମ ଅନୁଯାୟୀ ସୁରକ୍ଷିତ ରଖିବା ଦିଗରେ ସଂଗଠନ ନିଜର ପ୍ରତିବଦ୍ଧତା ଜାହିର କରିଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ଅଫ୍ 16 ଆଜିକାର ମ୍ୟାଚ୍ରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବ। ଆଜି ରାତିରେ ଏହି ମ୍ୟାଚ୍ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବ। ଏହି ରାଉଣ୍ଡର ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଇତିମଧ୍ୟରେ ଇଂଲଣ୍ଡ, ନରୱେ, ମୋରକୋ ଓ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 6 ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16 ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲ୍ଜିୟମ୍ ଭିତରେ ହେବ ମୁକାବିଲା। ସମ୍ବାଦ ଶେଷ।

0: ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ଆସନ୍ତା ଖରିଫ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଚାଷୀମାନଙ୍କ ସହ ଆଲୋଚନା କରି ଧାନ ନର୍ସରୀ ଓ ରୋଆ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଏଲ୍ ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି ଆପଦକାଳୀନ ଯୋଜନାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପ୍ରସ୍ତାବିତ ଆଦର୍ଶ ଫାର୍ମ ପାଇଁ ଚିହ୍ନଟ ଜମି ପରିଦର୍ଶନ କରି ସେ କହିଛନ୍ତି,
1: କେନ୍ଦୁଝରରେ ଯୋଉ କୃଷି ବିଭାଗର ଜାଗାଟା ଅଛି ସେଟାକୁ ଜିଲ୍ଲା ପ୍ରଶାସନ ଅନ୍ୟ କାର୍ଯ୍ୟ ପାଇଁ ସେମାନେ ଚାହୁଁଛନ୍ତି ସେଟାକୁ ନେବା ପାଇଁ, ତାର ଅଲ୍ଟରନେଟିଭ ଜାଗା ଆମକୁ ଯୋଗାଇ ଦେବା ପାଇଁ ଆମେ ଆଲୋଚନା କରିଥିଲୁ। ଯୋଉ ପର୍ପସ୍ ପାଇଁ ସେ ଚାହୁଁଛନ୍ତି ହାଇୱେଟା ସେ ମଝିରୁ ଆସିବ କିମ୍ବା ହାଉସିଂ କଲୋନୀ ହେବ, କଲେକ୍ଟ୍ରେଟ ଅଫିସ ପାଇଁ, ଏସ୍ପି ଅଫିସ ପାଇଁ ଆମେ ଦେବା ପାଇଁ ପ୍ରସ୍ତୁତ ହେଇଛୁ। ଜମି ବଦଳରେ ଜମି କୃଷି ବିଭାଗକୁ ମିଳିବା ଦରକାର ଏବଂ ସେ ନେଇକରି ଆମକୁ ଯୋଉ ଜାଗା ଦେଖେଇଛନ୍ତି ସେ ଜାଗାର ସଏଲ ଟେଷ୍ଟିଂ କରିଲା ପରେ ଆମକୁ ସେ ହସ୍ତାନ୍ତର କରିବେ ଏବଂ ସେଠି ଆମର ଇନଫ୍ରାଷ୍ଟ୍ରକ୍ଚର ଯାହା ବଢ଼େଇବା ଦରକାର ତାକୁ ଆଗାମୀ ଦିନରେ ଆମେ କରିବୁ।
0: ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ରାଇକଳା ସ୍ଥିତ ନିଜ ବାସଭବନରେ ଭୋଟର ତାଲିକା ସଂଶୋଧନ ପାଇଁ ପରିଗଣନା ଫର୍ମ ପୂରଣ କରିଥିଲେ। ବୁଥସ୍ତରୀୟ ଅଧିକାରୀଙ୍କଠାରୁ ସେ ଫର୍ମ ଗ୍ରହଣ କରିବା ବେଳେ ଜିଲ୍ଲାପାଳ ବିଶାଲ ସିଂ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା ଜୁଡ଼ିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। କେନ୍ଦୁଝର ଜିଲ୍ଲାର 182,000 ଅଧିକ ଚାଷୀଙ୍କ ଖାତାକୁ ପ୍ରାୟ 36,47,00,000 ଟଙ୍କା ଜମା ହୋଇଥିବାର ସୂଚନା ମିଳିଛି। ବନ୍ୟା ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଘସିପୁରା ବ୍ଲକର ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀରେ ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଉଦ୍ଧାରକାରୀ ଦଳ ବନ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିଥିଲେ। ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲ କଅଁଳେଇ ନୋଡାଲ ବିଦ୍ୟାଳୟ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ ଦେଶବ୍ୟାପୀ ମନୋନୀତ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବିଦ୍ୟାଳୟଟି 95.2% ନମ୍ବର ହାସଲ କରି ଓଡ଼ିଶାରେ ପଞ୍ଚମ ଓ ସର୍ବଭାରତୀୟ ସ୍ତରରେ 10ମ ସ୍ଥାନ ଅଧିକାର କରିଛି। ଏହି ସଫଳତାକୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିବାରର ସାମୂହିକ ପ୍ରୟାସର ଫଳ ବୋଲି କହିଛନ୍ତି। କେନ୍ଦୁଝରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ରକ୍ତକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ରକ୍ତଦାତା ଶିବିର ଆୟୋଜକ ଓ ପୃଷ୍ଠପୋଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିର ଓ ସଚେତନତା ରଥର ଶୁଭାରମ୍ଭ ମଧ୍ୟ ହୋଇଯାଇଛି। କେନ୍ଦୁଝରରେ ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନୁଯାୟୀ ପୂର୍ବରୁ କେନ୍ଦ୍ର ସରକାରଙ୍କ 5 କିଲୋଗ୍ରାମ ଚାଉଳ ସହ ଏବେ ରାଜ୍ୟ ସରକାର ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ କରିବେ, ଫଳରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସକୁ ମୋଟ 10 କିଲୋଗ୍ରାମ ଚାଉଳ ମାଗଣାରେ ପାଇବେ। କେନ୍ଦୁଝର ଜିଲ୍ଲାର ପ୍ରାୟ 15 ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।

ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେକୋଲୋ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଜଣାଇଛନ୍ତି, ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଛି।

ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9 ତାରିଖ ସକାଳ 11:00 ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧମଣ୍ଡଳ ବୁର୍ଲା ଜଣାଇଛନ୍ତି। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ କୃଷି ସଞ୍ଚାର କାର୍ଯ୍ୟକ୍ରମ।

0: ଡାଏଲ ନମ୍ବର କୃଷି ସଂସାରକେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ନମସ୍କାର। ମୁଇଁ ଉପସ୍ଥାପକ ବିଭୂତି ଭୂଷଣ ବିଶ୍ୱାଳ। ଆପଣମାନଙ୍କର ପାଖେ ତ ଆମର ନମ୍ବରମାନେ ଅଛେ, ହେଲେ ଆର୍ ଘାଇ କହିଦେଉଛୁଁ, ଆମର ନମ୍ବର ହେଲା 0663-24-11-240, ଆର୍ ଗୋଟେ ହେଲା 0663-24-11-231। ତ ବର୍ଷା ପାଇଁ ବି ହେଇ ବସିଲାନ, ଆମର ଫୋନ୍ ମାନେ ବି ଆସି ବସିଲାନ, ଆମେ ଫୋନ୍ଟେ ଆଗ ଉଠେଇଦେମା। ହ୍ୟାଲୋ ହ୍ୟାଲୋ ଜୁହାର ଆଜ୍ଞା, ଜୁହାର ନମସ୍କାର, କେନ୍ତା ଅଛନ୍? ମୁଇଁ ବି ବଢିଆ ଅଛେ ଆଜ୍ଞା। ଆପଣଙ୍କର ପରିଚୟଟା ଦେବେ?
1: ପରିଚୟ ନିଶ୍ଚିତ ଦେମା ଆଜ୍ଞା, ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପହଞ୍ଚି ବାଜା ବିଜେପୁର ଜିଲ୍ଲା ବରଗଡ଼।
0: ଓହୋ, ସୁବଲ ଆଜ୍ଞା, କେନ୍ତା ବର୍ଷା ବର୍ଷି ଭଲ ହଉଛେ? ତ
1: ବର୍ଷାର କଥା ନି କହୁନ, ବର୍ଷା ଯେତିକି ଇଟା ଇ ଚାର ପାଞ୍ଚ ଦିନ ଯେତିକି ବର୍ଷା ହେଲାନ ଆଜ୍ଞା, ଆଜି ତ ପୁରା
0: ଚାଲିଛି,
1: ସକାଳୁ ବର୍ଷା ଆରମ୍ଭ ହେଇଛି, ସନ୍ଧ୍ୟା ଏତେ ବେଳେ ଯାଏ ନାଇଁ ଛାଡ଼ବାର ଆଜ୍ଞା, ମଝିରେ ଟିକେ ଖାଲି ଛାଡ଼ିଥିଲା।
0: ହଁ, କେତେବେଳେ ଛାଡ଼ି ଯାଉଛେ? କାଲି ଆଡ଼ୁ ହଉଛେ ବି, ଲଗାତାର ତ ହଉଛେ, ଟିକେ ଛାଡ଼ି ଦଉଛେ, ଟିକେ ହଉଛେ, ଫେର ହଉଛେ, କମି ଯାଉଛେ, ବେଶୀ ହଉଛେ। ଚାଷ ବାସ କଥା କହୁନ।
1: ଚାଷ ବାସ କଥା ହେଲେ ଦେଖୁନ ଆଜ୍ଞା, ଚାଷ ବାସ ବେଲେ ଖଟି ପତ୍ରି ଯେତିକି ଆଜ୍ଞା ଧାନ ମାନେ ଆଗରୁ ଯିଏ ଯେନ୍ତା ବୁଣିଥିଲେ ଆଜ୍ଞା, ସେ ଧାନ ମାନେ ବାହାର ଉପରେ ଫ୍ୟାନ୍ ଏତେ ମାରି ଚାଲିଛି ଆଜ୍ଞା, ସବୁ ତ ପୁରା ଏକଦମ ଘେ ନଲିଆ କରି ନେଲାନ। ଆଉ ସାତ ଦିନ ଛଅ ଦିନ ସାତ ଦିନ ଆଠ ଦିନ ଟିକେ ବୁଡ଼ି ରହିଲା ପରେ ଫେର ଦେଖୁନ କେତେ ଦିନ ରହିବା ବେଲେ ଧାନ ମାନେ ଅଙ୍କରାବାଟା କଡା ହେଇଯିବ ଆଜ୍ଞା।
0: ଓହୋ, ତାର ମାନେ ଗଜା ନିହା ଆଖରେ
1: ଗଜା ଆଖିଲେ ଆଜ୍ଞା, ଦେଖୁନ ଯେନ୍ ଧାନ ଯାହାଟା ତ ଗଜା ହେଇଛେ କିଛି ମାତ୍ରା ରହିବା, ଯାହାଟା ଗଜା ନି ହୁଏ ଆଜ୍ଞା।
0: ଓହୋ,
1: କୁଲା ମୁଲା ଧାନ କିନି ଆଜ୍ଞା
0: କହି ଯିବନ? ହଁ, ଗଛ ବି ଟିକେ ଟିକେ ହେଇଗଲେ, ଦୁଇ ଚାରି ଦିନ ପାଣି ଥି ବୁଲିଲେ ବି ତାହାରୁ ପାଣି କମିଗଲେ ଚଳବା।
1: ହଁ,
0: ଇଟା ତ ଆମର ଚାଷୀ ମାନଙ୍କର ଆଏ। ପନିପରିବା ଟିକେ କରବେ?
1: ପନିପରିବା ଟିକେ ଅଛେ ଆଜ୍ଞା, କଙ୍କଡ଼ ଭେଣି ଆମର ଝୁଲେର କରି ବାରି ଆଣ ଅଛେ ଆଜ୍ଞା, ଦୁଇ ମନା ଲେଖା ଯେନ୍ ଖାଇବାର ଲାଗି।
0: ହଁ, ନାଇଁ ନାଇଁ, ହେଟା ତ କର୍ମା, ଠିକ୍ ଅଛେ ଆଜ୍ଞା। ଫୋନ୍ ମାନେ ବହୁତ ଅଛେ, ଫେର କଥା ଲାଗ୍ମା।
1: ବିଲକୁଲ କଥା ଲାଗ୍ମା।
0: ନମସ୍କାର ଆଜ୍ଞା।
1: ନମସ୍କାର ଆଜ୍ଞା।
0: ନମସ୍କାର। ହ୍ୟାଲୋ
2: ହ୍ୟାଲୋ ଆଜ୍ଞା, ନମସ୍କାର।
0: ନମସ୍କାର ନମସ୍କାର ଆଜ୍ଞା, ପରିଚୟଟା ଦେବେ ଆଜ୍ଞା? ଜୟ ସୀତାରାମ, କେନ୍ତା ଅଛନ୍ ଆଜ୍ଞା? ଆପଣଙ୍କର ଆଡ଼େ କେନ୍ତା ବର୍ଷା ପାନି? ନାଇଁ ନାଇଁ, ଗୋଟେ
2: ଆମେ
0: ପିଲା ଥିଲା ବେଲେ ଘାଏ 97 ଆଡ଼େ ଏନ୍ତା ସାତ ଦିନ ତକ ଆମର ଇ ସମ୍ବଲପୁରରେ ଆମେ ସୂର୍ଯ୍ୟ ନାଇଁ ଦେଖି। ସେଟା ତ ନାଇଁ, ସେଟା ବୈଶାଖ ମାସ ଆଡ଼େ ଆଜ୍ଞା, ବୈଶାଖ ମାସେ ହେଥର କଇଁ ଫୁଟିଥିଲା, କଇଁ ଫୁଟି ଯାଇଥିଲା ନ ତାର ମାନେ ସେ ସାଡ଼କେ ଏନ୍ତା ହେଇଥିଲା, ହେଲା ନ ବନେ ଦିନ। ଆଉ କାଣା କହୁନ? ହଁ ଦେଖୁନ, ଖରା ବି ତ ହେଲା, ଭଲ ଖରା ବି ତ ଭଲ ହେଲା, ତାପରେ ବର୍ଷା ବି ସେନ୍ ଭଲ ହଉଛେ ଦେଖୁ। ଏଇ ବର୍ଷ ତ ବର୍ଷା ଫେର କମ ଅଛେ ବୋଲଛନ୍ କେତେ ଲୋକ? ହଁ, ନାଇଁ ଆମର ଚାଷୀ ମାନଙ୍କର ଫେର ହିସାବେ ଟିକେ ବର୍ଷା ହେଲେ କାଇଁ ଅଚାନ ବର୍ଷା ହେଇଯିବା, ଧାନ ଠିକ ତାର ମାନେ ଯେତେବେଳେ ପାଣି ଦରକାର ବେଲା ବେଲକେ ସେ ଧାନ ଗୁରସ ଦେଲା ବେଲକେ ଧାନ ହେଇ ବସିଲା, ସେ ସାଡ଼କେ ହେଲା ନାଇଁ ହେଲା ବେଲେ ମଲ ଫେର ସବୁ ଠିକ ଠାକ ହେଇଥିବା, ଠିକ ଅମଲ କଲା ବେଲେ ବର୍ଷା ଜୋର ହେଇଗଲା, ସେଟା ବି ହଇରାଣ ନାଇଁ। ତ ଫିର ବି ତ କେନ୍ତା କେତେ ଲୋକ କହୁଛନ୍, ବାକି ଦେଖାଯାଉ, ବର୍ଷା ତ ଭଲ ହଉଛେ।
2: ସବୁଠାରୁ ବଡ଼ କଥା ହେଲା ସାର୍, କାରଣ କି ହୀରାକୁଦ ଡ୍ୟାମ୍ ଆମେ ଯାଇଥିଲୁ ଯେ ବର୍ଷା ଆଗରୁ ପୁରା ବହୁତ ଖାଲି ଥିଲା, ବୁଝିଲେ କି? ଭିତରକେ ଜାଗାରେ ଲୋକମାନେ ବ୍ୟାଗ ମାନେ ନେଇଥିଲେ, ଭିତରେ ଭୋଜି ହଉଥିଲା ବୋଲେ ଆଜି ଆପଣଙ୍କର ରେଡିଓରୁ ସୂଚନା ହେଲା ଯେ ବର୍ଷା ଜଳ କାଲି
0: ନିଷ୍କାସନ କହିବି ନାଇଁ, କାଲି ନାଇଁ 9 ତାରିଖ ନଅ ତାରିଖ
2: ଆଜ୍ଞା ନଅ ତାରିଖ
0: ଆଜି 6 ତାରିଖ ହେ, ଆଜି 6 ତାରିଖ ହେ, ଆଉ ଏଇଟା 9 ତାରିଖ ଛଡ଼ା ଯିବା ସକାଳର 11 ବଜେ, ପହଲା ବର୍ଷା ପାଣିଟା ଯେନ୍ତା ଛଡ଼ା ଯିବା
2: ବୋଲେ ଯେନ୍ତା ଆମେ ଅବସ୍ଥା ଦେଖିଥିଲୁ ଇହାଦେ ଖୁସି ଲାଗୁଛି ଯାହା ହଉ ରେକର୍ଡ ଡ୍ୟାମ୍ଟା ପୁରିଲା
0: ହଉ ହଉ
2: ପୁରିଲା ଆମର ରେକର୍ଡ ଡ୍ୟାମ୍ଟା ଆମର ଆଶା ଭରସା କିନି
0: ଠିକ୍ ଅଛି ଆଜ୍ଞା ଫେର କଥା ଲାଗମା ଆଜ୍ଞା ନମସ୍କାର ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର ନମସ୍କାର ଦାଦା ଆମେ ତ ଗଲା ଥର ବି କଥା ଲାଗିଥିଲା ନା କାଇଛି ନାଇଁ ପଠାଲେ ସେ କାଣା ବର୍ଷ କପଡ଼ା କପଡ଼ି ଯେ ବାକି ବର୍ଷା ପାଇଁ ଚାଷ ବାସ ଟିକେ କହୁନ୍ ଠିକ କଥା ଏଇଟା ଆପଣଙ୍କର ଯେନ୍ କ୍ଷେତ ଥିବା ଆପଣଙ୍କର ଯେନ୍ କ୍ଷେତ ଥିବା ସେ ହିସାବରେ ସକଲଟା ତ ସମାନ ନାହିଁ କେନ୍ଟା ଟିକେ ଟିକେ ଉପରେ ଥିବା କେନ୍ଟା ଟିକେ ଆଣ୍ଠ ଥିବା କେନ୍ଟା ଟିକେ କେନ୍ କ୍ଷେତ ଟିକେ ପାଖେ ପାଖେ କ୍ଷେତ ଥିଲେ ବି ଆମର ତ ସେଟା କାଣା ହେବା କି କେନ୍ଟା ବି କମ୍ ପାଣି ଥିବା କେନ୍ ଜହ ପାଣି ଥିବା ଆମେ ହେନ ପାଖର ସ୍ୱୟଂ ସ୍ୱଜନ ଲୋକମାନଙ୍କୁ ତାପରେ ଆମର କୃଷି ଅଧିକାରୀମାନଙ୍କୁ ହେନ୍ତା କିନା ପଚାରିଲେ ଆମେ ସେମାନଙ୍କୁ ତାହେଲେ ସଠିକ୍ ଜିନିଷଟା ପାଇପାରମା ହେଲା ମାନେ ସେମାନଙ୍କର କଥାଟା ଯେତିକି ଠିକ ହେବା ଆମଟା ମାନେ ହେତିକି ହେବା କେ
2: ନାଇଁ ନିଶ୍ଚିତ ଭାବେ ଦା ଯେହେତୁ ତାମାନେ ଆମେ ଆକାଶବାଣୀର ଗୋଟେ ସୂତ୍ରଧର ହଉ ଚାଷବାସ କେ ନେଇକରି କିଛି କଥା ତାମାନେ ଆମର ଶ୍ରୋତା ବନ୍ଧୁ ମାନଙ୍କୁ କହୁଛୁ ବୋଲେ ଆଜ ଯେନ୍ ତାମାନେ ଫୋନ ତାର ଲାଗିଛି ବୋଲେ ହେନ୍ତା ଅନୁସାରେ ଟିକେ କହ ବୋଲେ ଆମର ଚାଷୀ ଭାଇ ମାନେ ମୁଇଁ ବି ତାମାନେ ଉପକୃତ ହେଇପାରମି
0: ଯେ
2: ତାମାନେ
0: ତାପରେ ବର୍ଷାଟା କେତେ ଦିନରେ ଛାଡ଼ୁଛେ ଏଛେନ୍ ଯେନ୍ତା ଆଜ୍ଞା କହୁଥିଲେ କେତେ ଜାଗାରେ ବୁନି ଦିଆ ହେଇଛେ ତାର ପରେ ଫେର୍ ପାଣି ବଢ଼ିଯାଇଛେ ଏଛେନ୍ ବୋଲେ ସେଇଟା ନିଜଟା ଆମର ପାଖେ ଲୋକକୁ ପଚାରିକିନା କୃଷି ଅଧିକାରୀମାନଙ୍କୁ ପଚାରିକିନା କଥା ଲାଗିପାର୍ମା ଆର୍ ବାକି କେନ୍ତା ଶାଢ଼ୀ ଶୁଢ଼ା ସବୁ ଠିକ୍ ଚାଲିଛେ ଯା ହଉ ଯା ହଉ ବର୍ଷା ଦିନେ ବହୁତ କିଛି ଜିନିଷ ବେପାର ମାନେ ଯେନ୍ତା କି ସୁନା ଗହନା ହଉ କି କପଡ଼ା ଲତା ହଉ ସବୁ ଟିକେ ବଜାର ଟିକେ କମ୍ ରହିଛି ଗାଡ଼ି ମଟର ବି ଘିନା ଘିନା ବି ଟିକେ ଲୋକ କମ୍ କରସନ୍ ସବୁଆଡୁ ନାଇଁ କେ ଆଉ ରଙ୍ଗ ରୁଙ୍ଗାର କାମ ଲାଗି ସେ ଦିନଟା ବଣିଆ ହଉଥିବା ଆପଣଙ୍କୁ
2: ନାଇଁ
0: ଭଲ ହଉଥିବା ଖରାଦିନ ଅପେକ୍ଷା ସେ ଦିନଟା ଭଲ ହଉଥିବା ଠିକ ଅଛେ ସୁନ୍ଦର ଆଜ୍ଞା ଫେର କଥା ଲାଗମା ଆମକୁ ମାନଙ୍କୁ ବେଶୀ ଭଲ ଲାଗ୍ସି ହଉ ହଉ ନମସ୍କାର ଆଜ୍ଞା ହ୍ୟାଲୋ
2: ହ୍ୟାଲୋ
0: ଆଜ୍ଞା ନମସ୍କାର

0: ଆପଣଙ୍କର ପରିଚୟଟା ଦେଲେ ଆଜ୍ଞା।
1: ଯଶୁଆ ଜିଲ୍ଲା ଆଜ୍ଞା କୋଲାବରା ବ୍ଲକ ଘର ଆଜ୍ଞା
0: ନାଟା ନାଟା ଆଉ ଥରେ କହୁନ୍ ତ।
1: ଆଜ୍ଞା
0: ଆଜ୍ଞା ଆଜ୍ଞା, କେନ୍ତା ଭଲ ଅଛନ୍?
1: ଭଲ ଅଛେ ଆଜ୍ଞା।
0: ଆଉ କ'ଣ ନୂଆ ଖବର କ'ଣ କହୁନ୍।
1: ନୂଆ ଖବର କାଣା ଆଜ୍ଞା, ବର୍ଷା ତ ପ୍ରବଳ ବର୍ଷା
0: ନାଇଁ, ବର୍ଷା ତ ହଉଛେ, ବର୍ଷା ନାହେଲେ ବି କେନ୍ତା ହେବା, ମାଟିଟା ଟିକେ ଶୀତଳ ବି ହେବାର କଥା, ଆର ଫିର୍ ବି ତ ଟିକେ ଟିକେ ଗରମ ଲାଗୁଛି। ଆଜି ଅବଶ୍ୟ ଏଇ ଯେନ୍ ଉପରବେଳା ଟିକେ ଟିକେ ଥଣ୍ଡା ଥଣ୍ଡା ଲାଗିଲା, ପବନ ଟିକେ ଟିକେ ଦେଉଥାଏ ଯେ, ହଁ ନାହେଲେ ବି ଫିର୍ ତଥାପି ବି ଏତିକି ବର୍ଷା ହେଲା ପରେ ବି ଟିକେ ଟିକେ ଗରମ ଗରମ ନାଇଁ ଲାଗୁଛି ଆଜ୍ଞା। ଯେନ୍ ବର୍ଷାଟା ବନ୍ଦ ହେଇଯିବାର ପବନଟା ଟିକେ ଟିକେ ହାଲକା ହାଲକା ଦେଉଛେ, ହେଟା ହେଲେ ବି ମାଟିଟା ଟିକେ ଫିର୍ ବି ଟିକେ ଥଣ୍ଡା ହୁଏ। ଆଉ ଖରା ବର୍ଷା ତ ଆମେ ଲାଗି ରହିଥାଉ, ଆମେ ହେଉଛୁ ମାଟିର ମନୁଷ ନାଇଁ। ଆଉ କ'ଣ କହୁନ୍। ସଜବାଜ କରିକିରି ରଖମା, ଆଉ ସୁବିଧା ହେଇଥିଲେ ହେବା ଫେର୍ କର୍ମା। ଆର୍ ଘରେ ସବୁ ବନେ ଅଛନ୍? ଯା ହଉ ଆଜ୍ଞା, ହଉ ଆଜ୍ଞା, ରଖୁଛେ, ଆଉ ଫେର୍ କଥା ଲାଗମା। ଆସୁନ୍, ନମସ୍କାର ଆଜ୍ଞା, ଇନୁ ଆସୁନ୍, ଆମେ ମାନେ ସବୁ ଗୋଟେ ଗୀତ ପଦେ ଶୁନ୍ମା, ଫେର୍ କଥା ଲାଗ୍ମା।

0: ଖାଇବାକେ ଭଲ ଲାଗ୍ସି, ତାପରେ ସେ ବସି ବସିକିନା ବି ଅଥା ଲାଗିନା, ସେଟା ଗୁଟେ ଜହ ଟିକେ ଭୋଗ ଲାଗ୍ସି, ଆଉ ବସିକିନା ଖାଇବାର୍ ଗୁଟେ ସେଟା ଗୁଟେ ମଜା ଟେ ଲାଗ୍ସି।
1: ହଁ,
0: ଆରେ
1: କିନ୍ତୁ ବିରକ୍ତ ନାଇଁ ଲାଗ୍ବାର୍ କେ, ଖାଲି ରେଡ଼ିଓ ଲାଗି ବୋଲି କରି।
0: ହ ହ ହ ହ ହ ହ ହ ହଁ ମାଧ୍ୟମ ମାନେ। ତାପରେ ଗଲା ଯେ ବର୍ଷାଟା ହେଲେ ଟିକେ ଆପଣ ଘରେ ବି ରହିପାରୁଥିବେ ଛୁଆ ପୁତାର
1: ହଁ
0: ସାଙ୍ଗେ।
1: ଆଜ୍ଞା, ଯାହା ବି ହଉ, ଘର ଦ୍ୱାର ବି ଭିତରଟା ମାନେ ବି ଟିକେ ଥଣ୍ଡା ଲାଗ୍ଲା ନ, ହେଲେ ଗରମ ଯେନ୍ ଗୁଲଗୁଲି ହଉଥିଲା ନାଇଁ
0: ଏ
1: କହୁନ
0: ବା
1: ଆଜ୍ଞା।
0: ବା ବା
1: ଆଉର୍ ଇଟା ଯେତେ ପଲ୍ହା ମାନେ ପକା ହେଇଛେ ବି ସବୁ ଗଦେଇ ଗଦେଇ ଦେଲା ନ, ଆର୍ କାଣା କର୍ମା ଆଜ୍ଞା।
0: ବେଲେ ଏଇଛେନ୍ କେନ୍ତା ଚାଷବାସ କାଣା ଚାଲିଛେ?
1: ଚାଷବାସ ବେଲେ ପଲ୍ହା ଟିକେ ପକା ହେଇଛେ, ବାକି ପଲ୍ହା ମାନେ ତ ସବୁ ଗଦେଇ ନେଲା ନ, ମାର୍ ଯିବା କି କେନ୍ତା ହେବା ଯେ, ଯଦି ମାର୍ ଗଲେ ଫେର୍ ଦୁସରି ମାନେ ପକାବାର୍ ପଡ଼୍ବା।
0: ଲୁହି ଗଲାନ ବୋଲୁଛନ୍?
1: ହଁ
0: ହ ହ ହ କାଣା କରମା। ଆଉ ଘରେ କେନ୍ତା ଅଛନ୍?
1: ଘରେ ସବ ଭଲ ଅଛୁ ଆଜ୍ଞା, ଆମର ନାତେନ ଛୁଆଟା ବି ଭଲ ଅଛେ।
0: ହଁ ଦାଦା ଦାଦା ବୋଲି ଦେଖି ଲଉଛି ଯାହା ଦେଶ ଲାଗି।
1: ହଁ ହଁ ଇହାଦିନ ଏଟା ଆସିକି ଦାଦା ଦାଦା ବୁଲୁଛେ, ତାହାକେ ସେଟା ଫୋନ୍ କରୁଛେ ବୋଲିକି ତାହାକେ ଖସରାଲି।
0: କାଏଁ ନା ନିନ ନା,
1: ନନୀ ନା, ଆମର ଇଟା ରୁଦ୍ରାଣୀ ମେହେର,
0: ଆରେ ବାପରେ। ହଁ
1: ଆମର ବଡ଼ ନାତେନ ହଉଛେ ବଡ଼ ବାବୁର ଝିଅଟା ଶ୍ରାବଣୀ ମେହେର, ଆର ବାବୁର ଝିଅଟା ହଉଛେ ତ୍ରିବେଣୀ ମେହେର, ଆର ଇଟା ଇ 3 ନମ୍ବର ବାବୁର ନାଁ ହଉଛେ ରୁଦ୍ରାଣୀ ମେହେର।
0: ହଁ ଶ୍ରାବଣୀ, ତ୍ରିବେଣୀ ଆର ରୁଦ୍ରାଣୀ, ଠିକ ହେ।
1: ଆଜ୍ଞା ଆଜ୍ଞା,
0: ଆଉ କ'ଣ କହୁନ?
1: ଆଉ ଆଜ୍ଞା ବର୍ଷାର ଲାଗି ତ ଯାହା ଗଲେ ପିଚିରି ପାଚିରି ଲାଗୁଛେ,
0: ହଉ ଆଜ୍ଞା,
1: ଠିକ ଠିକା ଲାଗି ଯାଉଛେ ଆଜ୍ଞା।
0: ଆଜ୍ଞା ଆଜ୍ଞା, ହଉ ଫେର କଥା ଲାଗମା ଆଜ୍ଞା।
1: ହଁ
0: ହଉ
1: ଆଜ୍ଞା,
0: ହଉ
1: ଜୟ
0: ହଉ,
1: ସୀତାରାମ ଆଜ୍ଞା,
0: ଜୟ
1: ସୀତାରାମ।
0: ସୀତାରାମ, ହ୍ୟାଲୋ।
2: ହ୍ୟାଲୋ ଭାଇ, ନମସ୍କାର।
0: ନମସ୍କାର ନମସ୍କାର, କେନ୍ତା ଅଛ ଦାଦା?
2: ମୁଇଁ ଭଲ ଅଛେ, ମୋର ରାଙ୍କଡ଼ କହୁଛି ବଲାଙ୍ଗୀର ଜିଲ୍ଲାରୁ।
0: ହଁ ହଁ ହଁ ହଁ ହଁ ନାଁଟା ଟିକେ ବୁଝି ନାହିଁ, ଆର ଥରେ କହୁନ୍ ତ।
2: ନୀଳାଞ୍ଚଳ ଭାଇ କହୁଛି ବଲାଙ୍ଗୀର
0: ନୀଳାଞ୍ଚଳ
2: ଜିଲ୍ଲାରୁ।
0: ଭାଇ ହଁ ହଁ ହଁ ହଁ ହଁ ହଁ ଆଉ କେନ୍ତା ସିଆଡ଼େ ପାଣି ପାଗ ଆଉ କାଣା କହୁନ୍ ଟିକେ।
2: ପାଣି ପାଗ ତ ଦେଖୁନ୍ ଭାଇ, କାଁ ବେସର ଯେ ଲମ୍ବା ତୁର ଗୋଟେ ବର୍ଷା ହେଇଛେ ପୁରା, କାଲକେ ମଙ୍ଗଳବାର କେ 7 ଦିନ ହେବା ପୁରା, ଗତ ମଙ୍ଗଳବାର ଦିନ ଥରେ ଚାଲିଛି ଯେ ଚାଲିଛି ଯେ ଚାଲିଛି, ଯାଏଁ ଦେଖେ ଧୁଆ ଧୁଡ଼ା ପାନ ମାନେ ଚାପି ଆସୁଛି, ଆର ତାପରେ ଯେନ୍ ମାନେ କାଁ ପଲା ମାନେ ପକେଇଥିଲେ ସେମର ଗୁଡା କହି ବୁଝି ଗଲା, ଆର ଯେନ୍ ମାନେ ପଲା ପକେଇଥିଲେ ତାଙ୍କର ଯଦି ଗଜା ବୁଝି ହେଇଛେ ବୋଲେ ସେଟା ବି ହତା ହେଇଛେ, ଅନେକ ଅଛେ ଗୋଟେ ଚାଷବାସ କେଟା ଟିକେ କାଁ
0: ହଁ
2: ବେପାର
0: ଟିକେ
2: କ୍ଷତି
0: ଫେର ଫେର ଗାଏ
2: କରିଛି।
0: ତାର ମାନେ ଡବଲ ଖର୍ଚ୍ଚା ବାଗିର ହେଇଯାଉଛେ ନା, ଡବଲ ଖର୍ଚ୍ଚା ଡବଲ ପରିଶ୍ରମ ହେଇଯିବା ଫେର।
2: ଡବଲ ଖର୍ଚ୍ଚା ଗୁଡ଼ିଏ ରକମ ଟିବଲ ଖର୍ଚ୍ଚା କଲେ ନ
0: ହଁ
2: ହଁ
0: ହଁ
2: ଭାଇ,
0: କାଣା
2: ଆମଟା
0: କରମା।
2: ବୋଲେ ତ ଆମଟା ବୋଲେ ଏନ୍ତା ଯେ ଆପଣଙ୍କ ଘରେ କେନ୍ତା ହେଇଛି, ଆପଣଙ୍କ ଘର ଆଡ଼େ?
0: ଆମର ଆଡ଼େ ବି ହେନ୍ତା କିଛି ଆଡ଼େ କରା ନାଇଁ, ପୁରା ଆମର ତ ହେଇଛନ୍ ପୁରା ସବୁ କ୍ଷେତ ମାନେ ପୁରା ପିକ୍ ପିକ୍
2: ଯାହା ବି
0: ସବୁ।
2: ମତେ ଆଜ୍ଞା ବେଶ ଖୁସି ଲାଗଲା ଯେ ଆପଣ ବିଶ୍ୱାସ କରିବେ, ଷୋହଳଟା ନେଇ ହେଲା ପିଲା ବେଳେ ଆପଣଙ୍କ ପାଖେ ଅମୃ ପାଖେ ପଡ଼ିଲା 16ଟା ରିଙ୍ଗ।
0: ଷୋହଳଟା ରିଙ୍ଗ
2: ହଁ, 16ଟା ରିଙ୍ଗ ହେଲା କେ ଆପଣଙ୍କ ପାଖେ ଅମୃ ପାଖେ ପଡ଼ିଲା ସମ୍ବଲପୁର କେ।
0: ତାହେଲେ
2: ଯାହା ଭାଇ ଏଟା ଖୁସି ଲାଗୁଛି, ଆପଣ ସତିକ ଯେନ୍ 2-4 ପଦ କଥା ଲାଗି ଦେଇଛନ୍ ସେଟା ଗୋଟେ ହୃଦୟ ପୁଛି ଯାଏ, ସେଟା ମାର ବୋଲି।
0: ନାଇଁ ନାଇଁ ଆପଣ ମାନଙ୍କର ସେ କଥା ଲାଗମୁ, ଆମର ତ ଦେଖୁ ନିଛେ ଯେନ୍ତା କହିଲି ବର୍ଷାତି ଆମେ ସେ ନ୍ୟୁଜ୍ ନ୍ୟୁଜ୍ ଆଦି ଟିଭି ଟୁବା ତିରେ ଯୋଉ ନାଇଁ ଶୁଣୁଛୁ କେନୁ କେତେ ବର୍ଷା ହଉଛି, ଫେର ସିଧା ସିଧା ଗୋଟେ କଥା ହେଲେ ଗୋଟେ ଅଲଗା ହେ କିନି ଆପଣ ତ
2: ଆରୁ
0: କହୁ।
2: କଥା ଦେଖନ୍ ଭାଇ, ତାପରେ ଆରୁ କଥା ବି ବଡ଼ ବଡ଼ ବିଶେଷ କରି ପ୍ରବଳ ବର୍ଷା ହଉଛେ, କାଁ ଗତକାଲି ତ 220 ମିଲିମିଟର ବର୍ଷା ଲେଖା ହେଇଟା, ଫେର ଆସନ୍ତା ଗୁରୁବାର କି ଶୁକ୍ରବାର ହୀରାକୁଦ ଡ୍ୟାମ୍ ଖୋଲିବା ବୋଲି ତ ନ୍ୟୁଜ୍ ଆଜି କଥା
0: ହଁ ହଁ ହଁ ଏଟା
2: ହେଇଥିଲା।
0: ଆଜି ଆଜ୍ଞା ଟିକେ କହିଥିଲେ, ମୁଇଁ ବି କହିଥିଲି, ଫେର ଆର ଘାଏ କହିଦେଉଛେ, 9 ତାରିଖ ଆଜି 6 ତାରିଖ ଆଜି କାଁ ବାର କି ସୋମବାର,
2: ହଁ
0: 7, 8, 9 ମଙ୍ଗଳବାର ବୁଧବାର ଗୁରୁବାର ଦିନ ତାର ମାନେ ପାଣି ଛାଡ଼ବା ସକାଳର 11 ବଜେ।
2: ହଁ, ସକାଳ ଛାଡ଼ବା। ତାପରେ ଆର ଗୋଟେ କଥା ଶ୍ରୋତା ଭାଇ ଭାଇ କହିବା ପାଇଁ ଚାହିଁବି, ଦେଖନ୍ ଆମେ ଅତି ଖରା ହେଲେ କହୁଛେ ଅତି ଖରା ହେଲା ବୋଲି, ଅତି ବର୍ଷା ହେଲେ କହୁଛେ ବର୍ଷା ହେଲା ବୋଲି, ଅତି ଶୀତ ହେଲେ କହୁଛେ ଶୀତ ହେଲା ବୋଲି, ଆମେ 4ଟି ଋତୁକୁ ଆମେ 6ଟି ଋତୁକୁ ଆମେ ସବୁ ଋତୁକୁ ସମ୍ମାନ ସହିତ ଚଳିବା, ସମ୍ମାନ ସହିତ ବ୍ୟବହାର ଆଚରଣ କରିବା, ତାପରେ ଆମେ ଗୋଟେ ଖଗ ଚାବି କାଠି ପାଇପାରିବା। ଆଜି ଆମେ ସବୁ କରି ଯଦି ଏକଟିକି ଏଟା କରିବା ତାହେଲେ ଆମେ ତୋଟାଲ
0: କିଛି
2: ସଫଳତା
0: ନାଇଁ।
2: ସହିତ
0: ହଁ
2: ପାଇପାରିବାନି।
0: ସବୁ ଜାନୁଛନ୍ ହେଲେ କହି ଦଉଛନ୍ ଖାଲି, ଆଉ
2: ହଁ
0: ତାପରେ ଗଲା ଯେ ଖରା ନା ହେଲେ ବର୍ଷା ନା ହେ, ବର୍ଷା ନା ହେଲେ ଶୀତ ନା ହେ, ନାଇଁ କେ।
2: କିନ୍ତୁ ମୋର ସାଇଥର ଟିକେ ଅଧିକ ବର୍ଷାରେ ମାଛ ବିଶ୍ୱାସ, ଆଞ୍ଚଳିକ ପାଣିପାଗ ବିଭାଗ କହୁଛି ଯେ ଏଲୋନିଆ ଏଲୋନିଆ ଆସୁଛି ବୋଲି କହୁଛି, ସେଟା ଟିକେ ନି ଆସୁ, ଆର୍ ଟିକେ ଭଲ ବର୍ଷା
0: ଟିକେ
2: ଦେଖିବ,
0: ସତର୍କ ହେଇନା ରହିମା।
2: 40 ଡିଗ୍ରୀ ଖରା ତାପମାତ୍ରା ପାର
0: ଆଜ୍ଞା
2: କରୁଛି, ଟିକେ
0: ଆଜ୍ଞା,
2: ଭଲ ବର୍ଷା ହଉ ମାଛ ବିଶ୍ୱାସ
0: ଯା ହଉ ଆଜ୍ଞା, ବଢ଼ିଆ ଲାଗିଲା ଆପଣଙ୍କ ସାଙ୍ଗେ କଥା ଲାଗିକିରି, ଫେର ଆର ଘାଏ କଥା ଲାଗମା, ଆଉ ଟିକେ ଅଲଗା ଫୋନ୍ ଟିକେ ଧରିଦେଉ ନାଇଁ କେ ଆଜ୍ଞା। ହଉ ନମସ୍କାର ଆଜ୍ଞା। ହ୍ୟାଲୋ ହ୍ୟାଲୋ
3: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା ନମସ୍କାର, ନାଁଟା କହିବେ ଟିକେ?
3: ହଁ, ମୁଁ ଆଜ୍ଞା ବନ୍ଧର ଥାନା ଆପଟାପିଡ଼ା ଜିଲ୍ଲା ବରଗଡ଼ ନୁ କହୁଥିଲି ଗୋବିନ୍ଦ ମେହେର।
0: ଓହୋ ଗୋବିନ୍ଦ ଆଜ୍ଞା କେନ୍ତା ଅଛନ୍?
3: ବଢ଼ିଆ ଅଛି ଆଜ୍ଞା।
0: ଯା ହଉ, ଆଉ କଣ ନୂଆ ଖବର କହୁନ?
3: ନୂଆ ଖବର ଏଇଟା ହଉଛି ଆଜ୍ଞା, ସରକାର ଚାଲିଛି, ଏଇଟା ବନ ମହୋତ୍ସବ ଚାଲିଛି।
0: ହଁ ହଁ ହଁ, ଏଇଟା ଗୋଟେ ବଢ଼ିଆ ଆମର ବନ ମହୋତ୍ସବ। ଆମର ପହିଲା ହପ୍ତାଟା ଆମର ବନ ମହୋତ୍ସବ ହେ, ସବୁ କରବାର କଥା। ଏଇଟାକେ ବେଶୀ ଜାଗୃତ
3: ହେଲେ ଟେମ୍ପଲ ହେଲା ଆଜ୍ଞା, ବର୍ଷା ତ ପଲେ ହେଲା। ବୋଲେ କବିତା ମାଧ୍ୟମରେ ପଦେ କହିଦେଇଛି ମୁଁ ଦିନେ ଶ୍ରୋତା ମାନଙ୍କୁ ଆଜ୍ଞା।
0: ଛୋଟେ କହିବେ? ହଁ ଆଜ୍ଞା ଆଜ୍ଞା।
3: ମାଛି ଅନ୍ଧିରିଆ ବାଲୁ ଛୁଆଟେ କାନୁ ଦେଲା ଧରି ରାହା ଅଜା ବେଲା ଆରେ ନତିଆ ଦେଖମା ମାକର ବିହା ହେ ଦେଖ ସେ ପାହାଡ଼ ଉପରକେ କେନ୍ତା ଚଲୁଛି ଜୁଇ କେନ୍ତା ଅର୍ରା କେନ୍ତା ମାଇଆ ଦୁରୁବାରି ନାଇ ହୁଏ ଯେ ହୁଲା ମାନ ଠାନ ଠାନ ଜାଲି କେନ୍ତା ଦେଇଛନ୍ ସାଜି ସକାଲ ପାଇଲେ ଅଜାନାତି ଦୁଇ ଚାଲ କେ ଖାଇମା ବୁଝି ଆତ୍ୟା ବେଲା କୁକୁରା ଟକା କେ ସବୁଆଡେ ହୁଲା ଜାରି କେନୁ ଆଇଲେ ଅନମୁନ ସିଏ ଆମରି ଜଙ୍ଗଲଟାକେ ଦେଲେ ସାରି ଅଜା ଯୋଗେ ଦେଲେ ଆମ ଘର ଗୋଟେ ଫଲକେ ଖାଇସି ନାତି ଜଙ୍ଗଲ ଜନ୍ତୁ ଜଙ୍ଗଲ ରହିବେ ଗାଁ କେ ନା ପଶେ ହାତୀ ଜଙ୍ଗଲ ରହିଲେ ମଙ୍ଗଲ ଚଲବା ମଙ୍ଗଲ ଚଲିଲେ ବର୍ଷା ସୁନାର କେ ଆମର ହସି ଉଠବା ଖାଇମା ଭାତ ଗର୍ଷା ଜୀବ ଜନ୍ତୁ ଚଢେଇ ଚିରିଗୁଣ ସବେ ପାଇବେ ଚରା ଯେତେ ବର୍ଷା କେ ନା ବଢେ ଆରୁ 50 ଡିଗ୍ରୀ ଖରା ଠିକ କହୁଛେ କି ଭୁଲ କହୁଛେ ମୋର କଥା ଟିକେ ଭାବ ଏକ ପେଡ ମାଟି ନାମ ସବେ ଗଛ ଗୁଟେ ଗୁଟେ ଜଗ
0: ବହୁତ ବହୁତ ବହୁତ ସୁନ୍ଦର ବଢିଆ କବିତାଟେ। ଆସୁନ ଠିକ ଅଛି ଆଜ୍ଞା, ରଖୁଛେ, ଫେର ଆମେ କଥା ଲାଗମା। ଆସୁନ ଆର ଗୀତ ପଦେ ଶୁନମା। ଏଇ ପହିଲା ଗୀତଟା ଯେନ୍ ଶୁଣିଲା ଆମେ, ସେଟାକେ ଗାଇଥିଲେ ଶ୍ରୀକାନ୍ତ ମୋହନ ବାରିକ ଆର୍ ଲେଖିଥିଲେ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ। ଏସେନ୍ ଯେନ୍ ଗୀତଟା ଶୁନମା ସେଟାକେ ଗାଇଛନ୍ ପଦ୍ମିନୀ ଦୋରା ଆର୍ ଲେଖିଛନ୍ ରତନ କୁମାର ପୂଜାହାରୀ।

0: हेलो,
1: দাদা
0: জোহার জোহার জোহার। ভৌণী কেন্দা অছন? স্বর্ণপ্রভা কর, হ হ হ কেন অছন? আও কেন কোন?
1: ବର୍ଷାର ତ କଥା ସମସ୍ତେ କହିଲେ ମୁଇଁ ବି କହିବି ବର୍ଷା ପ୍ରବଳ ବର୍ଷା ଲାଗିଛେ ସବୁବେଳେ ତ ଆଉ ହେନ୍ତା ଚାଲିଛେ ସବୁ ଠିକ ଚାଷବାସ ବି ଆମର ବି ଆରମ୍ଭ ହେଲାନ ବର୍ଷା ତ ହେଲାନ ସେଟା ସବୁ ଠିକ ଚାଲିଛେ ଦାଦା
0: ଯା ହଉ, ଆଉ କ'ଣ ସୁବିଧା ଅସୁବିଧା? ଘରେ ତ ସବୁ ବୋଲୁଥିବେ ନା?
1: ହଁ ଘରେ ବି ସବୁ ଭଲ ଅଛନ୍ ଆଉ ସବୁ ଠିକ ଅଛେ ଆଉ ହେନ୍ତା ଚାଷବାସ ବି ତ ସମସ୍ତଙ୍କୁ ଚାଲିଲାନ ଆଉ ବାକି ତ ମୁଇଁ ସବୁ ଶୁଣୁଛେ କାର୍ଯ୍ୟକ୍ରମ ତ ମୁଇଁ ମତାମତ ଖାଲି ଦେମି କି ସବୁ ଭଲ କାର୍ଯ୍ୟକ୍ରମ ହଉଛେ ଆମର ସଂସାର ତମେ ନିୟମିତ ସୁଦ୍ଧା ସବୁବେଳେ ଶୁଣୁଛେ ତ ବହୁତ ବଢ଼ିଆ ସବୁ କାର୍ଯ୍ୟକ୍ରମ ବଢ଼ିଆ ଲାଗୁଛେ ଆଉ ଯେନ୍ ସଙ୍ଗୀତ ରୂପକ ମାନେ ବି ଦଉଛନ୍ ଯାହା ସବୁ ଶିକ୍ଷଣୀୟ ହଉଛେ ଆଉ କୃଷି ସଂସାର ସବୁ କାର୍ଯ୍ୟକ୍ରମ ଠିକ୍ ଚାଲିଛି ଦାଦା ଆଉ ତାପରେ ଗୋଟେ ମୁଁ ଖାଲି କହିମି କି କୃଷି ସଂସ୍ଥାରେ ସମସ୍ତେ ଶ୍ରୋତାମାନେ ବି କହୁଛନ୍ କି କୃଷି ସଂସ୍ଥାରେ ଗୋଟେ ବିଶେଷଜ୍ଞ ଆଜ୍ଞାମାନଙ୍କୁ ଡାକି କରି ଆମେ ଫୋନିଂ କଲେ ଯେନ୍ କୃଷି ଚାଷୀମାନେ ସେମାନେ ତାଙ୍କର ପ୍ରଶ୍ନ ପଚାରି ପାରିଲେ ସେଟା ଆଉ ଟିକେ ସମସ୍ତେ
0: ହଁ ହଁ ହଁ ନାଇଁ, ଆଗରୁ ବି ଭଉଣୀ ବହୁତ ଲୋକ କହିଛନ୍, ଆମେ ବି ଜନେଇଛୁ। ଆଉ ତାପରେ ଗଲା ଯେ ଇଟା ଗୋଟେ ବିଭିନ୍ନ ବିଭିନ୍ନ ବିଷୟ ଥି ତ ଆମେ ସେ ତାର ମାନେ କରାଯାଉଛେ କାର୍ଯ୍ୟକ୍ରମ, ଆଉ ଯେନ୍ କାର୍ଯ୍ୟକ୍ରମ କରାଯାଉଛେ ପୁରା ପଚରାବାର ସବୁ ଜିନିଷ ମାନେ ଆମେ ପଚରଉଛୁ ଯେତେବେଳେ ତାଙ୍କର ସେ ଇଣ୍ଟରଭ୍ୟୁ ହେଉଛି କାଣା ହେଉଛି ଟିକି ନିଖି କି ନା ହେଲା। ଆଉ ଇଟା ଗୋଟେ ଅଲଗା କାର୍ଯ୍ୟକ୍ରମଟେ, ସିଧାସଳଖ ତାର ମାନେ ଶ୍ରୋତାମାନଙ୍କର ସାଙ୍ଗେ ଇଟା କଥା ବିନିମୟ ତ ନୁହେଁ, ସେ ଭାବ ବିନିମୟ ବାଗିର୍ଟା, ଭାବ ଦିଆ ନିଆ ବାଗିର୍ଟା। ଆଉ ଇଟା ସେ ହିସାବେ ଆମର ଇ କାର୍ଯ୍ୟକ୍ରମଟା ଯେନ୍ ଫୋନ୍ ଇନ୍ କାର୍ଯ୍ୟକ୍ରମଟା ହେଉଛେ, ଯେ କେନ୍ତା ଅଛନ୍ କାଣା ଅଛନ୍ ତାର ମାନେ ଆମର ଭିତରେ ଗୋଟେ ବନ୍ଧନଟେ ଜୁଡ଼ବାର୍ ଲାଗି, ଭାବ ଜୁଡ଼ବାର୍ ଲାଗି। ଚାଷବାସ ଆମେ ତ କରୁଛୁ 6 ଦିନ ଯାକ ପୁରା, 7 ନମ୍ବର ଦିନ ଇଟା ସୁଖ ଦୁଃଖ ହେବାରଟା, କେନ୍ ବର୍ଷା ହେଲା କାଣା ହେଲା କାର୍ ଘରେ କେନ୍ତା, ଆମେ ଇଟା ଆଉ ଏନ୍ତା ନୁହେଁ କି ଇଟା ଖାଲି ସୋଚ କଥାବାର୍ତ୍ତାତେ ହିଁ ପଲେଇ ଯାଉଛେ, ଆମେ ଯେନ୍ଟା କଥାବାର୍ତ୍ତା ଲାଗୁଛୁଁ ଇଟା ବି ତାର ମାନେ ଆମେ ସେନୁ ଜନଉଛୁଁ। ଆଉ ଏମାନେ ସେମାନେ ବି ଶୁଣୁଥିସନ୍ ରେଡ଼ିଓ, ସେମାନେ ବି ଶୁଣସନ୍ ଆଜ୍ଞାମାନେ ଆମର। ଆଉ ତାପରେ ସେ ହିସାବରେ ବି କାର୍ଯ୍ୟକ୍ରମ ମାନେ ଇଏ କରାଯାଉଛି, ଆପଣମାନେ କାର୍ଯ୍ୟକ୍ରମ ମାନେ ଯେତେବେଳେ ଶୁଣୁଥିବେ ତ ବାରି ପାରୁଥିବେ ଜାଣିପାରୁଥିବେ କି ଏଇଟା ଏଥିର୍ ଲାଗି ହେଲା ବୋଲିକରି ସେ ଆଜ୍ଞା କହିଥିଲେ ବୋଲିକରି। ହଁ, ତାଙ୍କର ସାଙ୍ଗେ ଫୋନ୍ ଇନ୍ କରବାର୍ ଲାଗି କହୁଛନ୍ ତ, ହେଟା ଇ ଫୋନ୍ ଇନ୍ଟା ସେଥିର୍ ଲାଗି। ଯା ହଉ ହଉ ଠିକ୍ ଅଛେ, ଅଲଗା ଆଜ୍ଞା ମାନେ ଫେର୍ ଭାଇ ଭଉଣୀ ମାନେ ଆମର ଅଛନ୍, ଗାଲି ଦଉଥିବେ ନାଇଁ ଭଉଣୀ? ହଉ ଠିକ୍ ଠିକ୍ ଅଛି ଆଜ୍ଞା, ନମସ୍କାର ନମସ୍କାର। ହ୍ୟାଲୋ ହ୍ୟାଲୋ ହ୍ୟାଲୋ, ଜୁହାର ଜୁହାର ଜୁହାର ଆଜ୍ଞା। କିଏ କହୁଥିଲେ? ଆପଣଙ୍କ କଥାଟା ଶୁଭବାର ନାହିଁ ଆଜ୍ଞା, ଏଛନ୍ ତ ବିଲକୁଲ ବି ଆୱାଜ ନାହିଁ ଆଇବାର ହେଲା। ହଁ ହଁ ହଁ ହଁ ହଁ ହଁ ହଁ ହଁ କେନ୍ତା ଅଛନ୍ ଆଜ୍ଞା? କର୍ନ ଆଜ୍ଞା ବର୍ଷା ପାଣି ଠିକ୍ ହଉଛି ତ? ଆଚ୍ଛା ଆଚ୍ଛା, ଚା ହଉ ଚା ହଉ, ବଢ଼ିଆ ବଢ଼ିଆ ସୁନ୍ଦର କଥା ବୋଲେ ଚାଷବାସରେ ଲାଗୁନ। ହଉ ରଖୁ, ନମସ୍କାର ଆଜ୍ଞା। ହ୍ୟାଲୋ ହଁ ହଁ ହଁ ନମସ୍କାର ଆଜ୍ଞା। ହଁ ଆଜ୍ଞା, ସମୟ ହେଇଗଲାନ ଆଉ ଆଜି ରଖୁଛୁଁ। ଆଉ ଆପଣମାନେ ତ ଜାଣିଛନ୍, ମୁଇଁ ବିଭୂତି ଭୂଷଣ ବିଶ୍ୱାଳ, ସହଯୋଗିତା କରୁଥିଲେ ଦେବେନ ପଟେଲ, ବୈଷୟିକ ସହାୟତା କରୁଥିଲେ ଆଶିଷ କୁମାର ସାହୁ ଆର୍ ପ୍ରକାଶ ଚନ୍ଦ୍ର ଛତ୍ରିଆ। ନମସ୍କାର।

0: କୃଷିସଂସାର କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚନିର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଦ୍ୱିପାକ୍ଷିକ ରାଜନୈତିକ ସହଭାଗିତାକେ ବରକସ କରବାର୍ ଲାଗି ଆଷ୍ଟାନୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଆଉ ନ୍ୟୁଜିଲାଣ୍ଡ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ତିନିଟା ରାଜ୍ୟର ତିନିଟା ବିଧାନସଭା ଆସନର ଉପନିର୍ବାଚନ ଲାଗି ନିର୍ବାଚନ କମିଶନଙ୍କ ତରଫ ଜାରି ହେଲା ବିଜ୍ଞପ୍ତି। ରାଷ୍ଟ୍ରପତିଙ୍କୁ ଆଜି ଛଅଟା ଦେଶର ରାଷ୍ଟ୍ରଦୂତ ପ୍ରଦାନ କଲେ ନିଜ ନିଜର ପରିଚୟପତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପରିଚାଳନା ଆଉ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ବେଲ୍କେ 300

0: ହୈଦ୍କା ଖାସ୍ ଟ୍ରେନ୍ ଚଳାଚଳ ବାବଦେ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଉତ୍ତର ଓଡ଼ିଶା ଲାଗି ଆଉ ଗୋଟିଏ ନୂଆ ଟ୍ରେନ୍ର ଘୋଷଣା କଲେ ରେଳମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ। ବିଶିଷ୍ଟ ଜନନାୟକ ଆଉ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କର ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ସାରା ଦେଶ ତାଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ଅନୁଷ୍ଠିତ ହେଇଛେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର। ରାଜ୍ୟର ସରକାରୀ ଆଉ ଅନୁଦାନପ୍ରାପ୍ତ ବିଦ୍ୟାଳୟର 3-8 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ବଛରକ 4 ପରୀକ୍ଷା ଦେବାରକେ ପଡ଼୍ବା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫୁ ଜାରି କରାଯାଇଛି ମାର୍ଗଦର୍ଶିକା। ସ୍ୱାସ୍ଥ୍ୟ କ୍ଷେତ୍ରଟି ଉଲ୍ଲେଖନୀୟ ଯାତ୍ରା ଜାରି ରଖିବାର ସହିତ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ପ୍ରତିଷ୍ଠିତ ଇଣ୍ଡିଆ ଟୁଡେ ଏ ମିଡ଼ିଆ ଏମ୍ଡିଆର୍ଏ ମେଡିକାଲ୍ କଲେଜ ସର୍ଭେ 2026 ସାରା ଦେଶରେ 10 ନମ୍ବର ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ପାଇଛେ ଠାନ୍। ଶ୍ରୀକ୍ଷେତ୍ର ପୁରୀକେ ଫି ବଛର ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଆଉ ପର୍ଯ୍ୟଟକଙ୍କ ସୁବିଧାକେ ନଜରତି ରଖିକରି ଆଧୁନିକ ନଗର ଭିତ୍ତିଭୂମିର ବିକାଶ ରାଜ୍ୟ ସରକାରଙ୍କର ପ୍ରାଥମିକତା ଆଏ ବୋଲି କହିଛନ୍ ପୂର୍ତ୍ତମନ୍ତ୍ରୀ। ସୁବର୍ଣ୍ଣପୁର ଜିଲ୍ଲାନ ବାହାରିଲା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଚିଠା ତାଲିକା। ଫିଫା ବିଶ୍ୱକପ୍ରେ ମେକ୍ସିକୋକେ ହରେଇକରି କ୍ୱାର୍ଟର ଫାଇନାଲ୍କେ ଗଲା ଇଂଲଣ୍ଡ। ହୀରାକୁଦ ଜଲଭଣ୍ଡାନୁ ଆଇବା 9 ଛଡ଼ାଯିବା ଏ ବଛରର ପହେଲା ବୟଡ୍ ପାଏନ୍। ଆଉର୍ ଲଘୁଚାପ ପ୍ରଭାବତି ଆଇବା 24 ତକ ବର୍ଷା ନେଇକରି ଭିନ୍ ଭିନ୍ ଜିଲ୍ଲାକେ ସତର୍କ ସୂଚନା ଜାରି କରିଛେ ପାଣିପାଗ କେନ୍ଦ୍ର। ଏଚ୍ଏନ୍ଏନ୍ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
1: ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। ଗୀତଗୁଡ଼ିକ ରଚନା କରିଛନ୍ତି ରତନ କୁମାର ପୂଜାହାରୀ। ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତ, କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ ଆକାଶବାଣୀ ସମ୍ବଲପୁର। ସର୍ବସାଧାରଣଙ୍କ ପାଇଁ ସୂଚନା, ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧମଣ୍ଡଳ ବୁର୍ଲା ଜଣାଇଛନ୍ତି, ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9 ତାରିଖ ସକାଳ 11 ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା

ତେଣୁ ନଦୀମାଧକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଜଣାଇଛନ୍ତି। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ହିନ୍ଦୀ ଭକ୍ତି ସଙ୍ଗୀତ। ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ନରେନ୍ଦ୍ର ଶର୍ମା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହୃଦୟନାଥ ମଙ୍ଗେସ୍କର।

ଶୁଣିଲେ ହିନ୍ଦୀ ଭକ୍ତି ସଙ୍ଗୀତ। ଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର, ଗୀତ ରଚନା ନରେନ୍ଦ୍ର ଶର୍ମା, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ହୃଦୟନାଥ ମଙ୍ଗେସ୍କର। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଓସ୍ତାଦ ସାହିଦ ପରଭେଜଙ୍କ ଦ୍ୱାରା ପରିବେଷିତ ସୀତାର ବାଦନ।

ଧାଟରୁ ଉତ୍ପନ୍ନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏକ ଅତ୍ୟନ୍ତ ମଧୁର ଶୃଙ୍ଗାର ରସଯୁକ୍ତ କୋମଳ ମାଧୁର୍ଯ୍ୟରେ ପରିପୂର୍ଣ୍ଣ ରାଗ ତିଲକ କାମୋଦ। ତବଲା ସଙ୍ଗତ କରିଛନ୍ତି ପଣ୍ଡିତ ବିଜୟ ଘଟେ।

0: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ ଖୋଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚ୍ଏନ୍ଏର୍ ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ତ୍ରିରାଷ୍ଟ୍ର ଗସ୍ତର ପହିଲା କ୍ଷେପରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କୁ ଆଜି 6 ଦେଶର ରାଷ୍ଟ୍ରଦୂତ ପ୍ରଦାନ କଲେ ନିଜ ନିଜର ପରିଚୟପତ୍ର। ରେଳବାଇ କ୍ଷେତ୍ରଟି ସବୁ ଦେଶକେ ଯୋଡ଼ବାର ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଆଜି ପୁରୀ ଆଉ ବ୍ରହ୍ମପୁରଠାନୁ 2 ଟ୍ରେନ୍ର ହେଲା ଶୁଭାରମ୍ଭ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପରିଚାଳନା ଆଉ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ବେଲ୍କେ 300 ଅଧିକା ଖାସ୍ ଟ୍ରେନ୍ ଚଳାଚଳ ବାବଦେ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ। ସାରା ରାଜ୍ୟ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନତି 494 ବିକାଶମୂଳକ ପ୍ରକଳ୍ପର ହେଲା ଶୁଭାରମ୍ଭ। ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ସମୀକ୍ଷା ବୈଠକ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଜେପୁରୀ ଆଉ ମାର୍ଫତଦାନଙ୍କ ନାଁରେ ଥିବା ଜମିର ପଟ୍ଟା ସୁଧାରବାର କାମ ରହିଛି ଜାରି। ସାରା ଦେଶରେ ଶ୍ରେଷ୍ଠ 10 ମେଡିକାଲ କଲେଜ ଭିତରେ ଠାନ୍ ପାଇଲା ଏମ୍ସ ଭୁବନେଶ୍ୱର। ଇଣ୍ଡିଆ ଟୁଡେ ସର୍ଭେରେ ଏମ୍ସ ଭୁବନେଶ୍ୱର ଭାରତର 2 ଶ୍ରେଷ୍ଠ ଉନ୍ନତ ମେଡିକାଲ କଲେଜ। ରାଜ୍ୟ ଆଜି ଭିନ୍ ଭିନ୍ ଜାଗାନ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର। ବୈତରଣୀ ନଦୀର ଉଚ୍ଚ ଜଳସ୍ତର ପରିସ୍ଥିତିର ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଲଗାଣ ବର୍ଷାରେ କ୍ଷତି ହୋଇଥିବାର ଚାଷ ଜମିର ଆକଳନ କରିକି 24 ନାଇପୁରବାର ଆଗନୁ ଭର୍ଣ୍ଣା ଦେବାକେ ମନ୍ତ୍ରୀଙ୍କର ନିର୍ଦ୍ଦେଶ। ଶିକ୍ଷା ଅଧିକାର ଆଇନ ଧାରା 12(1)(ଗ) ଅନୁସାରେ ବେସରକାରୀ ବିଦ୍ୟାଳୟମାନଙ୍କେ ଲଟେରୀ ଜରିଏ ଛାତ୍ରଛାତ୍ରୀଙ୍କର କରାଯିବା ଚୟନ। ଜିମ୍ବାୱେ ବିପକ୍ଷ T20 ସିରିଜ୍ ଲାଗି ଘୋଷଣା ହେଲା ଭାରତୀୟ ଦଳ। ଫିଫା ବିଶ୍ୱକପ୍ ପ୍ରତିଯୋଗିତାଟି ରାଉଣ୍ଡ ଅଫ୍ 16 ଆଜିର ମ୍ୟାଚ୍ରେ ପର୍ତ୍ତୁଗାଲ ଭେଟ୍ବା ସ୍ପେନ୍କେ। ଆଉର୍ ହୀରାକୁଦ ଜଲଭଣ୍ଡାନୁ ଆଇବା 9

0: ମନୁ, ମୋତେ ଭାରି ଡର ମାଡ଼ୁଛି।
1: ଠିକ ଅଛି ମନୁ, ଚାଲ ଗୋଟେ କାମ କରିବା, ଆମେ ଚାଲି ଚାଲି ଜଙ୍ଗଲ ଭିତରକୁ ଯାଇ ବାଘକୁ ଖୋଜିବା।
0: ଚାଲି ଚାଲି? ନୋ ୱେ, ମୁଁ ଜମା ଯିବିନି, ମୁଁ ଆତୁ ତଳକୁ ଓହ୍ଲେଇବିନି।
1: ସାରା ଡରପୋକ କହିକା, ମନୁ ତୁ ୟାକୁ କାହିଁକି ସାଙ୍ଗରେ ଆଣୁଥିଲୁ କହିଲୁ? ସାଲା ମୁଫତ ଖୋର।
0: କ'ଣ କହିଲୁ, ମୁଁ ମୁଫତ ଖୋର?
1: ହଁ ହଁ, ତୁ ସାଲା ମୁଫତ ଖୋର। ଗଲା ଥର ବି ସେମିତି ହାତୀ ଶିକାର ବେଳେ କହିଲା, ମୋତେ ଡର ମିଳୁଛି। ତାପରେ ପଇସା ଭାଗ ବେଳେ ତା ପାଇଁ ତ ଡର ଲାଗିଲାନି। ଆମେ ଖଟିବୁ ଆଉ ତୁ ଆମ ପସିନେକା ପଇସାରେ ଅଏସ କରିବୁ ନାଇଁ
0: ମନୁ।
2: ଜନ, ଇସ୍ରାର ଠିକ କହୁଛି, ତତେ ବି ଆମ ସାଙ୍ଗରେ କାମ କରିବାକୁ ହବ। ଚାଲ, ତୁ ଟର୍ଚ୍ଚ ଧରି ଆଗେ ଆଗେ ଚାଲ, ମୁଁ ଆଉ ଇସ୍ରାର ବନ୍ଧୁକ ଧରୁଛୁ।
1: ନାଇଁ ମନୁ, ତୁ ଆସିବା ଦରକାର ନାହିଁ, ମୁଁ ଟର୍ଚ୍ଚ ଆଉ ବନ୍ଧୁକ ଧରିବି। ଆଉ ବନ୍ଧୁକଟା ତୁ ଜନ୍କୁ ଦେ, ଆଜି ତାକୁ ମୁଁ ଶିକାର କରିବା ଶିଖାଉଛି। ରହ,
0: ଓକେ। କିନ୍ତୁ ଏ ବର୍ଷାରେ ଆଜି ହିଁ ମୋତେ ଶିକାର ଶିଖେଇବା ନିହାତି ଦରକାର।
1: ବେଶୀ ବକ ବକ ହନ, ଧରେ ବନ୍ଧୁକ ଆଉ ଚାଲ।
3: ବାଏ ଜନ୍।
0: ଓଃ, ଦିସ୍ ଇଜ୍ ଟୁ ମଚ୍, ଆଉ କେବେ ବି ମୁଁ ତୁମମାନଙ୍କ ସାଙ୍ଗରେ ଆସିବିନି।
3: ଆରେ ଆରେ ଜନ୍, ରାଗି କେମିତି, ଆଗେ ଆଗେ ଯା ନା, ଏ ବାଘ ଅଛି ପରା।
0: ମୁଁ ମରେ କି ବଞ୍ଚେ ତୋର କ'ଣ ଅଛି? ତୋ ଭଳି ସାଙ୍ଗ ମୋତେ ଜାନୁଆର ସାଙ୍ଗରେ ପଠେଇ ଦେ। ମନୁ, ତୁ ପସ୍ତେଇବୁ।
2: ଇସ୍ରାର, ଟେକ୍ କେୟାର ଅଫ୍ ଜନ୍।
1: ଫିକର ମତ କର ୟାର।
2: ଲାଗୁଛି ବାଘ ଏଇ ଆଖପାଖରେ ଉଠି ଅଛି, ମୁଁ ଯାଇଥିଲେ ଭଲ ହେଇଥାନ୍ତା। ଜନ୍ ଟିକେ ଡରୁଆ, ତାକୁ ଏମିତି ଇସ୍ରାର ସାଙ୍ଗରେ ପଠେଇଦେବା। ଇସ୍ରାର ଏମିତିରେ ଖରାପ ନୁହେଁ, ହେଲେ କ'ଣ ହୁଏ କେଜାଣି, ଜନ୍ ସାଙ୍ଗେ କଥା କଥାକେ ଝଗଡ଼ା।
4: ଇସ୍ରାର ଗୁଳି ମାରିଥିବ, ଜନ୍କୁ ତ ବନ୍ଧୁକ ଧରି ଆସିନି, ସେ କେବଳ ଟର୍ଚ୍ଚ ଲାଇଟ୍ ପକେଇବା କଥା। ଅଳ୍ପ ସମୟ ଭିତରେ ଇସ୍ରାର ଆଉ ଜନ୍ ବାଘଟାକୁ ଭୁଇ ଏଠିକି ନେଇ ଆସିବେ। କିଏ ଜନ୍? ଜନ୍ ଡାକିଲା ବୋଧେ। ହଁ, ତାର ସ୍ମର ଭଳି ସେ ପିଲା। କ'ଣ କିଛି ଘଟଣା ହେଲା? କ'ଣ ହେଇଥିବ? ବାଘ ନ ମରି ଖାଇଲା ହେଇଯାଇଥିବ। ଓ ଓ, ମୋତେ ଯିବାକୁ ହବ। ହଁ ହଁ, ଜନ୍ ମୋତେ ଠିକ କହୁଥିଲା, ତାକୁ ଏମିତି ପଠେଇ ଦେବାଟା ନା। କି ବର୍ଷା, ପାଣି ତ ଆଣ୍ଠୁ ଉପରକୁ ଚାଲିଛି, ଏମିତିରେ କେଉଁଟା ବାଟ କେମିତି ଜାଣିବି? ଇସ୍, କି କାଦୁଅ! ଆରେ ଆରେ, ମୋ ଜୋତା କାଦୁଅରେ ଗଳିଗଲା ଯେ।
2: ଯା ହଉ, ବାହାରିଗଲା। ଏଇ ବାଁ ପଟକୁ ସେମାନେ ଯାଇଛନ୍ତି। ହଁ,
1: ମନୁ, ତୁ ଏଠି କ'ଣ କରୁଛୁ?
3: ଆରେ ଆରେ ଇସ୍ରାର, ତୁମେମାନେ ଆସିଗଲ, ଧର ମୋ ହାତ, ଧର ମୋତେ ଉଠିବାରେ ଟିକେ ସାହାଯ୍ୟ କର।
1: ତୁ କାହିଁକି ବାହାରକୁ ଆସୁଥିଲୁ? ଆ, ମୋ ହାତ ଧର, ଉଠ ଉଠ। ହଁ
5: ସାବାସ,
3: ଉଠିଗଲି ସିନା, ଗୋଡ଼ଟା ଅପଚି ଯାଇଛି, ଜମା ଚାଲି ହେଉନି।
1: ମୋ କାନ୍ଧରେ ଭରା ଦେଇ ଚାଲିଆ, ଆ ଧ, ଗାଡ଼ି ତ ଏଇ ପାଖରେ।
3: ଇସ୍ରାର, ବାଘ ମଲା?
1: ହଁ, ଗୋଟେ ଗୁଳିରେ ଖଲାସ, ବହୁତ ବଡ଼ ବାଘଟେ, ତା ଛାଲ ଅତି କମ୍ରେ 5 ଲକ୍ଷ ହେବ। ଏଥର ତୁ ଡିଲ୍ କଲାବେଳେ ଟିକେ ସକତ ଥିବ।
3: ଆରେ
1: ପଛରେ ତୁ ଆରାମରେ ବସ, ମୁଁ ଡ୍ରାଇଭ୍ କରୁଛି।
3: ଆରେ ଜନ୍ କାହିଁ?
1: ସେ ପରେ ଆସିବ।
3: ମାନେ
1: ଜନ୍ କହିଲା, ସେ ବାଘର ଛାଲ ବାହାର କରି ସକାଳକୁ ଆଡ୍ଡାରେ ଯାଇ ପହଞ୍ଚିଯିବ।
3: ଆଇ କାଣ୍ଟ ବିଲିଭ୍,
4: ଜନ୍ ଏକଥା କହିଲା, ଏତେ ଜୋର ବର୍ଷାରେ ସେ ଜଙ୍ଗଲରେ ଏକୁଟିଆ ଏମିତି ଅବସ୍ଥାରେ ରହିବାକୁ ରାଜି ହେଇଗଲା।
1: ହଁ,
6: ମୁଁ ବିଶ୍ୱାସ କରିପାରୁନି।
1: ବିଶ୍ୱାସ କରିପାରୁନୁ ମାନେ ତୁ କ'ଣ କହିବାକୁ ଚାହୁଁଛୁ?
4: ମାନେ ଆମେ ତିନି ହେଁ ମିଶି ଛାଲ ବାହାର କରିଥିଲେ ଭଲ ହେଇଥାନ୍ତା, କାମ ଶୀଘ୍ର ସରିଯାଇଥାନ୍ତା, ତାପରେ ଆମେ ଏକାଠି ହେଇ ଫେରି ଆସିଥାନ୍ତେ।
6: ଆଚ୍ଛା କହିଲୁ ଇସ୍ରାର, ଏମିତି ଏକ ଅଦ୍ଭୁତ ପ୍ରସ୍ତାବ କ'ଣ ଜନ୍ ନିଜ ଆଡ଼ୁ ଦେଲା?
1: ଅଦ୍ଭୁତ ପ୍ରସ୍ତାବ କେଉଁ ପ୍ରସ୍ତାବ କଥା କହୁଛୁ କହିଲୁ?
4: ଏଇ ଯେ ଜଙ୍ଗଲରେ ଜନ୍ର ଏକୁଟିଆ ରହିବା କଥା।
1: ହଁ
6: ନା, ଏକଥା ହେଇ ହିଁ ପାରିବ। ଜନ୍ ଭଳି ଗୋଟେ ଡରୁଆ ପିଲା ଏମିତି ଏକ ବର୍ଷା ରାତିରେ ଏଇଭଳି ଗୋଟେ ନିଷ୍ପତ୍ତି ନେଇଥିବ, ମୁଁ ତ କାଇଁ ଭାବିପାରୁନି।
1: ଭାବିପାରୁନି ତ ଚୁପ୍ ହେଇ ବସ୍, ଅଯଥା ବକ୍ ବକ୍ କରି ମୋ ମଗଜ ଫେରା ନା।
6: ଇସ୍ରାର, ଗୋଟେ କଥା ସତ କହିବୁ?
1: କ'ଣ?
6: ତମ ଦେହିଙ୍କ ଭିତରେ କ'ଣ ହେଲା କହିଲୁ?
1: ମାନେ
4: ମାନେ କିଛି କଥା କଟାକଟି, କିଛି ଯୁକ୍ତିତର୍କ, ଝଗଡ଼ା, ତୁ ଭୀଷଣ ରାଗିଗଲୁ,
1: ତାପରେ ତା ଛାତିକୁ ଲକ୍ଷ୍ୟ କରି ଗୁଳି ମାରିଦେଲି, ଏଇଆ ଶୁଣିବାକୁ ଚାହୁଁଛୁ ତ? ହଁ, ମୁଁ ତାକୁ ମାରିଦେଇ ଆସିଛି, ତୁ ମୋର କ'ଣ କରିବୁ କହ? ହେଲେ ଆଉ ଯଦି ପଦେ ଅଧିକା କଥା କହିବୁ ସତ କହୁଛି, ତୋତେ ବି ଗୁଳି କରିଦେବି।
4: ପ୍ଲିଜ୍ ଇସ୍ରାର, ପ୍ଲିଜ୍ ବନ୍ଧୁକ ସେପଟେ କର।
1: ସାଲେ ସବକେ ସବ କମି ନେଲି ଦେଲି, ଚୁପ୍ ହେଇ ବସ୍। କାନ୍ଦୁଛୁ କ'ଣ ପାଇଁ?
7: ୟୁ ୱାଜ୍ ମାଇ ବେଷ୍ଟ ଫ୍ରେଣ୍ଡ ଇସ୍ରାର, ଜନ୍ ମୋର ସବୁଠୁ ଭଲ ସାଙ୍ଗ ଥିଲା।
1: ତ ଆରେ ଇସ୍ମେ ରୋନେ କା କ୍ୟା?
7: ମୁଁ ମାନୁଛି ସେ ସବୁବେଳେ ତତେ ବିରକ୍ତ କରୁଥିଲା, ବଟ୍ ହି ୱାଜ୍ ନଟ୍ ଏନ୍ ଆନିମଲ୍, ସେ କୌଣସି ପଶୁ ନଥିଲା, ତୁ ତାକୁ ଗୁଳି କରିପାରିଲୁ।
1: ଦେଖ ମୋତେ ଦେଖ, ମୁଁ ତତେ ଖୁନି ନଜର ଆସୁଛି, ମୁଁ ଜାନବରକୁ ଗୁଳି ମାରେ, ମଣିଷକୁ ନୁହେଁ। ତୁ ସାଲା ମୁଜ ପେ ଶକ୍ କରତା ହେ, ଇସ୍ରାର ଉପରେ ଶକ୍।
6: ଦେଖ ଇସ୍ରାର, ମୁଁ ସତ କହୁଛି, ତୁ ଯଦି କିଛି ଅଘଟଣ କରିଥିବୁ ମୁଁ ତତେ ଛାଡ଼ିବିନି, ମୁଁ ତତେ ପୋଲିସରେ ଦେଇଦେବି।
1: ମୋତେ ଫସାଇ ତୁ ନିଜେ ବଞ୍ଚିଯିବୁ ଭାବୁଛୁ? ଆମେ ତିନିହେ ପୋଚିଂ କରିବାକୁ ଆସିଥିଲେ, ଜଣେ ମରିଲେ ଆଉ ଦୁଇ ଜଣ ବି ମରିବାକୁ ବାଧ୍ୟ, ଏ କଥା ମୁଁ ବୁଝିସାରିଛି, ଆଉ ତୁ ବି ବୁଝ।
6: ସେ କଥା ମୁଁ ଭଲ ଭାବେ ଜାଣେ, ଜନ୍ ମରି ସାରିଛି ଯେତେବେଳେ ତୁ ବଞ୍ଚିପାରିବୁନି।
1: ତା ପୂର୍ବରୁ ମୁଁ ତତେ ମାରିଦେବି, ଏଇ ଶ୍ରାର ଦଶଟା ବାଘ ଶିକାର କରିସାରିଛି, ଏ କଥାକୁ ଭୁଲି ଯା ନା।
6: ବନ୍ଧୁକ ଦେଖାଉଛୁ, ଚଲା ଗୁଳି, ଜନ୍ ଭଳି ମୋତେ ବି ମାରି ପକା।
1: ଜନ୍କୁ ମୁଁ ମାରିନି ମାରିନି ମାରିନି, ଆଉ କେତେ ଥର କହିବି ସେ କଥା, କେମିତି କହିଲେ ତୁ ବିଶ୍ୱାସ କରିବୁ?
6: ମୋ ଉପରୁ ମୋ ବିଶ୍ୱାସ ତୁଟିଗଲାଣି।
1: ଠିକ୍ ଅଛି ଠିକ୍ ଅଛି, ଆଡ଼ା ପର୍ଯ୍ୟନ୍ତ ଚାଲ, ସେଠି ଯଦି ଜନ୍କୁ ନ ପାଇବୁ ତାହେଲେ ମୋତେ ପୋଲିସରେ ଦେଇଦେବୁ, ହେଲା?
6: ନା, ତୁ ମୋତେ ସେ ବାଘ ଶିକାର ଜାଗାକୁ ନେଇଚାଲ, ମୁଁ ସେଇ ଜାଗା ଦେଖି ସବୁ ଜାଣିପାରିବି।
1: ଓକେ ଠିକ୍ ଅଛି ଚାଲ।
6: ପୁଣି କ'ଣ ହେଲା?
1: ଲାଗୁଛି ସାଇଲେନ୍ସର୍ରେ ପାଣି ପଶିଗଲା, ଷ୍ଟାର୍ଟ ହେବି। ମନୁ, ଆଚ୍ଛା ତୁ ସେ ବାଘ ଶିକାର ଜାଗାକୁ କାହିଁକି ଯିବୁ କହିଲୁ?
6: ଏତେ କଥାର ଜବାବ ମୁଁ ତତେ ଦେଇପାରିବିନି।
1: ହେଲେ ସେଠିକି ତୁ ଯେଉଁ ସୁରାକାଶାରେ ଯିବାକୁ ଚାହୁଁଛୁ ନା, ସେ ସବୁ ତ ବର୍ଷାରେ ଧୋଇ ହେଇଯାଇଥିବ।
6: ହଁ, ଆଉ ସେ ବର୍ଷାର ସୁଯୋଗ ନେଇଛୁ ତୁ।
1: ତେରି ତ
6: କ'ଣ ହେଲା, ମାରିବୁ ମୋତେ?
1: ଛୋଡ଼ ୟାର, ଦିମାଗ ଖରାପ କରିଦିଅ, ବ୍ରାଣ୍ଡି ବଳିଛି କି ଦେଲୁ?
6: ଏଇନେ

0: ଚାଲ ଆଡ଼ାକୁ ଯିବା। ସେଠି ଯଦି ଜନକୁ ନ ପାଇବୁ ତୁ ବେଜିଝାକ ମୋତେ ପୁଲିସର ହବାଲା କରିଦେବୁ।
1: ଠିକ୍ ଅଛି
0: ଠିକ୍ ଅଛି। ଚାଲ ବେଟା ଗାଡ଼ି ଷ୍ଟାର୍ଟ ହୋ ଯା।
2: କହୁଥିଲୁ ପରା ଗାଡ଼ି ସାଇଲେନ୍ସରରେ ପାଣି ପଶିଗଲା, ଷ୍ଟାର୍ଟ ହେଉନି। ଏବେ କେମିତି ଏକାଥରକେ ଷ୍ଟାର୍ଟ ହେଇଗଲା? ତତେ ମୁଁ କ'ଣ ପଚାରୁଛି ପରା, କ'ଣ ହେଲା ତୋ ଚାଲ ଭାଜି? ମୁଁ କିଛି ଜାଣିପାରିବିନି ଭାବୁଛୁ? ଜବାବ ଦେ।
0: ବେବୁନିଆଦ ସକର କ'ଣ ଜବାବ ଅଛି?
2: ବେବୁନିଆଦ ସକ ବନ୍ଦ କରେ ଗୀତ ପିତ।

0: ఏంటి ఏంటి బా పట్టుకునే ఇస్రాయల్ బా పట్టుకునే
1: నెలి తో బా పట్టుకు
0: తో ముండ ఖరాబ్ నా కణ డాహణ పట్టుకు గాడి భులై దలు పరా
1: తోర్ దిమాగ్ ఫిర్ గయా హై అబే ఏ ఖైబా హతడా డాహణ ఆ ఏ హతడా బా
0: ఠీక్ అచి తు కణ సబు చాల్బాజీ కరుచు కరి జా హెల మనర ము తోతే కేబే బి క్షమా కరిబిని
1: మను మను ఓ ముండ కెమితి హోచు అరే బాంతి లాగుచి ము ఆ గాడి చలై పరిబిని
2: ఈ పెఖనాటా ఆహురి బాకి తిలా నై ఆ
0: अरे अरे अरे इसरार इसरार कौन हला तोर इसरार एटीएम ते तळे पड गोड़ चुकाई की इसरार
1: मनु तूने तूने तूने मुझे शहर दे दिया ए ए सब किछ बोल कोलु नी मनु
0: से बहाना सब बंद कर चल जी बचल देरी होउची
1: तू तू से ब्रांटी रे जहर मिसे थिलो ना
0: ओ चुप कर से बाजी कथा सीधा जाई गाड़ी चला ठीक अच्छे तू ये पेखना बाहर कर मड़ी था मुझे
1: पड़ी
0: कौन है गाड़ी अरे एबे तो गाड़ी चलू था एबे स्टार्ट होने केमती ଆଜି କି ଭାଗ୍ୟ କି ବେଳାରେ ମଣିଷ ଘରୁ ବାହାରିଥିଲା କେଜାଣି ଧକ୍କା ମାରିଲେ ଗାଡ଼ି ଷ୍ଟାର୍ଟ ହୁଅନ୍ତା ବୋଧେ କିଏ ଧକ୍କା ମାରିବ
1: କହିବୁ ଯଦି ମୁଁ ଧକ୍କା ମାରିଦେବି
0: ତୁ
1: କ'ଣ ହେଲା ମୋତେ ଦେଖି ଚମକି ପଡ଼ିଲୁ ମୋତେ ଛାଡ଼ିଦେଇ ପଳେଇବୁ ଭାବିଥିଲୁ
0: ମୋତେ ତ କହିଲି ଚାଲ ତୋର କ'ଣ ସବୁ ହେଉଥିଲା ଯେ ତୁ ମନା କଲୁ ମୋ ସାଙ୍ଗେ ଯିବୁନି
1: ମୁଁ ମନା କଲି ମୁଁ ସାଲା ଝୁଟା ମୁଁ ପରିସ୍ରା କରିବା ଲାଗି ଯାଇଛି କି ନାହିଁ ତୁ ଗାଡ଼ି ନେଇ ପଳେଇବାକୁ ବାହାରିଛୁ ନାଇଁ
0: ଶଳା ମିଛୁଆ କେତେବେଳେ କହିଲୁ ପରିସ୍ରା ଯାଉଛୁ ବୋଲି ତୁ ତ ଏଇଠି ତଳେ ପଡ଼ି ପେଖନା କରୁଥିଲୁ ଏବେ ମୋତେ ଦୋଷ ଦେଉଛି
1: ତୁ ଶଳା ଉତାର ନିଛି ଉତାର ଗାଡ଼ିରୁ ବାହାର ତୋତେ ମୁଁ ଦେଖାଉଛି ଉତାର
0: ଧକ୍କା କାହିଁକି ମାରୁଛୁ ଗାଡ଼ି ତ ଷ୍ଟାର୍ଟ ହେଉନି ତୁ ବସିଗଲେ କ'ଣ ଗାଡ଼ି ଷ୍ଟାର୍ଟ ହେଇଯିବ ଯା ଧକ୍କା ମାର ମୁଁ ଷ୍ଟିଅରିଂ ଧରୁଛି
2: ଆଶ୍ଚର୍ଯ୍ୟ ମୁଁ ଏତେ ଚେଷ୍ଟା କଲି ଷ୍ଟାର୍ଟ ହେଲାନି ତୁ ଛୁଇଁଲା ମାତ୍ର କେ
0: ଇସ୍ରାର ତୁ କ'ଣ ସିଷ୍ଟମ୍ କରିଛୁ ଏ ଗାଡ଼ିର
1: ଚୁପ୍ ହେଇ ବସ୍ କିଛି କଥା କହ ନା ମୋ ଦିମାଗ ଆଉଟ୍ ହେଇଗଲେ ତେରା ବାପ ଭି ତୁଝେ ନେଇ ବଚା ପାଇଗା
0: ଶଳା ମୋ ବାପର ନାଁ ଧରିବୁ ତ
1: ବସ୍ କରିୟାର ହେଇ ଦେଖ ହେଇ ଦେଖ ସେଇଠି
0: କ'ଣ
1: ଆରେ ସେ ସିନ୍ଦୁରବାଲା ପଥର
0: ହଁ ଦେଖିଛି ଗୋଟେ ବଡ଼ ପିପଳ ଗଛ ଆଉ ତା ତଳେ ସିନ୍ଦୁରବଳା ପଥର ଏଠିକା ଆଦିବାସୀମାନେ ତାକୁ ବାଘେଶ୍ୱରୀ ଦେବୀ କହି ପୂଜା କରନ୍ତି
1: ସେଇ ଦେବୀ ପଥର ଦେଖି ତୋର କିଛି ମନେ ପଡ଼ୁନି
0: କ'ଣ
1: ଆମେ ଆଗରୁ ଏଇ ପଥରକୁ ଥରିକି ଦୁଇଥର ପାର ହେଲେଣି
2: ଆରେ ହଁ ତ ତୁ ଠିକ୍ କହିଛୁ ତାହେଲେ ଆମେ
1: ହଁ ସେଇଆ ଆମେ ସେ ଝଗଡ଼ା ଭିତରେ ରାସ୍ତା ବୁଲି
2: ଗୋଟିଏ ଜାଗାରେ ହିଁ ଏତେବେଳ ଯାଏଁ ଗୋଲ ଗୋଲ ହେଇ ବୁଲୁଛୁ
1: या खुदा एबे कौन है
0: तू गाड़ी स्टार्ट कर
1: फिर कौन है ना
0: ओ आज दिनोटा पूरा बेकार
1: मनु हे देख से पटे
0: को पटे
1: ओला तो उफ अरे हे देख से लाइट टा देख
2: हां तो सेटा कोन कोटे घर ପୁଣି ରାସ୍ତାର ଏତେ ପାଖରେ ଆମେ ଏତେ ଥର ଏଠିକି ଆସିଛେ ଅଥଚ କେବେ ୟାକୁ ଦେଖିନି ଆଜି ପୁଣି ଆମେ ତିନିହେଁ ଏଇ ବାଟ ଦେଇଯାଇଛେ କାହିଁ ସେତେବେଳେ ବି ସେମିତି କିଛି ଦେଖିପାରିନଥିଲେ
1: ସେତେବେଳେ ବହୁତ ଜୋରରେ ବର୍ଷା ହେଉଥିଲା ଏବେ ଖାଲି ଯାହା ଝିପ୍ ଝିପ୍ ହେଉଛି ଚାଲ ସେ ଘରକୁ ଯିବା ଯଦି କିଛି ମଦତ ମିଳିଯାଏ
2: ଚାଲ ଯିବା ଚାଲ
1: ହଁ ଚାଲ ଆଚ୍ଛା ଟିକେ ରହ ମୁଁ ଗାଡ଼ି ଲକ୍ କରି ଆସେ
3: ଲକ୍ କରବାର ଦରକାର ନାଇଁ ନ

0: ମାନେ ଏଇ ମେସିନ୍ ବିଷୟରେ ଏତିକି ଜାଣ, ଏଇଟା ଗୋଟେ ଭେରି ଭେରି ପାୱାରଫୁଲ୍ ରାଡାର୍। ଜଙ୍ଗଲକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିର ବିବରଣୀ ଇଏ ଆମକୁ ଜଣେଇ ଦିଏ। ତାପରେ ଏଇ ନାଲି ସୁଇଚ୍ ଅନ୍ କଲେ ଏଇ ରାଡାର୍ ପାଲଟିଯାଏ ଗୋଟେ ହିପ୍ନୋଟିଜିମ୍ ମେସିନ୍ରେ। ଏଇ ମେସିନ୍ ଆଗରୁ ରାଡାର୍ରେ ପାଇଥିବା ଡାଟା ଅନୁଯାୟୀ ପ୍ରତ୍ୟେକ ଲୋକର ବ୍ରେନ୍କୁ କ୍ୟାପ୍ଚର୍ କରିବା ପାଇଁ ଠିକ୍ ପରିମାଣର ଫ୍ରିକ୍ୱେନ୍ସି ଯୁକ୍ତ ଇଲେକ୍ଟ୍ରୋମାଗ୍ନେଟିକ୍ ରେଡିଏସନ୍ ଛାଡ଼େ। ଆମ ୱେଭ୍ ଲେଙ୍କ୍ ଯେତେବେଳେ ଲୋକଟିର ମସ୍ତିଷ୍କର ୱେଭ୍ ଲେଙ୍କ୍କୁ ସୁପରସିଡ୍ କରିଯାଏ, ସେ ଲୋକ ଜାଣ ଆମର ବଶୀଭୂତ ହୋଇଯାଏ। ଆମେ ଯାହା ଚାହୁଁ ସେ ତାହା ହିଁ କରେ। ତାପରେ କ'ଣ ହୁଏ, ତମେ ତ ତାର ଭୁକ୍ତଭୋଗୀ।
1: ତାହେଲେ ଆମେ ଯେଉଁ ଟାଇଗର ମାନେ ବାଘଟା ମାରିଥିଲୁ ସେଇଟା କୁଆଡ଼େ ଗଲା?
0: ବାଘ ବାଘ ସେଠି ଆଦୌ ନଥିଲା, ସେଇଟା ତମ ମନର ଭ୍ରମ। ବରଂ କହିପାର ଏଇ ମେସିନ୍ର କରାମତି। ଆମେ ବାଘର ଗର୍ଜନ ସୃଷ୍ଟି କରିଥିଲୁ, ତାପରେ ଏ ମେସିନ୍ ଛାଡ଼ିଥିବା ଇଲେକ୍ଟ୍ରୋମାଗ୍ନେଟିକ୍ ୱେଭ୍ର କମାଲରେ ତମେ ଗୋଟେ ମିଛି ମିଛିକା ବାଘ ଦେଖିଲ, ଆଉ ଶିକାର ବି କଲ। ଜନ୍ର ଏକୁଟିଆ ବାଘ ପାଖରେ ରହି ଛାଲ ଉତରିବାର ଇଚ୍ଛା ବି ସେମିତି ମତିଭ୍ରମ ଯୋଗୁଁ ଘଟିଲା। ସେଇ ଭ୍ରମ ଯୋଗୁଁ ଇସ୍ରାର ପରିସ୍ରା ଗଲା, ଅଥଚ ମନୁ ଦେଖିଲା ତାକୁ ତଳେ ପଡ଼ି ପେଖନା କାଢ଼ିବାର। ସେଇ ଗୋଟାଏ ରାସ୍ତାରେ ବାରମ୍ବାର ଯିବା, ବାଟ ଭୁଲିଯିବା, ମନୁ ବାଁକୁ କହିଲାବେଳେ ଇସ୍ରାର ଡାହାଣକୁ ଗାଡ଼ି ବୁଲେଇବା, ଗାଡ଼ି ଷ୍ଟାର୍ଟ ହେବା ନହେବା, ସବୁ ଉଲ୍ଟା ପୁଲ୍ଟା ଏଇ ମେସିନ୍ର କମାଲ।
2: ତାହେଲେ ଜନ୍ତୁ ଏଠିକି କେମିତି ଆସିଲୁ, ଆମ ଭଳି ନିଜେ ନିଜେ ନା ମିଷ୍ଟର ଜୋନାଥନ ଯାଇ?
0: ନା ନା ମିଷ୍ଟର ମନୁ, ଏ ପାଗରେ ବାହାରକୁ ଯିବାକୁ ମୁଁ ଆଦୌ ପସନ୍ଦ କରେ ନା। ମୁଁ ଏଇଠି ଏଇ ରୁମ୍ରେ ହିଁ ଥିଲି।
1: ମୁଁ ଛାଲ ଛଡ଼େଇବା ପାଇଁ ନଈ ପଡ଼ି ଦେଖେ ତ ବାଘ ଉଫାନ, ମୋତେ ଭୀଷଣ ଡର ମାଡ଼ିଲା। ମୁଁ ମନୁ ମନୁ କେତେ ଡାକିଲି ହେଲେ ତମେମାନେ କେହି ଶୁଣିଲନି। ତାପରେ ମୁଁ ଏ ଘରୁ ବାହାରୁଥିବା ଲାଇଟ୍ ଦେଖି ଆଟ୍ରାକ୍ଟେଡ୍ ହେଲି, ଆଉ ଏଠି ଆସି ପହଞ୍ଚିଲା ବେଳକୁ
0: ୱେଲକମ୍ ମିଷ୍ଟର ଜନ୍, ଆଇ ଏମ୍ ଜୋନାଥନ୍ ଆଟ୍ ୟୋର୍ ସର୍ଭିସ୍। ତମମାନଙ୍କର ନାଁ ସବୁଦିନ ପାଇଁ ସରକାରୀ ଖାତାରେ ରେଜିଷ୍ଟର୍ଡ଼ ହୋଇ ରହିଗଲା। ଆଜି ଏ ମେସିନ୍ର ଫାଷ୍ଟ ସାମ୍ପଲ୍ ଟେଷ୍ଟ ଥିଲା, ଆଉ ତମେମାନେ ହେଉଛ ୟା ଦ୍ୱାରା ଧରାପଡ଼ିଥିବା ପ୍ରଥମ ପୋଚର୍। ସାମାନ୍ୟ ମୋଡିଫିକେସନ୍ ପରେ ସବୁ ଅଭୟାରଣ୍ୟମାନଙ୍କରେ ଏ ମେସିନ୍ ଲଗାଯିବ। ଓକେ ବଏଜ୍, ହ୍ୟାଭ୍ ଏ ଗୁଡ୍ ଟାଇମ୍। ରାତି ପାଇବାକୁ ଆଉ 3-4 ଘଣ୍ଟା ବାକି, ମୁଁ ଆର ରୁମ୍ରେ ରେଷ୍ଟ ନେଉଛି, ସକାଳ ହେଲେ ଆମେ ବାହାରିଯିବା। ଆଉ ହଁ, ପଳେଇବାର ଚେଷ୍ଟା ଆଦୌ କରିବେନି। ଆଜ୍ ୟୁ ନୋ, ଆମେ ନ ଚାହିଁଲା ଯାଏଁ ଆପଣ ଏ ୱେବ୍ ନେଟୱାର୍କ ଭାଙ୍ଗି କୁଆଡ଼େ ଯାଇପାରିବେନି। ସୋ ଟେକ୍ କେୟାର୍ ଆଣ୍ଡ ହ୍ୟାଭ୍ ଫନ୍। ଗୁଡ଼୍ ନାଇଟ୍।

ଏତେବେଳେ ଯାଏଁ ଶୁଣୁଥିଲେ ନାଟକ ଶିକାରୀ। ଏହାକୁ ରଚନା କରିଥିଲେ ନିବେଦିତା ଜେନା, ପ୍ରଯୋଜନା ରଣଦୀପ କୁମାର ପ୍ରଧାନ, ଭୂମିକାରେ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ସୁଧାଂଶୁ ଶେଖର ପଟ୍ଟନାୟକ, ଅଶୋକ କୁମାର ପାଣିଗ୍ରାହୀ ଏବଂ ଜୀବର୍ଦ୍ଧନ ବାରିକ ଓ ସୁରଥ ଚନ୍ଦ୍ର ନାୟକ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ମଥୁରା ବିଜୟ କଥାଚିତ୍ରରୁ, କଣ୍ଠଶିଳ୍ପୀ ନିର୍ମଳ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ରାଖାଲ ମହାନ୍ତି, ଗୀତ ରଚନା କରିଛନ୍ତି ଗୌରବ ପଟ୍ଟନାୟକ। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଆପଣମାନେ ବରଗଡ଼ ଜିଲ୍ଲା ବିଜେପୁର ଭାଲୁବାହାଲର ଲୋକନାଥ ସାହୁ, ଲିପୁନ, ଲିପି, କରମସାନି, ଆକାଶ, ବିକାଶ, ଅଶ୍ୱିନୀ, ଯଶୋବନ୍ତ, ରୀତା, ସ୍ନେହା, ହରେଶ ପରୁଆ ଏବଂ ଗୋବିନ୍ଦ।

କାର୍ଯ୍ୟକ୍ରମର ଦ୍ୱିତୀୟ ଗୀତ ଅଭିମାନ କଥା ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି ବରଗଡ଼ ଜିଲ୍ଲା ଅତାବିଲା ଲରମ୍ଭାରୁ ସୁଜିତ, ରିଙ୍କୁ, ମିରିଣ୍ଡା, ବାବୁ, ଭମରା, ପିତବାସ, ରାଜକିଶୋର, ତୀର୍ଥ, ନାଗେଶ୍ୱର ଏବଂ ଖଗେଶ୍ୱର। ଅଭିମାନ କଥା ଚିତ୍ରର ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି। ଗୀତ ରଚନା ଶିବବ୍ରତ ଦାସ ଏବଂ ସଙ୍ଗୀତ ନିର୍ଦ୍ଦେଶନା ରାଧାକୃଷ୍ଣ, ସରୋଜ କୁମାର।

ଶେଷ ଶ୍ରାବଣ କଥାଚିତ୍ର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ବାଣୀ ଜୟରାମ, ସଙ୍ଗୀତ ପ୍ରଫୁଲ୍ଲ କର, ଗୀତ ରଚନା ଶିବବ୍ରତ ଦାସ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ପହଣ୍ଡିର ସୁବଳ କୁମାର ସାହୁ, ଚୈତନ୍ୟ ପଟେଲ, କରମସାନୀ ସାହୁ, ରାଧାକାନ୍ତ ଭୋଇ, ପ୍ରିୟମ ପଟେଲ ଏବଂ ସୌରଭ କୁମାର ସାହୁ।

ଉକ୍ତ ଅବୈକଥା ଚିତ୍ର ଶୁଣନ୍ତୁ କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି ଗୀତା ପଟ୍ଟନାୟକ ତୃପ୍ତି ଦାସ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ବୌଲତଲ ମହଲାକଟାରୁ ରୋହିଣୀ ତ୍ରିବେଣୀ ରୁଦ୍ରାଣୀ ମେହେର

ମା ତୁହି ସାବରସା କଥାଚିତ୍ର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ହେଲେ ପଦ୍ମା, ସଙ୍ଗୀତ ନିର୍ଦ୍ଦେଶନା ଏବଂ ଗୀତ ରଚନା ଦିଲୀପ ଜେନା। ଏହି ଗୀତଟି ପାଇଁ ଅନୁରୋଧ କରିଛନ୍ତି ସୁବର୍ଣ୍ଣପୁର ବିନିକାରୁ ପୁଷ୍ପାଞ୍ଜଳି ମେହେର ଏବଂ ଝୁନୁ ମେହେର।

ଉଲ୍କା କଥା ଚିତ୍ର ଶୁଣନ୍ତୁ। କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ଆରତୀ ମୁଖାର୍ଜୀ, ସଙ୍ଗୀତ ରାଜୁ ମିଶ୍ର ଓ ବିଭୁ ମହାନ୍ତି, ଗୀତ ରଚନା ସଚି ମହାନ୍ତି। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ପହଣ୍ଡିରୁ ସୁବଳ କୁମାର ସାହୁ, ଚୈତନ୍ୟ ପଟେଲ, କର୍ମସାନୀ ସାହୁ, ରାଧାକାନ୍ତ ଭୋଇ, ପ୍ରିୟମ ପଟେଲ ଏବଂ ସୌରଭ କୁମାର ସାହୁ।

ପାଣିପାଗ ସଂକ୍ରାନ୍ତ ସୂଚନା ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆଜିର କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:30 ଆଜିର ଭବନ, ଉପସ୍ଥାପନା ଶିବାନୀ ଲାଲ। 6:47 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:10 ସ୍ୱାସ୍ଥ୍ୟ ସୂଚନା। ଶିଶୁମାନଙ୍କୁ ତରଳ ଝାଡ଼ା ହେଲେ କ'ଣ କରିବେ ଏ ସମ୍ପର୍କରେ କହିବେ ଡକ୍ଟର ରଞ୍ଜନ କୁଚୁର। 7:35 ସମ୍ବଲବାଣୀ ସଂଗ୍ରହ ଏବଂ ସମ୍ପାଦନା ସୁବେନ୍ଦ୍ର କୁମାର ସାହୁ, ସଂଯୋଜନା ସନ୍ତୋଷ କୁମାର ପିଂ। 7:55 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ମୀନାକ୍ଷୀ ପାତ୍ର। 8:30 ଶ୍ରୀକ୍ଷେତ୍ର ମାଧୁରୀ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା, କଣ୍ଠଶିଳ୍ପୀ ଗୋପାଳକୃଷ୍ଣ ଦାସ, ଋଷିକେଶ ମେହେର, ପୁଷ୍ପାଞ୍ଚଳ ମୁନା, ରାମେଶ୍ୱର ମାକର। 11:30 କାର୍ଯ୍ୟକ୍ରମ ଖୋଲା ଝରକା ଏବଂ ଦିନ 12:00 ବାତାୟନ, ଏଥିରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ। ଆସନ୍ତାକାଲି ଦିନ 1:05 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ନମିତା ରାଣୀ ପଟ୍ଟନାୟକ। ଦିନ 1:20 ଘର ସଂସାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀ, ଏଥିରେ ବିଷୟ ରହିଛି ବୃକ୍ଷ ଲଗାଇବା କାହା ପାଇଁ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାତର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍କ। ଆସନ୍ତାକାଲି ଅପରାହ୍ନ 4:02 ଶୁଣିବେ ନାଟକ ଯେ ପକ୍ଷୀ ଉଡ଼େ ଯେତେ ଦୂର, ରଚନା କୁମାର ହସନ, ପ୍ରଯୋଜନା ମାନଭଞ୍ଜନ ହୋତା। ସନ୍ଧ୍ୟା 5:02 ଗାନ୍ଧୀ ଚର୍ଚ୍ଚା। 5:15 ଶୁଣିବେ ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ। 5:30 ଯୋବାଣୀ କାର୍ଯ୍ୟକ୍ରମ ସାଧନା। ବୃକ୍ଷ ହେଉଛି ଜୀବନର ଆଧାର, ଏ ସମ୍ପର୍କରେ କହିବେ ସଞ୍ଜନା ପୁରୁଷେଠ। 6:10 କିଶୋର ସଂସାର, ପଶୁ ଜଗତର ଅଦ୍ଭୁତ ରହସ୍ୟ, ଏ ବିଷୟରେ କହିବେ ଶିବାନୀ ମିଶ୍ର। 7:30 କୃଷି ସଂସାର ଚାଷୀଙ୍କ ସହ ସାକ୍ଷାତକାର ଶୁଣିବେ ଚାଷୀ ରକ୍ଷିତ କିଷାନ। ଆସନ୍ତାକାଲି 8:02 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ସୁଦେଶନା ଦେ। 8:15 ଆଲୋଚନା ସୁବର୍ଣ୍ଣପୁରର ଲୁପ୍ତ ପ୍ରାୟ ଲୋକକଳା, ଏ ସମ୍ପର୍କରେ ଆଲୋଚନା କରିବେ ବେଣୁଧର ପ୍ରଧାନ। 8:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠସଙ୍ଗୀତ ଶୁଣିବେ, ପରିବେଷଣ କରିବେ ବିଦୁଷୀ ସ୍ମୃତି ସଡୁଲିକର। 9:16 ସ୍ପଟ୍ଲାଇଟ୍ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:30 ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣ ଗୁରୁଭଜନ ଶୁଣିବେ, ପରିବେଷଣ କରିବେ ଧୁଚୁମୁଣ୍ଡା ଏବଂ ସାତୀ। ଆସନ୍ତାକାଲି 10:02 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସୀତାରବାଦନ ଶୁଣିବେ, ପରିବେଷଣ କରିବେ ଓସ୍ତାଦ ନିଶଦ ଖାନ। ଏଇଥିଲା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ 11:10:15 ଏଇଠି ଶେଷ ହେଲା ଆଜିର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁଙ୍କୁ ସ୍ୱାଗତ ଜଣାଇ ଆସନ୍ତାକାଲିର କାର୍ଯ୍ୟକ୍ରମ ଆରମ୍ଭ କରିବୁ 5:51। ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ।